ଆକାଶବାଣୀ ବାରିପଦା, ଆଜି ବୁଧବାର 1948 ଶତାବ୍ଦୀର ଆଷାଢ଼ 17 ଦିନ, ତଦନୁଯାୟୀ ଇଂରାଜୀ 2026 ମସିହା ଜୁଲାଇ ମାସ 8 ତାରିଖ। ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃତଥା ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ପ୍ରାତଃ 5:57।

ପର ନିନ୍ଦା, ପର ଚର୍ଚ୍ଚା, ପରର ଅନିଷ୍ଟ ଚିନ୍ତା ଓ ଅନ୍ୟର ପ୍ରାଣରେ କଷ୍ଟ ଦେବା ମହାପାତକ ମଧ୍ୟରେ ଗଣା। ଏଥିରୁ ନିବୃତ୍ତ ରହିଲେ ବିଭୁ କୃପା ଲାଭ ହୋଇଥାଏ।

ଅଲେଖଚନ୍ଦ୍ର ବିଶ୍ୱଳଙ୍କ ଗୀତରଚନାରୁ ଏଥରର କଣ୍ଠଶିଳ୍ପୀ ମମତାରାଣୀ ସାହୁ।

ପ୍ରଫୁଲ୍ଲ ଜେନାଙ୍କ ଗୀତ ରଚନାରୁ ଏଥରର କଣ୍ଠଶିଳ୍ପୀ ମଧୁଲିତା ଜେନା, କ୍ଷମା କରିବେ ମଧୁଲିତା ମହାନ୍ତି।

ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ପରେ ପରେ ଶ୍ରୀମଦ୍ ଭାଗବତ। ଆସନ୍ତୁ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

କଳ୍ପବଟ ଓ ରୋହିଣୀ କୁଣ୍ଡ ପୁରୀ ଶ୍ରୀମନ୍ଦିରର ପ୍ରାଚୀନତା ପ୍ରସିଦ୍ଧି ପ୍ରକଟନ କରୁଛି। ପୁରାଣ ଅନୁସାରେ ସାରା ବ୍ରହ୍ମାଣ୍ଡରେ ଯେତେବେଳେ ପ୍ରଳୟ ସଂଘଟିତ ହୋଇ ଚତୁର୍ଦ୍ଦିଗ ଜଳମୟ ହୋଇଯାଏ, ସେତେବେଳେ ଭଗବାନ ବିଷ୍ଣୁ ଛୋଟ ଶିଶୁଟିଏ ହୋଇ ସେଇ ମହାପ୍ରଳୟର ଅଥଳ ଜଳରେ ବୁଡ଼ୁନଥିବା ଚିରନ୍ତନ ତଥା ସନାତନ ବଟବୃକ୍ଷର ପତ୍ରରେ ଭାସୁଥାନ୍ତି। ନିଜର ପାଦର ବୃଦ୍ଧାଙ୍ଗୁଳିକୁ ପାଟିରେ ଦେଇ ନିରୀହ ଶିଶୁ ରୂପରେ ଲୀଳା କରୁଥାନ୍ତି ପରମ ପିତା। ସେତେବେଳେ ଅନନ୍ତ ନାହାନ୍ତି, ଲକ୍ଷ୍ମୀ ମଧ୍ୟ ନାହାନ୍ତି, ସେ ଅତ୍ୟନ୍ତ ଏକା। କଳ୍ପବୃକ୍ଷ ଅର୍ଥାତ୍ କଳ୍ପ କଳ୍ପ ଜୀବନ୍ତ ବଟବୃକ୍ଷ ସନାତନ, ପ୍ରଭୁ ମଧ୍ୟ ସନାତନ, ସେ ଓ ବୃକ୍ଷ ଏକ ଓ ଅଭିନ୍ନ। ସେ କଳ୍ପତରୁ, ବୃକ୍ଷ ମଧ୍ୟ କଳ୍ପତରୁ। ପୁରୁଷେଣ ମିତି ଖ୍ୟାତଂ ବଟରାଜ ସନାତନଂ, ବଟ ମଧ୍ୟ ପୁରୁଷୋତ୍ତମ ଓ ସର୍ବକାମନା ପ୍ରଦାନକାରୀ। ମାର୍କଣ୍ଡ ଋଷି ଏହି ପ୍ରଳୟ ଜଳରେ ଭାସି ଗଲାବେଳେ ବଟବୃକ୍ଷରେ ରହି ପ୍ରଭୁ ତାଙ୍କୁ ଉଦ୍ଧାର କଲେ। ତାଙ୍କ ଗର୍ଭ ମଧ୍ୟରେ ପ୍ରବେଶ କରି ପତ୍ତା ପାଇଲେ ନାହିଁ ପ୍ରବୀଣ ଋଷି ମାର୍କଣ୍ଡେୟ। ସେହି କଳ୍ପବୃକ୍ଷ ଅନନ୍ତକାଳରୁ ଶ୍ରୀକ୍ଷେତ୍ରରେ ରହିଛନ୍ତି। ସମୁଦ୍ର ଘୁଞ୍ଚି ଯାଇଛି, କିନ୍ତୁ ହ୍ରାସ ପାଇନାହିଁ କଳ୍ପବୃକ୍ଷର ମହିମା ଓ ତାହାର ଭକ୍ତ ବାଞ୍ଛା ପ୍ରଦାନକାରୀ ଶକ୍ତି। ଏବେ ମଧ୍ୟ କଳ୍ପଦ୍ରୁମରେ ମାନସିକ କରି ବଟଫଳ ପଡ଼ି ମନସ୍କାମନା ପୂର୍ଣ୍ଣ ହେବାର ଅଲୌକିକ କାହାଣୀମାନ ଶୁଣାଯାଉଛି। ବଟବୃକ୍ଷ ସ୍ପର୍ଶ କରି ତ୍ରିମୂର୍ତ୍ତିଙ୍କୁ ଚିନ୍ତା କଲେ କାମନା ପୂରଣ ହେବା ବିଶ୍ୱାସ ରହିଛି। ଏବେ ବଟମୂଳରେ ସେହି ଅଲୌକିକ ଶିଶୁ ବାଳମୁକୁନ୍ଦଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ଏହି କଳ୍ପବୃକ୍ଷ ମୂଳରେ ଜଗନ୍ନାଥ ଦାସ ଭାଗବତ ରଚନା କରିଥିଲେ। ଏହି ପବିତ୍ର ସ୍ଥାନରେ ଶ୍ରୀ ଚୈତନ୍ୟଙ୍କ ସହ ତାଙ୍କର ଦୁର୍ଲଭ ସାକ୍ଷାତ ହୋଇଥିଲା। ଏହି କଳ୍ପବୃକ୍ଷ ସାମ୍ନାରେ କେତେ ଭକ୍ତିମୂଳକ ନାଟକ ଅଭିନୀତ ହେଉଥିଲା। ଏହି ବଟମୂଳରେ ଅଛି ପ୍ରସିଦ୍ଧ ରୋହିଣୀ କୁଣ୍ଡ। ପ୍ରଳୟ କାଳରେ ଏଠାରୁ ଜଳ ନିର୍ଗତ ହୋଇ ସାରା ବ୍ରହ୍ମାଣ୍ଡଙ୍କୁ ଜଳମଗ୍ନ କଲାବେଳେ ଅର୍ଦ୍ଧଶୋଷଣୀ ଦେବୀ ସେଥିର ଅର୍ଦ୍ଧେକ ଜଳ ଶୋଷଣ କରୁଥିଲେ ବୋଲି ପ୍ରବାଦ ଅଛି।

ଅର୍ଦ୍ଧଶୋଷଣୀ ଦେବୀ ମାଉସୀମା ରୂପେ ବଳଗଣ୍ଡିଠାରେ ବିଜେ କରିଛନ୍ତି। ବାହୁଡ଼ା ବେଳେ ଲେଉଟାଣୀ ଯାତ୍ରା ସମୟରେ ସେ ପ୍ରଭୁଙ୍କୁ ପୋଡ଼ପିଠା ଖାଇବାକୁ ଦିଅନ୍ତି। ମା'ର ଅର୍ଥ ଲକ୍ଷ୍ମୀ। ମା' ଲକ୍ଷ୍ମୀ ପ୍ରଭୁଙ୍କୁ ପ୍ରତିଦିନ ତାଙ୍କ ପ୍ରିୟ ପୋଡ଼ପିଠା ଖୁଆନ୍ତି। ଏହି ପୋଡ଼ପିଠା ଦେଇ ସେ ମା' ଲକ୍ଷ୍ମୀଙ୍କ ଭଗିନୀ ମାଉସୀମା ହୋଇପାରନ୍ତି। ଶ୍ରୀଜଗନ୍ନାଥ ଯଜ୍ଞରୁ ଜନ୍ମ। ଅର୍ଦ୍ଧଶୋଷଣୀ ସେହି ଯଜ୍ଞର ଯୁପସ୍ତମ୍ଭ ବୋଲି କୁହାଯାଏ। ଯଜ୍ଞର ଅଙ୍ଗ ହେତୁ ସେ ସହୋଦରା, ତେଣୁ ସେ ଜଗନ୍ନାଥଙ୍କ ମାଉସୀମା। ଅର୍ଦ୍ଧଶୋଷଣୀ ଦେବୀ ପ୍ରଳୟ ଜଳ ଶୋଷିଲା ପରେ କଳ୍ପବୃକ୍ଷ ମୂଳରେ ରହିଲା ସେହି ରୋହିଣୀ କୁଣ୍ଡ। ସେହି ପବିତ୍ର କୁଣ୍ଡରେ କାକପକ୍ଷୀ ପତିତ ହୋଇ ଚତୁର୍ଭୁଜ ହୋଇଯିବା ପୁରାଣକାରମାନେ କହନ୍ତି। ସାରଳା ଦାସଙ୍କ ଅନୁସାରେ ପ୍ରଥମେ ଏହି ରୋହିଣୀ କୁଣ୍ଡରେ ଦେଖାଦେଲେ ମହାଦାରୁ। ଅନନ୍ତକାଳରୁ ବିଭିନ୍ନ ରୂପ ବହନ କରି ପ୍ରଭୁ ଅନନ୍ତ ଶୟନ ପୁରୁଷୋତ୍ତମ ସେହି ସାଗର ତୀରରେ ଅବସ୍ଥାନ କରୁଛନ୍ତି। ଏହା ସୂଚାଇବା ପାଇଁ କଳ୍ପବଟ ତଳେ ଅଛନ୍ତି ଗୋଟିଏ ଗୁମ୍ଫାରୂପୀ ମନ୍ଦିରରେ ଅନନ୍ତ ପୁରୁଷୋତ୍ତମ।

0: ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ରଜତ କରା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 99ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ସଞ୍ଜୀବ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

ଜନନୀ ଦେବହୂତିଙ୍କ ଅନୁରୋଧ କ୍ରମେ ଭଗବାନ କପିଳଦେବ କହିଲେ ଯେ ଯିଏ ନିତ୍ୟ ନିରତ ହରିଚରିତ ଶୁଣେ ତାର ଆଉ କେହି ସମାନ ନୁହନ୍ତି। ଭକ୍ତଙ୍କୁ ସେ ରକ୍ଷା କରନ୍ତି। ଭକ୍ତର ସେ ଇଷ୍ଟ ବନ୍ଧୁ ଗୁରୁଦେବ, ତାଙ୍କ ବିନୁ ଅନ୍ୟ କୌଣସି ବନ୍ଧୁ ନାହାନ୍ତି। ତାଙ୍କୁ ଭୟ କରେ ଯଥା ସମୟରେ ସୂର୍ଯ୍ୟ ଚନ୍ଦ୍ର ଉଦୟ ହୁଅନ୍ତି, ପବନ ବହେ, ଇନ୍ଦ୍ର ବର୍ଷା କରେ, ଯମ ଦଣ୍ଡ ଧାରଣ କରେ।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 89ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେଦାର ସମ୍ପାଦନା ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ପରିଚାଳନା ଓମପ୍ରକାଶ ମହାନ୍ତି, ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ସତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 338, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ସଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉ

0: ହେଉଛି ସିଆର୍ଧନ 701, ସିଆର୍ଧନ 702, ସିଆର୍ଧନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
1: ଶୁଣୁଥିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ଆକାଶବାଣୀ ବାରିପଦା, ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ସକାଳ 7:25ରେ ପ୍ରଚାର କରିବୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତ ଶୁଣିପାରିବେ ସକାଳ 7:55ରେ। କାର୍ଯ୍ୟକ୍ରମ ହେଲୋ ବାରିପଦା, ପ୍ରଚାର କରିବୁ ସକାଳ 8:15ରେ। ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 8:30ରେ। କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ମଧ୍ୟାହ୍ନ 12ଟାରେ ପ୍ରଚାର କରିବୁ ଲୋକସଙ୍ଗୀତ କ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିବେ ଶିଳ୍ପୀ ଫକୀରଚରଣ ସାହୁ ଏବଂ ସାଥୀ କଳାକାରମାନେ। ଦିନ ଗୋଟାଏ 20:20ରେ ପ୍ରଚାର କରିବୁ ନାରୀ ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 5:30ରେ ପ୍ରଚାର କରିବୁ ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ସନ୍ଧ୍ୟା 6ଟାରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭରେ ଶୁଣିପାରିବେ କେତୋଟି ଭକ୍ତି ଗୀତ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:15ରେ। ସନ୍ଧ୍ୟା 6:30ରେ ଶୁଣିପାରିବେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ରାତି 7ଟାରେ ପ୍ରଚାର କରିବୁ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ, ଯେଥିରେ ରହିଛି ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ଶିଳ୍ପୀ ମାନସିଂ ମୁର୍ମୁ ଏବଂ ସାଥୀ କଳାକାରମାନେ। ରାତି 7:30ରେ ପ୍ରଚାର କରିବୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଆପଣଙ୍କ ଅନୁରୋଧରେ ଓଡ଼ିଆ କଥା ଚିତ୍ର ଗୀତ ପ୍ରଚାର କରିବୁ ରାତି 8ଟାରେ। ରାତି 8:30ରେ ଶୁଣିପାରିବେ ସୁଗମ ସଙ୍ଗୀତ ଗୀତ ଅତୀତ। ସଙ୍ଗୀତକୁ ନେଇ ଆମର ଏ ବିଶେଷ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ଆଜି ରାତି 8:40ରେ। କାର୍ଯ୍ୟକ୍ରମ ମ୍ୟାଗାଜିନ୍ ପ୍ରୋଗ୍ରାମ୍ ଶୁଣିପାରିବେ ରାତି 10ଟାରେ। ରାତି 10:30ରେ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ। ଆସନ୍ତୁ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ପୂର୍ବାଞ୍ଚଳ ପରିଷଦ ସ୍ଥାୟୀ କମିଟିର ପଞ୍ଚଦଶତମ ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆନ୍ତଃରାଜ୍ୟ ସମନ୍ୱୟକୁ ସୁଦୃଢ଼ କରିବା, ବିଭିନ୍ନ ପ୍ରସଙ୍ଗର ସମାଧାନକୁ ତ୍ୱରାନ୍ୱିତ କରିବା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ତଥା ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଡାକ୍ତରମାନଙ୍କର ଦାବି ପୂରଣ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପାଞ୍ଚଜଣିଆ କମିଟି ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥ ସଚିବ କମିଟିର ଅଧ୍ୟକ୍ଷ ଅଛନ୍ତି। ଆସନ୍ତା 22 ତାରିଖରେ କମିଟି ସହ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଓମ୍ସାର ପ୍ରଥମ ବୈଠକ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। 10 ଦଫା ଦାବି ନେଇ ଜୁଲାଇ 1ରୁ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ଏବଂ 4 ତାରିଖରେ ସରକାର ଓମ୍ସା ସହିତ ଆଲୋଚନା କରିଥିଲେ। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜିଟାଲ ସାର୍ଟିଫିକେଟ୍ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ସେମାନଙ୍କର ରୋଲ୍ ନମ୍ଘର ବ୍ୟବହାର କରି ଡିଜିଟାଲ ସାର୍ଟିଫିକେଟ୍ ବୋର୍ଡ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ମାଟ୍ରିକ୍ ସାର୍ଟିଫିକେଟ୍ ପ୍ରଥମଥର ପାଇଁ 2 ଭାଷାରେ ମୁଦ୍ରଣ କରାଯାଉଥିବାରୁ ସାମାନ୍ୟ ବିଳମ୍ବ ହେଉଛି। ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷାରେ ନାମ ଲେଖାଇବା ପାଇଁ ଡିଜିଟାଲ ସାର୍ଟିଫିକେଟ୍ର ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରସାର ହେଉଥିବା ଶିଶୁବାଟିକାରେ ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ଖବରକୁ ଅର୍ଥ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି। ଅର୍ଥ ବିଭାଗର ସୂଚନା ଅନୁସାରେ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏଭଳି ବିଭ୍ରାନ୍ତ ଅନଧିକୃତ ମନଗଢ଼ା ଖବରରୁ ଦୂରେଇ ରହିବା ପାଇଁ ଜନସାଧାରଣଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ଗସ୍ତରେ ଯାଇ ଜଗନ୍ନାଥ ସଂସ୍କୃତିର ଆଦିପୀଠ ମହାପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ମନ୍ଦିର ପୂଜକମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ଆଇଟିଡିଏ ପକ୍ଷରୁ ଜାଫ୍ରା ଚାଷ ଆରମ୍ଭ ହୋଇଛି। ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠାବାଡ଼ା ପଞ୍ଚାୟତର ଘାଟୁକୋଣ୍ଡା, ପୋପୁଲୁର ପଞ୍ଚାୟତର ସାନ୍ଦେରୀ ଏବଂ କୁର୍ମାନୁର ପଞ୍ଚାୟତର ଆଲୁରୁକୋଟା ଗ୍ରାମରେ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଆରମ୍ଭ ହୋଇଛି। ଏହି ଅଭିଯାନରେ ପ୍ରାୟ 1000 ହେକ୍ଟର ଜମିରେ 800,000 ଜାଫ୍ରା ଚାରା ରୋପଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି। ସ୍ୱାଭିମାନ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରି ଜାଫ୍ରା ମଞ୍ଜି ସଂଗ୍ରହ ଓ ବିକ୍ରି ମାଧ୍ୟମରେ

0: ସ୍ଥାନୀୟ ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆସନ୍ତା 11 ତାରିଖରୁ ପୁରୀରୁ ସପ୍ତାହକୁ 3 ଦିନ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଚାଲିବ ଏବଂ 12 ତାରିଖରୁ କୋରାପୁଟରୁ ଟ୍ରେନ୍ଟି ବାହାରିବ। ସୋମବାର ଗୁରୁବାର ଓ ଶନିବାର ଦିନ ଟ୍ରେନ୍ଟି ସକାଳ 7ଟାରୁ ପୁରୀରୁ ବାହାରି ରାତି 11:30 କୋରାପୁଟରେ ପହଞ୍ଚବ। କୋରାପୁଟରୁ ସକାଳ 5ଟାରେ ଟ୍ରେନ୍ଟି ପୁରୀ ଅଭିମୁଖେ ଯାତ୍ରା କରି ରାତି 10:20 ପହଞ୍ଚବ। ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଓ ରବିବାର ଦିନ ଟ୍ରେନ୍ଟି କୋରାପୁଟରୁ ଯାତ୍ରା କରିବ। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକର ବନ୍ଦଲୋ ଗ୍ରାମ ପଞ୍ଚାୟତରେ ଆର୍ଥିକ ସାକ୍ଷରତା, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାଇବର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ବ୍ୟାଙ୍କ ଅଧିକାରୀ ପ୍ରମୁଖ ଯୋଗଦେଇ ସଞ୍ଚୟ ଅର୍ଥର ମହତ୍ୱ ଜଣାଇବା ସହ ଆର୍ଥିକ ସାକ୍ଷରତା ଏବଂ ସାଇବର ଅପରାଧରୁ ସୁରକ୍ଷିତ ରହିବା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ନବରଙ୍ଗପୁରସ୍ଥିତ ଆର୍ସିଡି ଉଚ୍ଚ ବିଦ୍ୟାଳୟରେ ସ୍ୱନକ୍ଷତ୍ର ଦିବସ 2026 ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ଆଦୃତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ହାଇଦ୍ରାବାଦର ଜିଏମ୍ସି ବାଲଯୋଗୀ ଆଥ୍ଲେଟିକ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଜାତୀୟ ଜୁନିୟର ବାଳିକା ସେଭେନ୍ସ ରଗ୍ବି ଚମ୍ପିୟନ୍ସିପ୍ରେ ଓଡ଼ିଶା ଚମ୍ପିୟନ୍ ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ୍ରେ ମହାରାଷ୍ଟ୍ରକୁ 15-0 ହରାଇ ଓଡ଼ିଶା ବାଳିକା ଦଳ ଟାଇଟଲ୍ ହାସଲ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଯକ୍ଷ୍ମା ରୋଗର ଚିକିତ୍ସା। ଆଲୋଚିକା ଡାକ୍ତର ଗୀତାଞ୍ଜଳି ପଣ୍ଡା।
2: ଯକ୍ଷ୍ମା ବା ଟିବି ରୋଗ ବିଷୟରେ ଆମ ସମସ୍ତଙ୍କର କିଛିଟା ଜ୍ଞାନ ରହିଛି। ଏହା ଏକ ଅତି ପୁରାତନ ରୋଗ। ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବରକୁଲୋସିସ୍ ନାମକ ଜୀବାଣୁ ଦ୍ୱାରା ଏହି ରୋଗ ହୋଇଥାଏ। ରବର୍ଟ କକ୍ ପ୍ରଥମେ 1882 ଏହି ରୋଗ ଜୀବାଣୁକୁ ଚିହ୍ନଟ କରିଥିଲେ। ଯକ୍ଷ୍ମା ରୋଗ ବାଳ ଓ ନଖକୁ ଛାଡ଼ିଦେଲେ ଶରୀରର ଯେକୌଣସି ଅଙ୍ଗକୁ ସଂକ୍ରମଣ କରିପାରେ। କିନ୍ତୁ ଆଜି ଆମେ ଫୁସ୍ଫୁସ୍ର ଯକ୍ଷ୍ମା ରୋଗ ବା ପଲମୋନାରୀ ଟ୍ୟୁବରକୁଲୋସିସ୍ ବିଷୟରେ ଆଲୋଚନା କରିବା। ଫୁସ୍ଫୁସ୍ର ଯକ୍ଷ୍ମା ରୋଗ ଏକ ମାରାତ୍ମକ ବାୟୁବାହିତ ଡିଆଁ ରୋଗ। ସଂକ୍ରମିତ ରୋଗୀର କାଶ, ଛିଙ୍କ ଏବଂ ଏଣେତେଣେ ଛେପ ପଡ଼ିବା ଦ୍ୱାରା ସୁସ୍ଥ ଲୋକମାନଙ୍କୁ ଏହି ରୋଗ ବ୍ୟାପିଥାଏ। ଜଣେ ସଂକ୍ରମିତ ରୋଗୀ ଯଦି ଔଷଧ ନ ଖାଏ ତାହେଲେ ବର୍ଷକୁ 10-15 ଜଣ ଲୋକଙ୍କୁ ସଂକ୍ରମଣ କରିପାରେ। ଏହି ରୋଗର ସଂକ୍ରମଣ ରୋକିବାକୁ ହେଲେ ପ୍ରଥମେ ସଂକ୍ରମିତ ରୋଗୀକୁ ଚିହ୍ନଟ କରି ତୁରନ୍ତ ଉପଯୁକ୍ତ ଚିକିତ୍ସା କରିବା ଦରକାର। ଆମ ଭାରତବର୍ଷରେ ବହୁ ଲୋକ ଏହି ରୋଗରେ ସଂକ୍ରମିତ ହୋଇଥାନ୍ତି। ସେଥିପାଇଁ ଅଗ୍ରାଧିକାର ଭିତ୍ତିରେ ଆମ ସରକାର ଏହି ରୋଗର ସଂକ୍ରମଣ ରୋକିବା ପାଇଁ ଚେଷ୍ଟା ଚଳାଇଛନ୍ତି। ପ୍ରଥମେ ଏନ୍ଟିସିପି ଆଉ ଏବେ ଆର୍ଏନ୍ଟିସିପି ପ୍ରୋଗ୍ରାମ ବା ପରିବର୍ଦ୍ଧିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସାହାଯ୍ୟରେ ସଂକ୍ରମିତ ରୋଗୀକୁ ଚିହ୍ନଟ କରି ଡଟ୍ସ ପଦ୍ଧତିରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ଯେଉଁ କାରଣରୁ ଏହି ରୋଗ ହୋଇଥାଏ ସେଗୁଡ଼ିକ ହେଲା, ଦେଖାଯାଇଛି ଯେ କେତେକ ନିର୍ଦ୍ଦିଷ୍ଟ ଜିନ୍ ବା ଗୁଣସୂତ୍ର ପାଇଁ ଲୋକମାନଙ୍କୁ ଏହି ରୋଗ ବେଶି ସଂକ୍ରମଣ କରିବାର ସମ୍ଭାବନା ଥାଏ। ମାଲ୍ ନ୍ୟୁଟ୍ରିସନ୍ ବା ଉପଯୁକ୍ତ ଖାଦ୍ୟ ନ ଖାଉଥିବା ବ୍ୟକ୍ତି, ପ୍ରଚୁର ମଦ୍ୟପାନ କରୁଥିବା ବ୍ୟକ୍ତି ବା ପାକସ୍ଥଳୀର ଅପରେସନ୍ ହୋଇଥିବା ବ୍ୟକ୍ତିମାନଙ୍କୁ ଏହି ରୋଗ ଅଧିକ ହେବାର ସମ୍ଭାବନା ଥାଏ। ଅଧିକ ମାନସିକ ଚିନ୍ତାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଏହି ରୋଗ ବେଶି ଆକ୍ରାନ୍ତ କରିଥାଏ। କ୍ରମାଗତ ଭାବେ ଯଦି କିଛି ରୋଗ ଲାଗି ରହେ, ଯଥା ପିଲାଦିନେ ମିଳିମିଳା ବା ହୁପିଙ୍ଗ କଫ୍ ରୋଗ, ବଡ଼ ପିଲାମାନଙ୍କୁ ଟାଇଫଏଡ୍ ଭଳି ରୋଗ ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ଯକ୍ଷ୍ମା ରୋଗ ହେବାର ସମ୍ଭାବନା ବଢ଼ିଯାଏ। ଛୋଟ ଜାଗାରେ ବହୁତ ଲୋକ ଏକାସାଙ୍ଗରେ ବାସ କରୁଥିଲେ ଜଣେ ରୋଗୀଠୁ ବହୁତ ଲୋକଙ୍କୁ ବ୍ୟାପିବାର ସମ୍ଭାବନା ବଢ଼ିଯାଏ। କେତେକ ନିର୍ଦ୍ଦିଷ୍ଟ ହରମୋନ୍ ଶରୀରରେ କମିଗଲେ ବା ବଢ଼ିଗଲେ ଏହି ରୋଗ ହେବାର ସମ୍ଭାବନା ବେଶି ଥାଏ। ଯେମିତିକି ଷ୍ଟିରଏଡ୍ ଜାତୀୟ ଔଷଧ ବେଶୀ ଦିନ ସେବନ କଲେ, ଡାଇବେଟିସ୍ ରୋଗ କଣ୍ଟ୍ରୋଲରେ ନଥିଲେ ଏହି ରୋଗ ହେବାର ସମ୍ଭାବନା ବେଶୀ ଥାଏ। ଯେଉଁ ଲୋକମାନେ କାର୍ଯ୍ୟକ୍ଷେତ୍ରରେ ସିଲିକା ଧୂଳି ସଂସ୍ପର୍ଶରେ ଆସନ୍ତି ବା ଟିବି ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତି ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଗରିବ ଲୋକମାନେ ଅର୍ଥାଭାବରୁ ଉପଯୁକ୍ତ ଖାଦ୍ୟ ପାଆନ୍ତି ନାହିଁ, ବିଭିନ୍ନ ପ୍ରକାର ମାନସିକ ଦୁଶ୍ଚିନ୍ତା ଲାଗି ରହିଥାଏ ଏବଂ ଛୋଟ ଛୋଟ ଅନ୍ଧାରୁଆ ଘରେ ବହୁତ ଲୋକ ବାସ କରୁଥିବାରୁ ସେମାନଙ୍କୁ ଏହି ରୋଗ ଅଧିକ ଆକ୍ରାନ୍ତ କରିଥାଏ। ଏଚ୍ଆଇଭି ଆକ୍ରାନ୍ତ ବ୍ୟକ୍ତିମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁ ଭାବରେ କମିଯିବା ଯୋଗୁଁ ସେମାନଙ୍କୁ ସୁସ୍ଥ ଲୋକମାନଙ୍କଠାରୁ ପ୍ରାୟ 5 ଗୁଣ ଅଧିକ ମାତ୍ରାରେ ଟିବି ରୋଗ ସଂକ୍ରମଣ ହୋଇଥାଏ। ଯକ୍ଷ୍ମା ରୋଗର ଲକ୍ଷଣଗୁଡ଼ିକ ହେଉଛି ଶୁଖିଲା କାଶ ବା

0: କାଶ କଫ ବହୁଦିନ ଧରି ଲାଗି ରହିବା, କଫରେ ରକ୍ତ ପଡ଼ିବା, ଜ୍ୱର ହେବା, ରାତିରେ ଶରୀରରୁ ଝାଳ ଦେବା, ଓଜନ କମିଯିବା, ଭୋକ କମିଯିବା, ଦୁର୍ବଳ ଲାଗିବା, ଧଇଁ ସଇଁ ଲାଗିବା ବା କୌଣସି କାମ କଲେ ଅତିଶୀଘ୍ର ହାଲିଆ ହୋଇଯିବା, ଛାତିରେ ଯନ୍ତ୍ରଣା ଅନୁଭବ କରିବା କିମ୍ବା ଆଣ୍ଠୁ ଆଣ୍ଠି ବିନ୍ଧିବା ଇତ୍ୟାଦି। କୌଣସି ବ୍ୟକ୍ତିଠାରେ ଏହିସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ। ଏବେ ଏହି ରୋଗ ପାଇଁ ବହୁତ ଫଳପ୍ରଦ ଔଷଧ ସବୁ ବାହାରିଛି, ଯାହାକୁ ନିୟମିତ ଖାଇବା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇପାରୁଛନ୍ତି। ସଂକ୍ରମିତ ରୋଗୀର ତୁରନ୍ତ ଏବଂ ନିୟମିତ ଚିକିତ୍ସା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବା ସହିତ ଅନ୍ୟମାନଙ୍କୁ ରୋଗ ବ୍ୟାପିବା ଏବଂ ମଲ୍ଟିଡ୍ରଗ୍ ରେଜିଷ୍ଟାଣ୍ଟ ରୋଗ ହେବାର ସମ୍ଭାବନା ବହୁତ ପରିମାଣରେ କମିଯାଇଥାଏ। ସ୍ୱାସ୍ଥ୍ୟ ଶିକ୍ଷା ମାଧ୍ୟମରେ ଆମେ ରୋଗୀଙ୍କୁ କାଶିବା ଛିଙ୍କିବା ସମୟରେ ମୁହଁ ଓ ନାକକୁ କନାରେ ଘୋଡ଼ାଇବା ଏବଂ ଛେପକୁ ଇଆଡ଼େ ସିଆଡ଼େ ନ ପକାଇବା ପାଇଁ ପ୍ରବର୍ତ୍ତାଇ ପାରିବା। ଜନ୍ମ ପରେ ସବୁ ପିଲାମାନଙ୍କୁ ଅନ୍ୟାନ୍ୟ ଟିକା ସହିତ ବିସିଜି ଟିକା ଦେବା ନିହାତି ଜରୁରୀ। ସଂକ୍ରମିତ ମାଆର ଶିଶୁମାନଙ୍କୁ ଟିବି ରୋଗ ନ ହେବା ପାଇଁ ଆଇନଏଚ୍ ଔଷଧ କେମୋପ୍ରୋଫାଇଲାକ୍ସିକ୍ସ ଆକାରରେ ଦିଆଯିବା ଦରକାର। ଏହି ଔଷଧ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ମିଳିଥାଏ। ରୋଗୀର ସଂସ୍ପର୍ଶରେ ଆସୁଥିବା ଅନ୍ୟ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ କରାଇବା ଦରକାର। ରୋଗୀ ସୁଷମ ଖାଦ୍ୟ ଖାଇବା ଦରକାର। ମଦ ଓ ସିଗାରେଟ୍ଠାରୁ ଦୂରେଇ ରହିବା ଉଚିତ। ରୋଗୀ ମାନସିକ ଚିନ୍ତାରୁ ନିଜକୁ ଦୂରେଇ ରଖିଲେ ଭଲ। ଏହିସବୁ ଉପାୟ ଅବଲମ୍ବନ କଲେ ବସନ୍ତ ରୋଗ ପରି ଆମ ସମାଜରୁ ଟିବି ରୋଗର ମୂଳୋତ୍ପାଟନ ହୋଇପାରିବ ଏବଂ ଏକ ଯକ୍ଷ୍ମାମୁକ୍ତ ଭାରତ ସୃଷ୍ଟି ହୋଇପାରିବ।
1: ଆମର ଶାସ୍ତ୍ରୀ ଶୁଣିଥିଲେ ଆଲୋଚନା, ଯକ୍ଷ୍ମା ରୋଗର ଚିକିତ୍ସା ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଗୀତାଞ୍ଜଳି ପଣ୍ଡା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି ଭାରତ ଓ ଇଣ୍ଡୋନେସିଆ. ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ. ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଇରାନ ବିରୁଦ୍ଧରେ ପୁଣି ଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା. ଭେନେଜୁଏଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟ ବ୍ରିଜ୍ T20ରେ ଭାରତକୁ 125 ରନ୍ରେ ପରାସ୍ତ କଲା ଇଂଲଣ୍ଡ. ଭାରତ ଏବଂ ଇଣ୍ଡୋନେସିଆ ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି. ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌଓ ସୁବିଆନ୍ତୋଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଜାରି ଏକ ମିଳିତ ବିବୃତ୍ତିରେ ଆନ୍ତର୍ଜାତିକ ଆଇନ ଅନୁଯାୟୀ ଆହ୍ୱାନର ମୁକାବିଲା ଦିଗରେ ନିର୍ଣ୍ଣାୟକ, ସମନ୍ୱିତ ଏବଂ ଆନ୍ତର୍ଜାତିକ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀଙ୍କୁ ସହାୟକ ପ୍ରଦାନ କରୁଥିବା ଗୋଷ୍ଠୀଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଉଭୟ ନେତା ସହମତ ହୋଇଛନ୍ତି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ଆଭିମୁଖ୍ୟ ଉପରେ ଆଲୋକପାତ କରି ଉଭୟ ପକ୍ଷ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ବୃଦ୍ଧି କରିବାକୁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଏଥିରେ ମିଳିତ ଜାତିସଂଘ ଏବଂ ଆର୍ଥିକ କାର୍ଯ୍ୟକ୍ଷେତ୍ର ଅନ୍ତର୍ଭୁକ୍ତ। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଉଭୟ ଦେଶ ସେମାନଙ୍କର ଘରୋଇ ଆଇନ ଏବଂ ଅନ୍ତର୍ଜାତୀୟ ଦାୟିତ୍ୱ ଅନୁଯାୟୀ ସୂଚନା ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା ନେଇ ସହମତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ଏ ସଂକ୍ରାନ୍ତ ଏକ ବୁଝାମଣାପତ୍ର ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଆତଙ୍କବାଦ ବିରୋଧୀ, ଅନ୍ତରାଷ୍ଟ୍ରୀୟ ଅପରାଧୀ, ସାଇବର ସୁରକ୍ଷା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଶିଳ୍ପ, ସାମୁଦ୍ରିକ ସୁରକ୍ଷା ଏବଂ ମହାକାଶ କ୍ଷେତ୍ର ସହଯୋଗକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଭାରତ ଇଣ୍ଡୋନେସିଆ ତୃତୀୟ ପର୍ଯ୍ୟାୟ ସୁରକ୍ଷା ଆଲୋଚନାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି। ଆର୍ଥିକ ଏବଂ ବାଣିଜ୍ୟ ସହଯୋଗ ଉପରେ କେନ୍ଦ୍ରୀଭୂତ ଆଲୋଚନା

2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ 2045 ଇଣ୍ଡୋନେସିଆ ଏମ୍ସ ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି। ରାଷ୍ଟ୍ରପତି ସୁବିଆନ୍ତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଛନ୍ତି। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ଡକ୍ଟର ଜୟଶଙ୍କରଙ୍କ ବାହାରିନ୍କୁ ଦୁଇଦିନିଆ ଗସ୍ତ ଗତକାଲି ଶେଷ ହୋଇଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ବାହାରିନ୍ର ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। କ୍ରାଉନ୍ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ସଲମାନ ବିନ୍ ହମାଦ ଅଲ୍ ଖଲିଫା ଏହି ଆଲୋଚନା ବୈଠକରେ ଉପସ୍ଥିତ ଥିଲେ। ସେଠାକାର ଉପପ୍ରଧାନମନ୍ତ୍ରୀ ଶେଖ୍ ଖାଲିଦ୍ ବିନ୍ ଅବଦୁଲ୍ଲା ଅଲ୍ ଖଲିଫାଙ୍କ ସହ ମଧ୍ୟ ଡକ୍ଟର ଜୟଶଙ୍କର ପୃଥକ ଭାବେ ବୈଠକରେ ଯୋଗ ଦେଇଥିଲେ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ତଥା ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋଚନା କାଳରେ ମତ ଉପସ୍ଥାପନ କରିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସୁରକ୍ଷା ଏବଂ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ଡକ୍ଟର ଜୟଶଙ୍କର ବାହାରିନ୍ର ନେତୃତ୍ୱକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ସୂଚନାଯୋଗ୍ୟ ଡକ୍ଟର ଜୟଶଙ୍କରଙ୍କର କାତାର, ବାହାରିନ୍, କୁଏତ, ଓମାନ, ନ୍ୟୁୟର୍କ ଏବଂ ବ୍ରସେଲ୍ସକୁ 11 ଦିନିଆ ଗସ୍ତରେ ଅଛନ୍ତି। ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସେବାତୀର୍ଥଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 15ରୁ ଅଧିକ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ଏଲ୍ ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ବୈଠକରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀ ଜୁନ୍ ଏବଂ ଜୁଲାଇ ମାସର ବର୍ଷା ସ୍ଥିତି ନେଇ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଏଲ୍ ନିନୋର ପ୍ରଭାବର ମୁକାବିଲା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ବୈଠକରେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ୍ ବିରୁଦ୍ଧରେ ଆମେରିକୀୟ ସେନା ନୂତନ ସାମରିକ ପଦକ୍ଷେପ ଗ୍ରହଣ କରିଛି। ହର୍ମୁଜ୍ ପ୍ରଣାଳୀରେ 3ଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକୀୟ ସେନା ଏହି ପଦକ୍ଷେପ ଗ୍ରହଣ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇଛି। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ଇରାନ୍ର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଉପକୂଳବର୍ତ୍ତୀ ନିରୀକ୍ଷଣ ବ୍ୟବସ୍ଥା, ଭୂପୃଷ୍ଠର ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଜାହାଜ ପ୍ରତିରୋଧୀ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଉତ୍କ୍ଷେପଣ ସ୍ଥଳକୁ ଲକ୍ଷ୍ୟ ରଖି ଆମେରିକା ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ୱେସନ୍ ଏବଂ ବନ୍ଦର ନିକଟବର୍ତ୍ତୀ ଆବାସସ୍ଥଳୀଗୁଡ଼ିକରେ ବିସ୍ଫୋରଣ ହୋଇଥିବା ନେଇ ଇରାନ୍ର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି। ଇରାନ୍ର ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘାରିବାବାଦୀ କହିଛନ୍ତି, ଆମେରିକାର ଏଭଳି ପଦକ୍ଷେପ ଯୁଦ୍ଧବିରତି ଚୁକ୍ତିକୁ ଉଲ୍ଲଂଘନ କରୁଛି। ଅନ୍ୟପକ୍ଷରେ ଇରାନ୍ ତୈଳ ବିକ୍ରୟ ନେଇ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ଆମେରିକା ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଆମେରିକାର ଏଭଳି ପଦକ୍ଷେପକୁ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ଦୃଢ଼ ନିନ୍ଦା କରିଛି। ଭେଞ୍ଜୁଆଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 3685କୁ ବୃଦ୍ଧି ପାଇଛି। ଗତମାସ 24 ତାରିଖରେ କ୍ରମାଗତ ଭାବେ ସେଠାରେ 2ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ 7.2 ଏବଂ 7.5 ରେକର୍ଡ କରାଯାଇଛି। ଗତ କିଛିଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ 16,740 ଜଣ ଆହତ ହୋଇଥିବା ଜଣାପଡ଼ିଛି। ବହୁ ଲୋକ ନିଖୋଜ ହୋଇଥିବା ରିପୋର୍ଟ କରାଯାଇଛି। ରାଜଧାନୀ କାରାକାସ୍ ନିକଟବର୍ତ୍ତୀ ସିମୋନ୍ ବୋଲିଭର ଆନ୍ତର୍ଜାତିକ ବିମାନ ବନ୍ଦର ଭୂକମ୍ପ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଆନ୍ତଃଦେଶୀୟ ଏବଂ ବହିର୍ଦେଶୀୟ ବିମାନ ପରିବହନ ପ୍ରଭାବିତ ହେଉଛି। ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ କହିଛନ୍ତି, ବିକଳ୍ପ ରନ୍ୱେ ବ୍ୟବହାର ମାଧ୍ୟମରେ ବିମାନ ବନ୍ଦରକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ ଜାରି ରହିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଆନ୍ତର୍ଜାତିକ କ୍ଷେତ୍ରରେ ଅଶୋଧିତ ତୈଳ ମୂଲ୍ୟ ସ୍ଥିର କିମ୍ବା ହ୍ରାସ ପାଇଲେ ଘରୋଇ କ୍ଷେତ୍ରର ମୂଲ୍ୟ ନିର୍ଦ୍ଧାରଣ ଦିଗରେ ସକାରାତ୍ମକ ପରିବର୍ତ୍ତନର ସମ୍ଭାବନା ରହିଛି। ନୂଆଦିଲ୍ଲୀରେ ବିକଶିତ ଭାରତ ସମ୍ମିଳନୀ 2026କୁ ଗତକାଲି ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, କୂଟନୈତିକ ସମ୍ପର୍କ ସମୟୋଚିତ

0: ନୀତିଗତ ନିଷ୍ପତ୍ତି, ଘରୋଇ ଉତ୍ପାଦନ ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ତଥା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସାମ୍ପ୍ରତିକ ବିଶ୍ୱ ଆହ୍ୱାନକୁ ଭାରତ ସଫଳତାର ସହ ମୁକାବିଲା କରିପାରିଛି। ଶକ୍ତି ଯୋଗାଣ କ୍ଷେତ୍ରରେ ସଠିକ୍ ତଥା ସମୟୋଚିତ ପଦକ୍ଷେପ ଯୋଗୁଁ ଘରୋଇ କ୍ଷେତ୍ରରେ ଏଲ୍ପିଜିର ନିରନ୍ତର ଯୋଗାଣ ସୁନିଶ୍ଚିତ ହୋଇପାରିଛି। ପ୍ରଭାବଶାଳୀ କୂଟନୈତିକ ପ୍ରୟାସ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତୀୟ ପରିବହନ ଜାହାଜଗୁଡ଼ିକ ସହଜ ତଥା ସୁଗମ ଭାବେ ଅତିକ୍ରମ କରିପାରିଛି ବୋଲି ଶ୍ରୀ ପୁରୀ କହିଛନ୍ତି। ଇନ୍ଧନ ମୂଲ୍ୟ ଉପରେ ଆଲୋକପାତ କରି ଶ୍ରୀ ପୁରୀ କହିଛନ୍ତି, ଗତ 4 ବର୍ଷ ମଧ୍ୟରେ ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅନ୍ୟ ରାଷ୍ଟ୍ର ତୁଳନାରେ ସର୍ବନିମ୍ନ ରହିଛି। ଭାରତ ଇଂଲଣ୍ଡ ଚଳିତ T20 ପୁରୁଷ କ୍ରିକେଟ୍ ସିରିଜ୍ର ଗତକାଲିର ତୃତୀୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇଛି। ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଇଂଲଣ୍ଡ 125 ରନ୍ରେ ଭାରତକୁ ପରାସ୍ତ କରିଛି। 5 ସିରିଜ୍ରେ ଇଂଲଣ୍ଡ 2-0 ଆଗୁଆ ହୋଇଛି। ଟସ୍ ଜିତି ଭାରତ ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ ଇଂଲଣ୍ଡ 7 ୱିକେଟ୍ରେ 201 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଫିଲିପ୍ ସଲ୍ଟ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। 202 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 11 ଓଭର୍ ଏବଂ 4 ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 76 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ଜୋଫ୍ରା ଆର୍ଚର୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଭ୍ୟାଙ୍କୋଭର୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ପେନାଲ୍ଟି ସୁଟ୍ଆଉଟ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ 4-3 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ସ୍ୱିଜରଲ୍ୟାଣ୍ଡ ପ୍ରଥମ ଥର ପାଇଁ ଫୁଟବଲ ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ଆଟଲାଣ୍ଟାଠାରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା 3-2 ଗୋଲ୍ରେ ଇଜିପ୍ଟକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛି ଭାରତ ଓ ଇଣ୍ଡୋନେସିଆ। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୁଦ୍ଧରେ ପୁଣି ଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା। ଭେନେଜୁଏଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟ ବ୍ରିଜ୍ T20ରେ ଭାରତକୁ 125 ରନ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସାନ୍ତାଳୀ ଅଖଳା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନାରେ ଅଛନ୍ତି ପଦ୍ମିନୀ ଆସ୍ତା।

ଇଲା ସାନ୍ତାଳୀ ଅଖଳା କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ପଦ୍ମିନୀ ଆସ୍ତା। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ଏକକ କଣ୍ଠଶିଳ୍ପୀ କନକ ବଳବନ୍ତ ରାୟ।

ଚାଲି ଜାଣିନା ପଡ଼ି ଯାଉଛ, ପଡ଼ୁଆ ସୂତା ସଜ କରୁଛ। ଚାଲି ଜାଣିନା ପଡ଼ି ଯାଉଛ, ପଡ଼ୁଆ ସୂତା ସଜ କରୁଛ।

0: କାର୍ଯ୍ୟକ୍ରମ ହେଲୋ ବାରିପଦା ଉପସ୍ଥାପନାରେ ଅଛନ୍ତି ଅଶୋକ କୁମାର ଦତ୍ତ।
1: ସଦାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବାରିପଦା, ହ୍ୟାଲୋ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ବାରିପଦାର ଏହି ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ। ବିଳମ୍ବ ନ କରି ଆସନ୍ତୁ କଥା ହେବା ଆଉ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣିବା।
1: ହ୍ୟାଲୋ
2: ହ୍ୟାଲୋ
1: ବାପି ଭାଇ, ନମସ୍କାର।
2: ଆଜ୍ଞା ନମସ୍କାର, ମୁଁ ବାପି ଭାଇ କହୁଥିଲି, କାଳିମଲି ମଣ୍ଡା ଭଣି ସୋଡ଼ିଆପଦା ବ୍ଲକରୁ।
1: ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ କେମିତି ସବୁ ଚାଷବାସ ଆରମ୍ଭ ହେଲା ନା ନାହିଁ, କେମିତି କ'ଣ ଚାଲିଛି, ଚାଷୀ ଭାଇମାନେ କ'ଣ କରୁଛନ୍ତି, ଆପଣ କ'ଣ କରୁଛନ୍ତି, କହିଯାଆନ୍ତୁ ସବୁ।
2: ଆମ ତ ଖରାଦିନେ ଟିକେ ହଳ କରିଯାଇଥିଲା, ଏଇ 15 ଦିନ ଆଗରୁ ହଳ କରିଯାଇଛି ଟ୍ରାକ୍ଟରରେ। ଟ୍ରାକ୍ଟରରେ ହଳ କରିଦେଇ ତାପରେ ମାନେ ଆମ ଶୁଖିଲା ଏମିତି ଧାନ ତଳି ପକେଇ ଦିଆ ହେଇଛି, ଗଜା ହେଇଯାଇଛି, ହେଲା ଗଛ ବାହାରି ଯାଇଛି। ଆଉ ଦେଖବା ଯଦି 15 ଦିନ ଭିତରେ ବର୍ଷା ହବ ଲଗେଇଦେବା ଆଉ।
1: ଯଦି ବର୍ଷା ନହେଲା ତାର ବିକଳ୍ପ କିଛି ଅଛି କି ଆପଣଙ୍କ ଅଞ୍ଚଳରେ?
2: ହଁ ଅଛି, ଆମର ଡ୍ରେନେଜ୍ କେନାଲ ଅଛି, ସେ କେନାଲର ପାଣି ଆସିଲେ ଚାଷ ହବ।
1: ଆଚ୍ଛା, ଯଦି ବର୍ଷା ନ ହୁଏ ତେବେ ସେ କେନାଲ କେମିତି ପାଣି?
2: ପାଣି ଆମର ଉପରେ ସୁବର୍ଣ୍ଣରେଖା ନଦୀ ବନ୍ଧ କରାହେଇଛି, ସେଥିପାଇଁ।
1: ଆଚ୍ଛା, ଉପରମୁଣ୍ଡରେ ଯଦି ବର୍ଷା ହୁଏ ତେବେ ଆପଣଙ୍କର ପାଣିର ଅଭାବ ରହିବନି?
2: ଯଦି ସୁବର୍ଣ୍ଣରେଖାରୁ ପାଣି ଆସିବ ନା, ଡ୍ୟାମ୍ରେ ଭର୍ତ୍ତି ହବ, ଡ୍ୟାମ୍ରେ ଭରି ହେଲେ ତାପରେ ଆମର ଏପଟେ ପାଣି ଆସିବ।
1: ଏମିତି କଥା, ତେବେ ବାପି ଭାଇ କୁହନ୍ତୁ କଣ ଶୁଣେଇବ ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମ ଏଥର।
2: ତେଜାପୁର ସେଇ 1, 2, 3 ସେଇ ଗୀତଟି ଦେଇଦେ।
1: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
2: ଆମର ବାପି ଭାଇ, ତାପରେ ଅଛି ଆଲ୍ପନା ଟିପିରିଆ, ଖକନ ଟିପିରିଆ, ସୁଜତା ଟିପିରିଆ, ଯଶୋଦା ଟିପିରିଆ, ସାବିତ୍ରୀ ଟିପିରିଆ, ସୁକାନ୍ତି ଟିପିରିଆ, କରୁଣାକର ଟିପିରିଆ, ନିରଞ୍ଜନ ଟିପିରିଆ, ପୁଷ୍ପାଞ୍ଜଳି ଟିପିରିଆ, ଅଞ୍ଜଳି ଟିପିରିଆ, ତାପରେ ହଉଛି ବିଶ୍ୱଜିତ ଟିପିରିଆ, ଦୀପିକା ଟିପିରିଆ, ଆଉ ବୁଲବୁଲ, ରଜି, ବଡ଼ିଆ ଭାଇକୁ ଟିକେ ଶୁଣେଇ ଦେବେ।
1: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
2: ଆଜ୍ଞା ନମସ୍କାର।
1: ନମସ୍କାର।

0: ମୁଁ ସୁବଲ କୁମାର ସାର୍ କହୁଥିଲି ଗ୍ରାମ ପୋଷ୍ଟ ପୁନିଭାଇ ଜିଲ୍ଲା ବରଗଡ଼ର। ଆଜ୍ଞା
1: କେମିତି ଅଛନ୍ତି ସୁବଲ ଭାଇ?
0: ବହୁତ ବଢିଆ ଆଜ୍ଞା, ଆପଣ କେନ୍ତା ଅଛନ୍?
1: ମୁଁ ମଧ୍ୟ ଭଲ ଅଛି। ଆପଣଙ୍କ ଅଞ୍ଚଳରେ କ'ଣ ସବୁ ଚାଲିଛି ଏବେ?
0: ଆମର ଗାଁରେ ସମସ୍ତେ ବଢିଆ ଅଛନ୍ ଆଜ୍ଞା। ଆଉ ଇହାଦେ ତ ଆମର ଖରିଫ ଋତୁ ନେଇ ଚାଷ କାମ ଆରମ୍ଭ ହେବା, ବର୍ଷା ଏଇଟା 2 ଦିନ ହେଲାନ ହେଇଛେ, ଆଉ ଧାନ ବୁଣାବୁଣି କାମଟା ଟିକେ ଆରମ୍ଭ ହେଇଛି ଆଜ୍ଞା।
1: ଆଚ୍ଛା, ଆପଣଙ୍କର ଧାନ ତଳି ପକାନ୍ତି ନା କ'ଣ କ'ଣ ସବୁ କରନ୍ତି?
0: ତଳି ପକା ବି ହୁଏ ଆଜ୍ଞା, ଆଉ ଟ୍ରାକ୍ଟରରେ ଜୋତି କରି ମାନେ ଉପରେ ବି ବୁଣା ହୁଏ, କାଦୁଅ କରି ଯେନ୍ତା କହୁ ଆମେ ଏଠି ସମ୍ବଲପୁରୀ ଭାଷାରେ ଅଛରା ଚାଷ ଆଜ୍ଞା।
1: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ସେ ଧାନ ଗଜା କରିକି ବୁଣା ହୁଏ ନା ସେମିତି?
0: ନା, ଗଜା କରିକି ନାହିଁ, ଗଜା କରିକି ବୁଣା ହୁଏ।
1: ନିଶ୍ଚିତ ଭାବରେ ଗଜା ନ କଲେ ସେ ଧାନଟା ପୋତି ଯିବ, ମାନେ କାଦ ଯେହେତୁ ହେଇଛି ନା ତଳକୁ ଚାଲିଯିବ, ମାନେ ସେ ବାହାରିବା ବି ଅସମ୍ଭବ ହେବ।
0: ଆଜ୍ଞା ଆଜ୍ଞା, ହଁ ସେଇଟା ତ ନିହାତି ଆଜ୍ଞା, ସେନ୍ତା ତ ହେବା ଆଉ।
1: ତେଣୁ କାଦଟାକୁ ପୁରା ପ୍ଲେନ୍ କରିକି ତାପରେ ବୁଣାନ୍ତି ନାଇଁ?
0: ଆଜ୍ଞା ଆଜ୍ଞା,
1: ବହୁତ ବଢିଆ କଥା। ଯେହେତୁ ଚେର ବାହାରି ଯାଇଥାଏ, ଗଜା ବାହାରି ଯାଇଥାଏ, ତେଣୁ ନିଶ୍ଚିତ ଭାବରେ ମାଟିଟାକୁ ଧରି ନିଏ।
0: ଆଜ୍ଞା,
1: ଆଚ୍ଛା କୁହନ୍ତୁ ତେବେ ସୁବଲ ଭାଇ, କ'ଣ ଶୁଣେଇବା ଆପଣଙ୍କୁ ହେଲା ବାରିପଦା କାର୍ଯ୍ୟକ୍ରମରୁ?
0: ଆଜି ଓଡ଼ିଆ କଥା ଗୀତ ଶୁଣି ଦେବେ ଆଜ୍ଞା, ଆମର ଭକ୍ତ ସାଲ ବେଗର ଯେନ୍ଟାକି ଅନାଧା ପୁଡ଼ା ଦେଇଛନ୍, ପାରିବା ଶପତି ଅଛି ବୋଲି ତୁହିଁ ହେଲୁ ଜଗତର ନାଥ।
1: ଆଚ୍ଛା
0: ଆଜ୍ଞା ଆଜ୍ଞା, କିଛି ଦିନ ପରେ ରଥଯାତ୍ରା ବି ଆରମ୍ଭ ହେଇଯିବ ଆଜ୍ଞା, ଆଗକୁ ସେ ସବୁକୁ ଦୃଷ୍ଟିରେ ରଖି ସେ ଗୀତଟେ ଶୁଣେଇ ଦେଲେ ଆଜ୍ଞା ବଢିଆ ଲାଗବ।
1: ଆଜ୍ଞା, କରିବା ପାଇଁ ଚାହାନ୍ତି?
0: ଉସର ତ ପ୍ରଥମେ କରିବି ଦତ ଆଜ୍ଞା ଆପଣଙ୍କୁ, ତାପରେ ବାରିପଦା ଶୁଣିଦେବା ସବୁ ଶ୍ରୋତାମାନଙ୍କୁ ଡେଡିକେଟ୍ କରିବେ ଆଜ୍ଞା।
1: ଆଚ୍ଛା ଠିକ୍ ଅଛି, ତେବେ ସୁବଲ ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
0: ନମସ୍କାର ଆଜ୍ଞା, ନମସ୍କାର
1: ନମସ୍କାର।

ଶ୍ରୋତାବନ୍ଧୁ, ଏଠି ରଖୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛିକ୍ଷଣ ମଧ୍ୟରେ

ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ରହିଛି ମହାଶୁଆର ସେବା। ଆଲୋଚକ ଡକ୍ଟର ବିଶ୍ୱନାଥ ସାମନ୍ତରାୟ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ବହୁ ପ୍ରାଚୀନ କାଳରୁ ପୁରୀ ଧାମ ଶ୍ରୀକ୍ଷେତ୍ର ଏକ ପରମ ପାବନ କ୍ଷେତ୍ର ରୂପେ ପ୍ରାଧାନ୍ୟ ଲାଭ କରିଆସିଛି। ଏହି କ୍ଷେତ୍ରର କ୍ଷେତ୍ରାଧିପ ଶ୍ରୀଜଗନ୍ନାଥ ଓ ଏହାଙ୍କର ପ୍ରସାଦ ମହାପ୍ରସାଦ ଆଜି ବିଶ୍ୱର କୋଣେ ଅନୁକୋଣେ ପ୍ରସିଦ୍ଧ। ସମସ୍ତ ଦେବ ମନ୍ଦିରରେ ଦେବତାଙ୍କୁ ନିବେଦିତ ନୈବେଦ୍ୟକୁ ପ୍ରସାଦ କୁହାଯାଉଥିବା ବେଳେ ଶ୍ରୀଜଗନ୍ନାଥାଦି ଦାରୁବ୍ରହ୍ମଙ୍କୁ ଅର୍ପିତ ନୈବେଦ୍ୟକୁ ମହାପ୍ରସାଦ କୁହାଯାଏ। ଶ୍ରୀକ୍ଷେତ୍ରସ୍ଥ ପ୍ରସାଦ ତିନି ବ୍ରହ୍ମଙ୍କର ମିଳନାବସ୍ଥାରେ ହେଉଥିବାରୁ ଏହା ମହାପ୍ରସାଦ। ଅର୍ଥାତ୍ ଶ୍ରୀମନ୍ଦିରରେ ରନ୍ଧାଯାଉଥିବା ଅନ୍ନ ଶ୍ରୀଜଗନ୍ନାଥାଦିଙ୍କୁ ଭୋଗ ଲାଗେ। ଏହି ଭୋଗ ନାମ ବ୍ରହ୍ମରୂପୀ ବିମଳାଙ୍କୁ ସମର୍ପଣ ହେବା ପରେ ଯାଇ ମହାପ୍ରସାଦ ରୂପେ ପରିଗଣିତ ହୋଇଥାଏ।

0: ମହାପ୍ରଭୁଙ୍କର ସମସ୍ତ ଭୋଗଦ୍ରବ୍ୟ ଶ୍ରୀମନ୍ଦିର ମଧ୍ୟସ୍ଥ ରୋଷେଇ ଘରେ ନିଷ୍ଠାର ସହିତ ରନ୍ଧନ କରାଯାଏ। ରୋଷକର୍ମ ଆରମ୍ଭ ପୂର୍ବରୁ ବିଧିପୂର୍ବକ ରୋଷ ହୋମ କରାଯାଇ ତାପରେ ରନ୍ଧନ କାର୍ଯ୍ୟ ଆରମ୍ଭ ହୁଏ। ଏହି ଭୋଗଦ୍ରବ୍ୟକୁ ଭୋଗ ନିମନ୍ତେ ସୁଆର ଓ ମହାସୁଆର ସିଂହାସନ ନିକଟକୁ ବା ଭୋଗ ମଣ୍ଡପକୁ ସତର୍କତାର ସହିତ ନେଇଥାନ୍ତି। ସେଇଥିପାଇଁ ଶ୍ରୀମନ୍ଦିରରେ ପ୍ରଚଳିତ ସୁଆର ଓ ମହାସୁଆର ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛପନ ଭୋଗ ପ୍ରସ୍ତୁତକାରୀ ଏହି ସେବା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ଦେଉଛନ୍ତି ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ସୁଆର ଓ ମହାସୁଆର ମାନେ ଶ୍ରୀମନ୍ଦିରରେ ଦୈନିକ ଦିନ ଶ୍ରୀଜୀଉଙ୍କ ନିମନ୍ତେ ସବୁ ପ୍ରକାର ଭୋଗ ପ୍ରସ୍ତୁତି କରିଥାନ୍ତି ଏବଂ ଶ୍ରୀ ଛାମକୁ ନେଇଥାନ୍ତି। ଜଗନ୍ନାଥ ମନ୍ଦିରରେ ଆମର ଭୋଗ ହେଉଛି ଗୋଟେ ପ୍ରଧାନ ଅଙ୍ଗ, ଯେଉଁ ଦର୍ଶନ ସହିତ ଭୋଗଟା ବି ପ୍ରଧାନ ଅଙ୍ଗ। ଏଇ କ୍ଷେତ୍ରଟା ହେଲା ଭଗବାନଙ୍କର ଖାଇବା କ୍ଷେତ୍ର। ଏଠି ଭଗବାନ ସ୍ୱୟଂ ଭୋଜନ କରନ୍ତି ବୋଲି ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଏବଂ ଅନ୍ୟାନ୍ୟ ପୁରାଣମାନଙ୍କରେ ମଧ୍ୟ ଏହା ବର୍ଣ୍ଣନା ଅଛି। ମହାସୁଆର ମାନେ ଭୋଗ ପ୍ରସ୍ତୁତି ହେବା ପୂର୍ବରୁ ପ୍ରତ୍ୟେକ ରୋଷ ନାୟକଙ୍କ ସାଙ୍ଗରେ ଶ୍ରୀମନ୍ଦିରରେ ଥିବା ସମସ୍ତ ରୋଷଶାଳାକୁ ଯାଇ ତଦାରଖ କରନ୍ତି, ଦେଖନ୍ତି ପୂର୍ବରୁ ସଙ୍କୁଡ଼ି ପଡ଼ିଛି ନା ନାହିଁ ଏବଂ

ଭଲ ଭାବରେ ଧୁଆଯାଇଛି ନା ନାହିଁ, ଧୁଅ ପଖାଳ ଠିକ୍ ଭାବରେ ତାକୁ ସଫା କରିକି ଗୋବର ପାଣି ଛିଞ୍ଚିଛି ନା ନାହିଁ, ଏସବୁ ନିଶ୍ଚିନ୍ତ ଭାବରେ ଦେଖିବେ। ଦେଖିଲା ପରେ ସେ ରୋଷରେ ହୋମ ହେବା ନିମନ୍ତେ ଅନୁମତି ଦେବେ। ମହାସ୍ୱାର ମାନେ ହୋମ ହେଲା ପରେ ନିଜେ ଉପସ୍ଥିତ ରୁହନ୍ତି। ବଡ଼ୁସ୍ୱାର ମାନେ ପ୍ରସ୍ତୁତ କରୁଥିବା ସମସ୍ତ ନୈବେଦ୍ୟ ସେ ଦେଖନ୍ତି, ଏମାନେ ଠିକ୍ ଭାବରେ କରୁଛନ୍ତି ନା ନାହିଁ, କୌଣସି ଖାଦ୍ୟ ପୋଡ଼ିଯାଉନି କି କଞ୍ଚା ରହୁନି, କିମ୍ବା ସେମାନେ

0: ବଲ୍ଲଭ ପରେ ଠାକୁରଙ୍କର ସକାଳ ଧୂପ ହୁଏ। ଏହାକୁ ରାଜଭୋଗ ମଧ୍ୟ କୁହାଯାଏ। ଏହା ହେଉଛି ମହାପ୍ରଭୁଙ୍କର ପ୍ରଥମ ଶଙ୍ଖୁଡ଼ି ଭୋଗ। ଏହି ଭୋଗରେ ବିରିକାନ୍ତି, ମାଠପୁଳି, ଚଣ୍ଡ ମାଠପୁଳି, ହଂସକେଳି, କାକତୁଆ ଝିଲି, ଅଦା ପାଚିଡ଼ି, ଏଣ୍ଡୁରି, ଶାଗ, ଖେଚୁଡ଼ି, କାନିକା, ପିଠାପୁଳି, ବୁନ୍ଦିଆ କ୍ଷୀରି, ଘଷା ଜଳ ଓ ବିଡ଼ିଆ ପାନ ଆଦି ସମର୍ପଣ ହୁଏ। ମଧ୍ୟାହ୍ନ ଧୂପରେ ସକାଳ ଧୂପର ସମସ୍ତ ନୀତି ଅନୁସୃତ ହେଲେ ମଧ୍ୟ ମରିଚ ଲଡ଼ୁ, ସାନ ପିଠା, ପାଞ୍ଚପଟିଆ, ନିଯୋଗ ପିଠା, ବଡ଼ା, ପଖାଳ, ଓରିଆ, ବୁନ୍ଦିଆ କ୍ଷୀରି, କଡ଼ମ୍ବା, ତାଟ ମନୋହର, ଭଜା, ମାଠପୁଳି, ଆରିସା, ତିପୁରି, ସାକର, ସୁଜି କ୍ଷୀରି, ମୁଗ ସିଝା, ମନୋହର, ପଣା ଆଦିକୁ ଷୋଡ଼ଶ ଉପଚାରରେ ଭୋଗ କରାଯାଏ।
1: ଭୋଗ ବସିବା ପୂର୍ବରୁ ମାହାସୁଆର କ'ଣ କରିବେ, ରୋଷା ଆଡ଼କୁ ଯିବେ। ସେମାନେ ଭାତ, ତିଅଣ, କ୍ଷୀରି, ପିଠିଆ ଇତ୍ୟାଦି ସମସ୍ତ ଠିକ୍ ଭାବରେ ପ୍ରସ୍ତୁତ ହେଇଛି ନା ନାହିଁ ଦେଖିବେ। ଠିକ୍ ଭାବରେ ଯଦି ଭୋଗଟା ପ୍ରସ୍ତୁତ ହେଇସାରିଥିବ ତାହେଲେ ସେ ପ୍ରତିହାରୀଙ୍କି ଯାଇକିରି ଖବର କରିବେ ଯେ ବର୍ତ୍ତମାନ ଆମ ରୋଷ ଭିତରେ ସମସ୍ତ ଜିନିଷ ରେଡ଼ି ଅଛି, ମହାପ୍ରଭୁଙ୍କର ମଣି ନିମନ୍ତେ ଆପଣ ଡାକିବାକୁ ଆସିବା ହୁଅନ୍ତୁ। ତାପରେ ପ୍ରତିହାରୀ ସେବକ ଏବଂ ଅନ୍ୟାନ୍ୟ ତାଙ୍କର ପ୍ରଧାନୀ ଲେଙ୍କା ସେମାନେ ସମସ୍ତେ ଏକାଠି ହେଇକିରି ରୋଷ ପାଖକୁ ଆସିବେ ଏବଂ ଶ୍ରୀଛାମଙ୍କୁ ଭୋଗ ନେବା ନିମନ୍ତେ ନିବେଦନ କରିବେ। ନିବେଦନ କଲାପରେ ତାଙ୍କ ସାମ୍ନାରେ ବିଡ଼ୁଆ ପନ୍ତିବଡ଼ୁ ଯେଉଁ ସେବକ ଆମର ଥାନ୍ତି ସେମାନେ ଘିଅ ପକେଇବେ। ସେହି ସମୟରେ ମହାସୁଆର ଉପସ୍ଥିତ ରହିବେ, ସେ ଦେଖିବେ ଯେ ଠିକ୍ ଭାବରେ ଘିଅ ପଡ଼ୁଛି ନା ପଡ଼ୁନି, ଏବଂ ସେ ଦେଖିବେ ଯେ ପ୍ରକୃତରେ ଯିଏ ଛେକ ନେଇକି ଯାଉଛନ୍ତି ସେମାନେ ଠିକ୍ ତାଙ୍କର ନିୟମରେ ଅଛନ୍ତି ନା ନାହିଁ, ବାଘ ପେଟି ବାନ୍ଧିଛନ୍ତି ନା ନାହିଁ, ଏଗୁଡ଼ା ବି ସେମାନେ ଦେଖିବେ। ଏବଂ ତାପରେ ପ୍ରଥମ ଛେକ ମହାସୁଆର ହିଁ ନେଇକି ଯିବେ, ପ୍ରଥମ ଛେକ ସିଏ ନେବେ। ତାଙ୍କ ପରେ ଅନ୍ୟାନ୍ୟ ସୁଆର ମାନେ ଛେକ ନେଇକି ଶ୍ରୀଛାମଙ୍କୁ ଯିବେ, ଏବଂ ସେ ନେଲା ପରେ ଭିତରେ ସେ ପ୍ରଥମେ ଛେକ ରଖିବେ। ରଖିଲା ପରେ ଅନ୍ୟାନ୍ୟ ଛେକ ସବୁ, ଅନ୍ୟାନ୍ୟ ଭୋଗ ସବୁ ଠିକ୍ ଭାବରେ ଠିକ୍ ପନ୍ତି ଭିତରେ ରହୁଛି ନା ନାହିଁ, ଏବଂ କୋଉ ପନ୍ତି କୋଉଠି ରହିବ, କାହା ପରେ କିଏ ରହିବ, ସେ ତଦାରଖ କରିକି ମଧ୍ୟ ଭିତରେ ଶ୍ରୀଛାମରେ ରଖେଇବେ।

0: ଇତିମଧ୍ୟରେ ଏହିସବୁ ଭୋଗ ଲାଗିହେଲେ ମଧ୍ୟ ପର୍ବପର୍ବାଣୀ ସମୟରେ କେତେକ ବିଶେଷ ପ୍ରସ୍ତୁତ ଭୋଗ ଲାଗି କରାଯାଇଥାଏ।
1: ରଥଯାତ୍ରା ସମୟରେ ମହାସ୍ୱାର ମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତା କାରଣ ଯେକୌଣସି ଫଳ ମୂଳ ବା ଅନ୍ୟାନ୍ୟ ଶୁଖିଲା ଜିନିଷ ଏଇ ଶ୍ରୀ ଛାମୁରେ ଲଗେଇବାର ଅଧିକାର କେବଳ ମହାସ୍ୱାର ମାନଙ୍କର ହିଁ ଅଛି, ଆଉ କାହାର ନାହିଁ। ତେଣୁ ଯେହେତୁ ରଥ ଉପରେ ବିଭିନ୍ନ ପ୍ରକାର ଶୁଖିଲା ଭୋଗ ହେଉଛି, ତେଣୁ ମହାସ୍ୱାର ମାନେ ପ୍ରତ୍ୟେକ ଧୂପରେ ସେମାନେ ପନ୍ତି ଲଗାନ୍ତି, ପନ୍ତି ଆଣିକିରି ବାଢ଼ନ୍ତି ଏବଂ ଶ୍ରୀ ଛାମୁରେ ଠିଆ ହେଇକିରି ଗୋଟେ ଖଦି ଧରିକି ବି ବିଞ୍ଚନ୍ତି ମହାପ୍ରଭୁ ଯେଉଁଭଳି ଭାବରେ ଗରମ ନ ହବ ତାକୁ ଦେଖନ୍ତି। ତା ଛଡ଼ା ଆପଣଙ୍କର ଯେଉଁ ଅଧରପଣା ହୁଏ ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ନୀଳାଦ୍ରି ବିଜେ ପୂର୍ବରୁ ଅଧରପଣା ହୋଇଥାଏ ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟରେ, ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ମହାସ୍ୱାର ମାନଙ୍କ ଦୈନିକ ଦିନ ସେମିତି ସେମାନେ ରୋଷକୁ ଆସିବେ, ସେ ଦେଖିବେ ଠିକ ଅଛି ନା ନାହିଁ, ତାପରେ ପୂଜା ପଣ୍ଡାଙ୍କୁ କହିବେ, କହିକି ରୋଷରେ ହୁମ କରିବେ। ହୁମ କରିଗଲା ପରେ ବିଭିନ୍ନ ଯେଉଁ ଭୋଗ ପ୍ରସ୍ତୁତି କରାଯିବ ରଥଯାତ୍ରା ନିମନ୍ତେ, ଖେଚେଡ଼ି ଭୋଗ ହେଲା କି ପିଠା ଭୋଗ ହେଲା, ତାକୁ ଠିକ ଭାବରେ ପ୍ରସ୍ତୁତି ହେଉଛି ନା ନାହିଁ ଦେଖିବେ। ଦେଖିସାରିଲା ପରେ ଯାଇକି ଭିତରେ ଖବର କରିବେ ଯେ ହଁ ଆମେ ପ୍ରସ୍ତୁତ ଅଛୁ। ତାପରେ ଭୋଗ ଡାକି ଆସିଲେ ପ୍ରଥମ କାନ୍ତି ଛେକ। କାନ୍ତି ହେଉଛି ଗୋଟେ ବିଶେଷ ଧରଣର ପିଠା ଯେ ଜଗନ୍ନାଥଙ୍କର ଅତି ପ୍ରିୟ, ଯେଉଁଟାକି ମହାସ୍ୱାର ତାଙ୍କୁ ତା ନାଁ ହେଉଛି ଚନ୍ଦ୍ରକାନ୍ତି। ସେ ଯିଏ ତାକୁ ଯିଏ ନିଅନ୍ତି ତାଙ୍କ ନାଁ ହେଲା ଚନ୍ଦ୍ରକାନ୍ତି ମହାସ୍ୱାର। ସେ ଦୈନିକ ଦିନ ପ୍ରଥମେ ଚନ୍ଦ୍ରକାନ୍ତି ନେଇ ଆଗକୁ ଆସିଲେ ତାଙ୍କ ପଛରେ ଅନ୍ୟାନ୍ୟ ପନ୍ତିଗୁଡ଼ୁ ସେବକ ଖେଚେଡ଼ି ବା ଅନ୍ୟାନ୍ୟ ଛେକ ତାଙ୍କ ସହିତ ଯିବ, ଯାଇକି ମହାପ୍ରଭୁଙ୍କ ଭୋଗ ଉଠିବ। ମହାସ୍ୱାର ମାନେ କେବଳ ଅନ୍ୟାନ୍ୟ ଯାତ୍ରାମାନଙ୍କରେ ଭୋଗ ଛାମୁରେ ବାଢ଼ିବା ନିମନ୍ତେ ଅଧିକାରୀ, ତାଙ୍କ ଛଡ଼ା ଅନ୍ୟ କେହି ବାଢ଼ି ପାରିବେ ନାହିଁ। ଯଥା ଆପଣଙ୍କର କାର୍ତ୍ତିକ ମାସରେ ବାଳଭୋଗ, ବାଳଭୋଗ ସମୟରେ ସେମାନେ ସମସ୍ତ ପ୍ରକାର ବାଳଭୋଗ ପ୍ରସ୍ତୁତି ଯିଏ କରିଥିବେ ତାଙ୍କଠୁ ନେଇକି ଏବଂ ବିଭିନ୍ନ ମଠ ବାଡ଼ିରୁ ନେଇ ଶ୍ରୀ ଛାମୁରେ ବାଢ଼ିଥାନ୍ତି। ବଲ୍ଲଭ ସମୟରେ ସେମାନେ ସୁଧ ସୁଆରଙ୍କଠୁ ବଲ୍ଲଭ ନେଇ ପନ୍ତିରେ ବାଢ଼ିକିରି ବଲ୍ଲଭ ଉଠେଇଥାନ୍ତି ଏବଂ ଚନ୍ଦନ ସମୟରେ ସେମାନେ ପଣା ଭୋଗ କରିଥାନ୍ତି ଏବଂ ଯେଉଁ ଦ୍ରବ୍ୟ ସବୁ ପ୍ରସ୍ତୁତ ହୋଇଥାଏ ତାକୁ ସେ ପ୍ରଥମ ଛେକ ନେଇକିରି ଶ୍ରୀଜୀଉଙ୍କୁ ଦେଇଥାନ୍ତି। ବନଭୋଜି ସମୟରେ ଗୋଟେ ବିଶେଷ ସେବା ମହାସ୍ୱାର ମାନଙ୍କର ହେଲା ଯେ ଜଗନ୍ନାଥ ସେତେବେଳେ ବନଭୋଜି ସକାଶେ ସିକା ବାହୁଙ୍ଗା ଧରିକି ଯାଆନ୍ତି, ସେହି ସମୟରେ ମହାସ୍ୱାର ମାନେ ସରକୁ ପ୍ରସ୍ତୁତ କରିକିରି ନେଇକିରି ସିଙ୍ଗାରିଙ୍ଗି ଦେଲେ, ସେଇଟା ଶ୍ରୀଜୀଙ୍କ ମାନେ ଶ୍ରୀହସ୍ତରେ ରହେ ସିକା ଭିତରେ ଆଉ ସେଇଟା ଭୋଗ ଲାଗେ। ସେଇଟା ହେଲା ତାଙ୍କର ଗୋଟେ ବିଶେଷ ସେବା, ସେଇଟା ଗୋଟେ ମହାସ୍ୱାରଙ୍କର।

ସନ୍ଧ୍ୟା ଧୂପରେ ସକାଳ ଓ ମଧ୍ୟାହ୍ନ ଧୂପର ନୀତି ଅନୁସୃତ ହେଲେ ମଧ୍ୟ ତଦ୍ଭିନ୍ନ କେତେକ ବିଶେଷ ନୀତି ପାଳନ କରାଯାଏ। ଏହି ଧୂପରେ ମହାପ୍ରଭୁଙ୍କୁ ଝଡ଼େଇ ନେଦା, ମନୋହର, ପାରିଜାତକ, ମାଣ୍ଡୁଅ, ଜେନାମଣି ପିଠା, ହଂସବଲ୍ଲଭ ପିଠା, ମହାବୀର ପିଠା, ମାଠପୁଳି, ଫେଣି, ସୁଆରୀ, କଅଁଳପୁଳି, ସୁବାସ ପଖାଳ ଆଦି ଲାଗି କରାଯାଏ। ବଡ଼ସିଂହାର ଧୂପରେ ଅମାଲୁ, ସରପୁଳି, ସୁଆର ପିଠା, ରୋଷପାଇକ ପିଠା, ଖଇର ଚୂଳ, କଦଳୀ ବଡ଼ା, କ୍ଷୀରି, କାଞ୍ଜି, ଟଭା ପଖାଳ, ସାକରା ଆଦି ଭୋଗ ଲାଗି ହୁଏ। ଶ୍ରୀଜଗନ୍ନାଥଙ୍କର ଦୈନନ୍ଦିନ ନୀତି।

ସିଂହଦ୍ୱାର ବାଟେ ଦେଉଳ ପ୍ରବେଶ କରି ବାଇଶି ପାହାଚ ଓ କୁର୍ମ ବେଢ଼ା ଅତିକ୍ରମ କଲେ ସମ୍ମୁଖରେ ପଡ଼େ ଭୋଗମଣ୍ଡପ। ଭିତର ବେଢ଼ା ଚଟାଣରୁ ପ୍ରାୟ 4.5 ଫୁଟ ଉଚ୍ଚରେ ରହିଛି ଭୋଗମଣ୍ଡପର ଚଟାଣ। ଏହାର ଚାରିଦିଗରେ ରହିଛି 4ଗୋଟି ଦ୍ୱାର। ତେବେ ପୂର୍ବପଟୁ ଓ ଉତ୍ତର ଦିଗରୁ ହିଁ ଭୋଗମଣ୍ଡପକୁ ପାହାଚ ରହିଛି। ଦକ୍ଷିଣ ପଟ ଦ୍ୱାର ଭୋଗବୁହା ରାସ୍ତା ସହ ସଂଯୁକ୍ତ ହୋଇଛି। ସେଇ ବାଟେ ଭୋଗ ପଦାର୍ଥ ବୁହା ହୋଇ ଭୋଗମଣ୍ଡପ ଚଟାଣରେ ପୂଜା ପାଇଁ ପରସାଯାଏ। ଶାଣ ପଥରରେ ନିର୍ମିତ ଏ ଦେଉଳର ଚଟାଣ ଏକ ସମବାହୁ ବିଶିଷ୍ଟ କ୍ଷେତ୍ର। ଲମ୍ବ ଓ ପ୍ରସ୍ତରେ ଏହା 44 ଫୁଟ ଲେଖାଏଁ। ଏହାରି ଉପରେ ଖୁବ୍ ବଡ଼ ବଡ଼ 4ଗୋଟି ସ୍ତମ୍ଭ ବିଦ୍ୟମାନ। ଖମ୍ବଗୁଡ଼ିକ ଉଚ୍ଚତାରେ ପ୍ରାୟ 25 ଫୁଟ। ସମସ୍ତ ଖମ୍ବ କଳାମଗୁନି ପଥରରେ ନିର୍ମିତ। ପ୍ରତି ଖମ୍ବରେ ଗୋଟିଏ କରି 4ଗୋଟି ଭାସ୍କର୍ଯ୍ୟ ରହିଛି। ଚଟାଣରୁ ପ୍ରାୟ 10 ଫୁଟ ଉଚ୍ଚତାରେ ଥିବା ଏହି ଭାସ୍କର୍ଯ୍ୟଗୁଡ଼ିକରୁ 3ଟି ହସ୍ତୀର ଭାସ୍କର୍ଯ୍ୟ ଏବଂ ଗୋଟିଏ ବିଷ୍ଣୁଙ୍କୁ ବହନ କରିଥିବା ଗରୁଡ଼ଙ୍କର ଭାସ୍କର୍ଯ୍ୟ। ପୂର୍ବପଟରେ ଗୋଟିଏ ସ୍ତମ୍ଭରେ ଏକ ଶିଳାଲେଖ ମଧ୍ୟ ରହିଛି। ତେବେ ଭୋଗମଣ୍ଡପକୁ ସବୁଠାରୁ ଅଧିକ ଆକର୍ଷଣୀୟ କରିଛି ପୂର୍ବପଟ ଓ ଉତ୍ତରପଟ କାନ୍ଥଦ୍ୱୟର ବାହ୍ୟ ପାର୍ଶ୍ୱ ଭାସ୍କର୍ଯ୍ୟାବଳୀ। ଏହି ଦୁଇ କାନ୍ଥରେ ଥିବା ଉଭୟ ଦ୍ୱାରରେ ଶୋଭା ପାଉଛି 2 ଯୋଡ଼ା ଗଙ୍ଗା ଯମୁନାଙ୍କ ମୂର୍ତ୍ତି। କଳାମୁଗୁନି ପଥରରେ ନିର୍ମିତ ଏହି 4ଟି ଯାକ ମୂର୍ତ୍ତି ଅପେକ୍ଷାକୃତ ବଡ଼ ଏବଂ କାରୁକାର୍ଯ୍ୟ ସମ୍ପନ୍ନ। ପୂର୍ବପଟର ପାହାଚ ଶ୍ରେଣୀ ତଳେ ଏକ ତ୍ରିଭୁଜାକାର ପୀଠରେ ଶୋଭା ପାଉଛନ୍ତି ପ୍ରାୟ 1.5 ଫୁଟ ଉଚ୍ଚର ନୃସିଂହ ବିଗ୍ରହଟିଏ। ରତ୍ନ ସିଂହାସନ ସମୀପରେ ସକାଳ ଧୂପ

ପ୍ରଥମେ ଅର୍ଣ୍ଣଭୋଗ ଅର୍ପଣ ହେବା ପରେ ଅର୍ପଣ ହୁଏ ଛତ୍ରଭୋଗ। ଛତ୍ରଭୋଗରେ ବିପୁଳ ପରିମାଣର ଭୋଜ୍ୟ ଦ୍ରବ୍ୟ ବଢ଼ାଯାଏ। ପୂଜା ପାଇଁ ତିନି ଜଣ ପୂଜା ପଣ୍ଡା ଉତ୍ତରକୁ ମୁହଁ କରି ତିନୋଟି କାଠ ପିଢ଼ାରେ ବସନ୍ତି। ସମଗ୍ର ପୂଜା ସମୟରେ ରତ୍ନ ସିଂହାସନ ଦିଗରେ ମୁହଁ କରିଥିବା ପଶ୍ଚିମ ଦ୍ୱାର ଖୋଲା ରହେ। ପୂଜା ହୁଏ ବିବିଧ ଉପଚାରରେ। ଛତ୍ରଭୋଗ ହିଁ ଏକମାତ୍ର ପୂଜା ଉପଚାର ଯାହା ଦର୍ଶକମାନେ ମଧ୍ୟ ନାଟ ମନ୍ଦିରରେ ଛିଡ଼ା ହୋଇ ଦେଖିପାରନ୍ତି। ପୂଜା ସରିବା ପରେ ଛତ୍ରଭୋଗ ପଦାର୍ଥ ଆନନ୍ଦ ବଜାରକୁ ଯାଏ ଅଗଣିତ ଭକ୍ତମାନଙ୍କ ପାଇଁ।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତା ଶ୍ରୀ ଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।
1: କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରେଡ଼ିଓ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ହେଲୋ ବାରିପଦାର ଦ୍ୱିତୀୟ ଭାଗ।
2: ଶ୍ରୋତାବନ୍ଧୁ, ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମ ପରିସରକୁ।
3: ହ୍ୟାଲୋ
4: ହ୍ୟାଲୋ ସାର୍, ନମସ୍କାର।
3: ନମସ୍କାର
4: ସାର୍, ମୁଁ ପଙ୍କଜ ମିଶ୍ର ଜୟପୁରରୁ କହୁଥିଲି।
3: ହଁ ପଙ୍କଜ ଭାଇ, ଆପଣ କେମିତି ଅଛନ୍ତି କୁହନ୍ତୁ।
4: ସାର୍ ମୁଁ ଭଲ ଅଛି, ବର୍ତ୍ତମାନ ତ ପାଗ ବି ବଢ଼ିଆ ଅଛି, ବର୍ଷା ପଡ଼ୁଛି ଜୋରରେ ହଉଥିଲା, ଏବେ ଟିକେ ବର୍ଷା ଚାଲିଛି ଆଉ।
3: ଆଚ୍ଛା, ବର୍ଷା ବାହାରେ ହଉଛି ଯେତେବେଳେ ଥଣ୍ଡା ଲାଗୁଥିବ, ସେ ଥଣ୍ଡାଟା ଘର ଭିତରେ ଲାଗୁଛି ନା ନାହିଁ?
4: ଘର ଭିତରେ ସାର୍ ଫ୍ୟାନ୍ ଟିକେ ସ୍ଲୋରେ ଲଗେଇକି ଏଠି ଅଛି ଆଉ, ତାର ପ୍ରଭାବ ମାନେ ସେତେ ନାହିଁ, 50% ଅଛି, କିନ୍ତୁ ବାହାରେ ପୁରା 100%।
3: କୁହନ୍ତୁ ତେବେ ପଙ୍କଜ ଭାଇ, କଣ ଶୁଣେଇବେ ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
4: ଆଜି ଗୋଟେ ପୁରୁଣା ଓଡ଼ିଆ ଗୀତ ଦେଇ ଦିଅନ୍ତୁ, ବର୍ଷା ମେଘ ମୁଁ ଭାସି ଯାଏ ଦୂରେ,
3: ଅଭିମାନ ଚଳଚ୍ଚିତ୍ରର
4: ଆଉ ଏଇଟା ଡେଡିକେଟ୍ କରିଦେବେ ସ୍ୱର୍ଣ୍ଣପ୍ରଭା, ଚିତ୍ରସେନ ସବର, ଲାଗୁ ପାତ୍ର, ତାପରେ ପୂର୍ଣ୍ଣିମାସ ମହନ୍ତ, ତାପରେ କଳାହାଣ୍ଡିରୁ ଶ୍ୟାମା ସାଗର ସାହୁ ଆଉ ସୁବଳ ସାହୁ, ଏ ସମସ୍ତଙ୍କୁ ଡେଡିକେଟ୍ କରିଦେବେ।
3: ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ ପଙ୍କଜ ଭାଇ, ଧନ୍ୟବାଦ।
4: ଧନ୍ୟବାଦ ସାର୍, ରହିଲି, ନମସ୍କାର।
3: ନମସ୍କାର।

0: ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର। ଆପଣ କିଏ କହୁଛନ୍ତି, ପରିଚୟ ଦିଅନ୍ତୁ ଆପଣଙ୍କର।
1: ମୁଁ ନରେନ୍ଦ୍ର କୁମାର ସାହୁ ଅରଖପାଟଣା ଥର୍ଡ କଟକରୁ କହୁଥିଲି।
0: ଆଚ୍ଛା ନରେନ୍ଦ୍ର ଭାଇ, ଆପଣଙ୍କ ଅଞ୍ଚଳରେ ବର୍ଷା ଠିକ ଭାବରେ ହେଉଛି ନା ନାହିଁ, କ'ଣ
1: ହଁ, ବର୍ଷା ହଉ ଚାଲିଛି, ଲୋକ ଥଣ୍ଡା ପଡ଼ିଗଲାଣି। ଆଗରୁ ଯୋଉ ଗରମ ହଉଥିଲା, ଗରମ ନାହିଁ।
0: ଆପଣଙ୍କର ଗାଁରେ ରଥ ହୁଏ ତ?
1: ରଥ ହୁଏ ଆମର ଆଠଗଡ଼, ଏପଟେ ପାଖ ହେଲେ 20 କିଲୋମିଟର ହେଲେ ଢେଙ୍କାନାଳ।
0: ଆପଣ ରଥରେ କେବେ ଭାଗ ନେଇଛନ୍ତି? ଯେମିତିକି
1: ହଁ, ରଥଯାତ୍ରା ଆଉ ଦେଖିବୁ ତ, ରଥ ଭିଡ଼ିବି। ଆଉ ଏବେ ତ
0: ରଥ
1: ଗାଁ
0: ଦୌଡ଼ି,
1: ପାଖାପାଖି ଗୁରେ ହେଇଗଲାଣି, ସବୁ ରଥ ହେଇଗଲାଣି।
0: ରଥ ଦୌଡ଼ି ଯେତେବେଳେ ଭିଡ଼ିକି ଆପଣ ଚାଲିଥିବେ ଗହଳି ଭିତରେ, ସମସ୍ତେ ଏକାକାର ହୋଇଯାଆନ୍ତି ନାଇଁ କି?
1: ହଁ,
0: ସେ ଭିଡ଼ରେ ଆପଣ କେବେ ରଥ ଦୌଡ଼ି ଧରିକି ବଳ ପ୍ରୟୋଗ କରିକି ଟାଣିବାର ଆପଣ ମନେ ଅଛି?
1: କାଳେ ତ ସମସ୍ତେ ଭିଡ଼ିଲା ବେଳକୁ ଗୁରେ ପଡ଼ିଯାଆନ୍ତି,
0: ମାନେ ପ୍ରକୃତରେ
1: ଭିଡ଼ନ୍ତି
0: କିଏ ଟାଣୁଥାଏ?
1: ସମସ୍ତେ
0: ସମସ୍ତେ ତ
1: ଭିଡ଼ନ୍ତି,
0: ସେମିତି
1: କାହା କିଏ
0: ଭିଡ଼ାଭିଡ଼ି ହେଇକି
1: ଇଏ କରେ।
0: ଚାଲିଥାନ୍ତି, ରଥ ଦୌଡ଼ି ଧରିକି ରଥକୁ ଟାଣେ କିଏ? ସେଇଟା ବି ବୁଝିବା ବହୁତ କାଠିକର ପାଠ ନାଇଁ କି? ଆଚ୍ଛା କୁହନ୍ତୁ ତେବେ ନରେନ୍ଦ୍ର ଭାଇ, ଆକାଶବାଣୀ ବାରିପଦାକୁ ଫୋନ କରିଛନ୍ତି, କୁହନ୍ତୁ କ'ଣ ଶୁଣେଇବା ଆପଣଙ୍କୁ? ହେଲୋ,
1: ଆଜି ଭକ୍ତ ସାଲବେଗର ଜଗବନ୍ଧୁ ହି ଗୋସ୍ୱାଇଁ ଭିକାରୀ ବଳ ଗାଇଛନ୍ତି।
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆପଣଙ୍କୁ, ଆପଣଙ୍କ କେନ୍ଦ୍ର ଯେତେ ସବୁ ଷ୍ଟାଫ ଅଛନ୍ତି ସମସ୍ତଙ୍କୁ, ଆଉ ଆମର ବୃନ୍ଦାବନ ରାଉଳ, ଲାବଣ୍ୟ ବେହେରା, କେ ନାରାୟଣ ପାତ୍ର, ଇନ୍ଦ୍ରମଣି ବିନ୍ଧାଣୀ, ଆଉ ଯେତେ ସବୁ ଶୁଣୁଛନ୍ତି ସମସ୍ତଙ୍କୁ।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା ରହୁଛି, ନମସ୍କାର।
0: ନମସ୍କାର।

0: ଆକାଶବାଣୀ ବାରିପଦାରୁ କହୁଛି।
1: ଆଜ୍ଞା ଆଜ୍ଞା ନମସ୍କାର ଭାଇ।
0: ନମସ୍କାର,
1: ମୁଁ ସନତ କୁମାର ମିଶ୍ର କହୁଛି।
0: ଆଚ୍ଛା ସନତ ଭାଇ,
1: ଜଳସରୁ।
0: ହଁ ସନତ କୁମାର ମିଶ୍ର।
1: ଆଜ୍ଞା ଆଜ୍ଞା, ଆପଣ ଭଲ ଅଛନ୍ତି?
0: ହଁ ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ଭଲ ଅଛି ଆଜ୍ଞା।
0: ଏବେ କେମିତି ଆପଣଙ୍କ ଅଞ୍ଚଳରେ ବର୍ଷା ତ ଯେହେତୁ ଠିକ ଭାବରେ ହଉନି,
1: ବର୍ଷା ହଉନି, ଗରମ ପ୍ରଚୁର,
0: ପୁଣି ସୁବର୍ଣ୍ଣରେଖାରେ ପାଣି ବି ନଥିବ?
1: ନା ନା ନା, ପାଣି ବି ସେତେ ନାହିଁ।
0: ପାଣି ଯେହେତୁ ନାହିଁ, ଚାଷବାସ କରିବା ପାଇଁ ଚାଷୀମାନେ ମଧ୍ୟ ଅସୁବିଧାରେ ପଡୁଥିବେ ନିଶ୍ଚିତ ଭାବରେ।
1: ବହୁତ ବହୁତ ଅସୁବିଧା ଆଜ୍ଞା, ପାଣିର ପ୍ରଶ୍ନ ହିଁ ଉଠୁନି ବୁଝିଲେ। ଆଉ ଯେ ଘଡ଼ଘଡ଼ି ଯେ ମାରୁଛି, ବର୍ଷା ହେଲା ମାନେ କେତେ ଘଡ଼ଘଡ଼ି ତ ଆଜ୍ଞା,
0: ଯେହେତୁ ଗରମର ପରିମାଣ ଟିକେ ଅଧିକ ରହୁଛି ନା, ଇମ୍ବାଲାନ୍ସ ରହୁଛି ଆମର ପରିବେଶ, ସେଥିପାଇଁ ଯେମିତିକି ସବୁଦିନ ବୈଶାଖ ମାସ, ସବୁଦିନ ମାନେ କାଳ ବୈଶାଖୀ, ଗରମ ରହିବ ମାନେ ତ ତାର ଝଡ଼ ତ ନିଶ୍ଚିତ ଭାବରେ ହବ। ବର୍ଷା ଆପଣ ପାଇବେ ମାନେ ଝଡ଼ ସହିବା ପାଇଁ ପଡିବ, ଝଡ଼ ଆପଣ ଯୋଉ ପିଲାମାନଙ୍କୁ ପଢ଼ାନ୍ତି ସେଥିରେ ଆପଣ କେମିତି, ଆପଣଙ୍କୁ କୋଉ ବିଷୟଟା ବହୁତ ଆନନ୍ଦ ଦିଏ? ଆପଣ
1: ସେଇ ଯେ ପଢା କଥା କହିଲେ ନା, ଏବେ ତ ସବୁ ତାଙ୍କର କୋର୍ସ ସବୁ ଚେଞ୍ଜ ହେଇଯାଇଛି, ସବୁ ବହୁତ ଟିକେ ଡିଫିକଲ୍ଟ ବି ହେଉଛି ବର୍ତ୍ତମାନ ବୁଝିଲେ ନା, ବିଶେଷରେ ମେନ୍ ମେନ୍ ସବଜେକ୍ଟ ଗୁଡାକ ଟିକେ ଡିଫିକଲ୍ଟ ହେଉଛି।
0: ସନତ ଭାଇ, ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ କଣ ଶୁଣିବା ଏଥର?
1: ମୋର ତ ସେଇ ପୁରୁଣା ଗୀତ, ସଂଯୋଗ ଭାଇର, କିଶୋର କୁମାର ଗୀତ,
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଉତ୍ସର୍ଗ ବୋଇଲେ ଆପଣଙ୍କର ଷ୍ଟୁଡିଓର ସମସ୍ତଙ୍କୁ, ଆମ ପରିବାରର ସମସ୍ତଙ୍କୁ।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଭାଇ ଯେ, ବହୁତ ବହୁତ ଧନ୍ୟବାଦ, ନମସ୍କାର ଆଜ୍ଞା।

0: ଏଇଠି ଶେଷ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ପ୍ରତ୍ୟେକ ବୁଧବାର ଅପରାହ୍ନ 4ଟାରୁ 5ଟା ମଧ୍ୟରେ ଫୋନ୍ କରନ୍ତୁ। ଆମ ଟେଲିଫୋନ୍ ନମ୍ବର ହେଉଛି 0769225405। ଆପଣମାନଙ୍କ ଅପେକ୍ଷାରେ ରହୁଛି ଶ୍ରୋତାବନ୍ଧୁ, ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର, ହେଲୋ ବାରିପଦା, ହେଲୋ।

ଶେଷ ହେଲା ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ଅଶୋକ କୁମାର ଦତ୍ତ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଟିରେ ସମୟ ବର୍ତ୍ତମାନ ସକାଳ 9ଟା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଶୁଣୁଥିଲେ ଖଞ୍ଜଣି ଭଜନ ପରିବେଷଣ କରିଥିଲେ ଶିଳ୍ପୀ କେଦାର ଚନ୍ଦ୍ର ରାଉତ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।

0: ଭଉଣୀ, ବର୍ତ୍ତମାନ ସମୟରେ ବର୍ଜ୍ୟବସ୍ତୁର ସଦ୍ବ୍ୟବହାର ପରିବେଶ ସୁରକ୍ଷା ପାଇଁ ଅତ୍ୟନ୍ତ ଆବଶ୍ୟକ। ଘରେ ବ୍ୟବହାର ହେଉନଥିବା ଅଦରକାରୀ ସାମଗ୍ରୀରୁ ଆମେ ଅନେକ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିପାରିବା। ଏହାଦ୍ୱାରା ଅର୍ଥ ସଞ୍ଚୟ ହେବା ସହିତ ପରିବେଶ ସ୍ୱଚ୍ଛ ଓ ନିର୍ମଳ ରହିବ। ହଁ ଭଉଣୀ, ଆଜି ଆମ ସହିତ ଅଛନ୍ତି ଏମିତି ଜଣେ ଭଉଣୀ ଯିଏକି ବର୍ଜ୍ୟବସ୍ତୁକୁ ନେଇ ସେଥିରୁ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ପ୍ରକାରର ଘରକରଣା ଉପକରଣ। ଆସନ୍ତୁ ତାଙ୍କୁ ଭେଟିବା ଆମ କାର୍ଯ୍ୟକ୍ରମରେ। ସେ ହେଲେ ଲିପ୍ସା ବେହୁରା। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣ ତ ଏଇ ବର୍ଜ୍ୟବସ୍ତୁରେ ଅନେକ କିଛି ଉପକରଣ ପ୍ରସ୍ତୁତ କରୁଛନ୍ତି, ଏମିତି ଗୋଟିଏ ଭିନ୍ନ ଧାରଣା ଆପଣଙ୍କ ମନକୁ କେମିତି ଆସିଲା ସେ ବିଷୟ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
1: ପରିବେଶ ପ୍ରତି ସବୁବେଳେ ଆଗ୍ରହ ଥିଲା ମୋର। ତ ଛୋଟବେଳଠୁ ମୁଁ ନେଚରକୁ ନେଇକିନା ହଉ, ପେଣ୍ଟିଂକୁ ନେଇକିନା ହଉ, ସବୁବେଳେ ମୋର ଇଣ୍ଟରେଷ୍ଟ ଥିଲା। କିନ୍ତୁ କ୍ୟାରିୟର ବହୁତ ଡିଫରେଣ୍ଟ ହେଇଗଲା। ମୋର ୱାଇଲ୍ଡ ଲାଇଫ୍ରେ ମାଷ୍ଟର୍ସ ଥିଲା କର୍ପୋରେଟ୍ରୁ। ଯେତେବେଳେ MBA ପାଇଁ ଛୁଟି କରିକିନା ପୁଣି କଟକ ଆସିଲି, ସେତେବେଳେ MBA ବେଳେ ଇଣ୍ଟରେଷ୍ଟ ଆସିଲା କି ଯେହେତୁ ମୁଁ ନେଚର ଆଉ ଆର୍ଟ ଦୁଇଟାକୁ ଏକାଠି ଭଲ ପାଏ, ମୁଁ ଛୋଟମୋଟ ପେଣ୍ଟିଂ କରୁଥିଲି। ଏମିତି ଖାଲି ପେପରରେ ନ କରିକିନା ମୁଁ ଯେତେକ ୱେଷ୍ଟ ଜିନିଷ ମିଳେ ଆଖପାଖରେ ସେଇଠୁ ମୁଁ ପେଣ୍ଟିଂ କରିବା ଷ୍ଟାର୍ଟ କରିଥିଲି। ମୋତେ ଲାଗୁଥିଲା ମେବି ଏଇଟା ମୁଁ ବିଙ୍ଗ୍ ଆନ୍ ଆର୍ଟିଷ୍ଟ, ଏଇଟା ମୋ ୱେ ନେଚରକୁ ରିଟର୍ନ କରିବାର। ଗୋଟେ ଆର୍ଟିଷ୍ଟ ଯଦି ଆର୍ଟ ଥ୍ରୁ ନେଚରକୁ ସେଲିବ୍ରେଟ୍ କରିବାକୁ ଚାହିଁବ କେମିତି କରିବ? ତ ସେମିତି ବିୟଣ୍ଡେଷ୍ଟ ପରିକଳ୍ପନାଟା ଷ୍ଟାର୍ଟ ହେଇଥିଲା 2020। ଫାର୍ଷ୍ଟ ତ ମୁଁ ବଟଲ୍ ଆର୍ଟ କରୁଥିଲି। ଘରେ ଯେଉଁ ସସ୍ ବଟଲ୍ଟା ବାହାରେ, ତେଲ ବଟଲ୍ଟା ବାହାରେ, ତା ଉପରେ ମୁଁ ପେଣ୍ଟିଂ କରୁଥିଲି। ପୁରୁଣା CD ଯେଉଁ DVD ଗୁଡ଼ାକ ବାହାରେ, ତା ଉପରେ ପେଣ୍ଟିଂ କରୁଥିଲି। ସେମିତି ଷ୍ଟାର୍ଟ ହେଇଥିଲା। ତାପରେ ରିସର୍ଚ୍ଚ କରୁ କରୁ, ଏକ୍ସପେରିମେଣ୍ଟ କରୁ କରୁ ଏବେ ଆମ ପାଖରେ 50 ଅଧିକ ପ୍ରକାର ପ୍ରଡକ୍ଟ ଅଛି।
0: ତେବେ ଆପଣ କହିଲେ ଯେ ପ୍ରଥମେ ବୋତଲ ଉପରେ ଆପଣ ଆର୍ଟ କରୁଥିଲେ, ସେଇଠୁ ଆପଣଙ୍କର ଆରମ୍ଭ ହେଇଥିଲା। ତେବେ ଏଇ ଯେଉଁ ବୋତଲ ଉପରେ ଯେଉଁ ଆର୍ଟ କରନ୍ତି କେମିତି କଣ ହୁଏ ସେ ବିଷୟ ଟିକେ କୁହନ୍ତୁ। ତ
1: ନର୍ମାଲି ଯେଉଁ ମାର୍କେଟରେ କଲର୍ ମିଳେ, କଲର୍ ନେଇକିନା ଆସି ମୁଁ ବଟଲ୍ ଉପରେ ପେଣ୍ଟିଂ କରୁଥିଲି। ସେ ପେଣ୍ଟିଂ ଗୁଡ଼ାକ ଯେତେବେଳେ ଘରେ ସଜାଉଥିଲି ବହୁତ ସୁନ୍ଦର ଦେଖାଉଥିଲା। ସେମିତି ସାଙ୍ଗସାଥି ଯେତେକ ଘରକୁ ଆସନ୍ତି କି ମାନେ ରିଲେଟିଭ୍ ମାନେ ଆସନ୍ତି, ସେମାନଙ୍କୁ ଲାଗେ କି ସୁନ୍ଦର ଲାଗୁଛି, ସେମାନେ ଗୋଟେ ଗୋଟେ ନବା ଷ୍ଟାର୍ଟ କଲେ। ଜର୍ନି ତ ସେମିତି ହିଁ ଷ୍ଟାର୍ଟ ହେଇଥିଲା। ତାପରେ ଧୀରେ ଧୀରେ ଜଣେ ଜଣେ ଅଲଗା ଅଲଗା ପ୍ରଡକ୍ଟରେ ଷ୍ଟାର୍ଟ କଲେ।
0: ଏବେ ଏଇ ବର୍ଜ୍ୟବସ୍ତୁକୁ ନେଇ କ'ଣ ସବୁ ତିଆରି କରୁଛନ୍ତି?
1: ଏବେ ଆମେ ବଟଲ୍ ଆର୍ଟକୁ ନେଇ କାମ କରୁ, ବଟଲ୍ରେ ପେଣ୍ଟିଂ କରୁ, ବଟଲ୍କୁ କଟ୍ କରିକି ତା ଦେହରେ ଗ୍ଲାସେସ୍ ବନାଉ, ତା ଦେହରେ ଡିଫରେଣ୍ଟ ଡିଫରେଣ୍ଟ ପ୍ରଡକ୍ଟ ବନାଉ। ଯେଉଁ ପ୍ରଡକ୍ଟ ଗୁଡ଼ା ଫୋପାଡ଼ି ଦିଅନ୍ତି କତ୍ରନ୍ ଯେଉଁଟା କରନ୍ତି, ଯେଉଁଟା ଟେଲର୍ ମାନଙ୍କ ପାଖରେ ଛୋଟ ଛୋଟ ପିସ୍ ବାହାରେ, ଯେଉଁଟା ରିସାଇକଲ୍ କି ଅପସାଇକଲିଂ ହୁଏନି କି ଇଣ୍ଡଷ୍ଟ୍ରିକୁ ଯାଏନି କୌଣସି, ସେଗୁଡ଼ା ଗୋଟେ ମେଜର୍ ୱେଷ୍ଟ କ୍ରିଏସନ୍ କରେ। ଆମେ ତାକୁ ନେଇକି ଜୁଏଲେରୀ ବନାଉ, ବ୍ୟାଗ୍ସ ବନାଉ, ଡିଫରେଣ୍ଟ ପ୍ରଡକ୍ଟ ବନାଉ। କୋକୋନଟ୍ ସେଲ୍ ଯେଉଁଟା, ନଡ଼ିଆ ଖୋଳ ଯେଉଁଟା, ସଢ଼େଇ ଯେଉଁ ଫୋପଡ଼ା ହେଇଯାଏ, ତାକୁ ନେଇକି ଆମେ ପଲିସ୍ କରିକି ବାଉଲ୍ ବନାଉ। ତା ଦେହରେ ଆପଣ ଖାଇବି ପାରିବା, ତାଟିଆ ଫାଟିଆକୁ ୟୁଜ୍ କରିପାରିବା କଟ୍ଲେରିଜ୍। ତା ଦେହରେ ଆମେ କ୍ୟାଣ୍ଡେଲ୍, ଯେହେତୁ ଏବେ ଗୋଟେ ବହୁତ ବଡ଼ ମାର୍କେଟ, ତାର ଚାହିଦା ବହୁତ ଅଛି ଦେଶ ବିଦେଶରେ ପ୍ରିମିୟମ୍ କ୍ୟାଣ୍ଡେଲ୍ସର, ଆମେ ତା ଦେହରେ କ୍ୟାଣ୍ଡେଲ୍ର ବେସ୍ ବନାଉ, ତାକୁ କଟ୍ କରିକିନା ଡିଫରେଣ୍ଟ ଡିଫରେଣ୍ଟ ଲ୍ୟାମ୍ପ ବନାଉ। ତାପରେ ପେପର ୱେଷ୍ଟ ହେଇଗଲା, ତାପରେ କପଡ଼ାର ଯେଉଁ ୱେଷ୍ଟ ହେଇଯାଏ ତାକୁ ପୁଣି ଆମେ ରିସାଇକଲ୍ କରିକିନା ପେପର ବନାଉ, ନୂଆ ପେପର ବନାଉ। ତ ଆଖପାଖି ଯାହା ବି ଆମକୁ ମିଳେ, କାଚ ହେଇଗଲା, ମାନେ ପ୍ଲାଷ୍ଟିକକୁ ଛାଡ଼ିଦେଲେ ଯେଉଁ ବି ୱେଷ୍ଟ ମିଳେ ଆମକୁ, ଆମେ ଭାବୁ କି ତାକୁ ମୁଁ ରିଟର୍ନ ପୁଣି ଆଣିପାରିବି ଲାଇଟ୍କୁ, ଦେନ୍ ତାକୁ ନେଇକିନା କାମ କରେ।
0: ଆଚ୍ଛା, ଏ ଯେଉଁ ବର୍ଜ୍ୟବସ୍ତୁ ତାହା କେତେ ପ୍ରକାରର ଥାଏ?
1: ବର୍ଜ୍ୟବସ୍ତୁ ତ ଆମେ ଯଦି ବୁକ୍ ୱାଇଜ୍ ଦେଖିବା 4 ଥାଏ, କିନ୍ତୁ ଆମେ ଯେଉଁ ବର୍ଜ୍ୟବସ୍ତୁ ସହିତ ନର୍ମାଲି ଡେଲି ଲାଇଫ୍ରେ ଡିଲ୍ କରୁ, ଯେଉଁଟା ଆମର ମ୍ୟୁନିସିପାଲିଟି ଆସି ଘରୁ ନୁହେଁ, ସେ ଗୋଟେ ଥାଏ ସଲିଡ୍ ୱେଷ୍ଟ, ଆଉ ଗୋଟେ ଲିକ୍ୱିଡ୍ ୱେଷ୍ଟ। ଲିକ୍ୱିଡ୍ ୱେଷ୍ଟକୁ ନେଇକିନା ତ ଆମେ କାମ କରୁନି, ସଲିଡ୍ ୱେଷ୍ଟକୁ ନେଇକିନା ଆମେ କାମ କରୁ। କିନ୍ତୁ ଏଇଠି ମୁଁ ଗୋଟେ ଜିନିଷ କହିବାକୁ ଚାହିଁବି କି ଲୋକମାନଙ୍କ ଭିତରେ ଆୱେର୍ନେସ୍ ନଥାଏ। ଆମେମାନଙ୍କ ପାଖରେ ଯେଉଁ ମ୍ୟୁନିସିପାଲିଟି ବାଲା ଆସନ୍ତି ସକାଳୁ ନେବା ପାଇଁ, ଆମେ ଗୋଟିଏ ଜାଗାରେ ସବୁତକ ତାଙ୍କୁ ଯେଉଁ ମିଶେଇକିନା ଦେଇଦେଉ, ସେଥିପାଇଁ ସେଗ୍ରିଗେଟ୍ ହେଇପାରେନି। ଆଣ୍ଡ ସବୁଠୁ ବଡ଼ ଆମେ ଭାବୁନା କି ମ୍ୟୁନିସିପାଲିଟି ହେବ ସବୁ ୱେଷ୍ଟ ମ୍ୟାନେଜମେଣ୍ଟକୁ ନେଇକି କାମ କରିବେ। ଯଦି ଆମେ ଯଦି ଆମେ ୱେଷ୍ଟକୁ ସେଗ୍ରିଗେଟ୍ କରିବୁନି, ଅଲଗା କରିବୁନି, ସେମାନଙ୍କ ଉପରେ ସେଇଟା ଗୋଟେ ବଡ଼ ହେଡେକ୍ ହେଇଯାଏ। ଆଉ ସେଇଟା ଆମମାନଙ୍କ ଭିତରେ ସେ ଆୱେର୍ନେସ୍ଟା ବହୁତ ଥିବା ଦରକାର କି ଆମ ଘରୁ ଯେତିକି ୱେଷ୍ଟ ଆମେ ଦେଉଛେ, ଆଟଲିଷ୍ଟ ଆମେ ଛୋଟ ମୋଟ ଜିନିଷ ଆମେ ଅଲଗା ଅଲଗା କରିକି ତାଙ୍କୁ ଦେବୁ, ସେଇଟା ଠିକ୍ ଜାଗାକୁ ଯିବ ରିସାଇକଲ୍ କି ଅପସାଇକ୍ଲିଂ ହେବା ପାଇଁ।
0: ଆପଣ କ'ଣ ସେମିତି କରନ୍ତି?
1: ହଁ, ଆମ ଘରେ ଛୁଆବେଳଠୁ ୱେଷ୍ଟ ମ୍ୟାନେଜମେଣ୍ଟକୁ ନେଇକି ଆମେ କାଫି କାମ କରୁ।
0: ରିଡ୍ୟୁସ୍ ରିୟୁଜ୍ ରିସାଇକଲ୍, ଏହାର ଅର୍ଥ କ'ଣ?
1: ରିଡ୍ୟୁସ୍ ହେଲା କି ମୋ ଲାଇଫ୍ରେ ମୋର ଯେତିକି ନିଡ୍ ନାହିଁ, ଯେତେ ମୋ ଜିନିଷ ୟୁଜ୍ କରିବାଟା କମ୍ କରିପାରିବି ସେଇଟାକୁ ଦେଖାଏ। ଗୋଟେ କନସେପ୍ଟ ଯେଉଁଟା ଆମେ ଲାଇଫ୍ରେ ଇମ୍ପ୍ଲିମେଣ୍ଟ କରିବା କଥା, ଯେଉଁଟା ବହୁତ ଜଣ କରୁନି, ସେଇଟା ହେଉଛି ନିଡ୍ ଭର୍ସେସ୍ ୱାଣ୍ଟର ଡିଫରେନ୍ସଟା ଜାଣିବା। ଗୋଟେ ମୋତେ ଦରକାର

0: ଅଛି, ଆଉ ଗୋଟେ ମୋତେ ଖୁସିରେ କିଣିବାର ଅଛି, ବହୁତ ଡିଫରେନ୍ସ ଅଛି। ଯେମିତି ଆଜିକା ଯୁବପିଢ଼ି ହେଇଗଲେ, ଫାଷ୍ଟ ଫ୍ୟାସନଟା ବହୁତ ବଢ଼ି ବଢ଼ି ଯାଇଛି। ଆଜି ଗୋଟେ ଡ୍ରେସ୍ କିଣିଲେ, ପିନ୍ଧିଲେନି, ଫୋପାଡ଼ି ଦେଲେ, ଆମେ ଭାବୁନେ କି ସେଇଟା ବେଶୀ ୱେଷ୍ଟ ମ୍ୟାନେଜମେଣ୍ଟକୁ କେତେ ବେଶୀ ବଢ଼ଉଛି। ତ ଯେଉଁଟା ଦରକାର ଅଛି ସେତିକି ୟୁଜ୍ କରିବା, ଯେତିକି ଦରକାର ନାହିଁ ସେଟାକୁ କଣ୍ଟ୍ରୋଲ କରିବା, ସେଟା ରିଡ୍ୟୁସ୍ରେ ଯିବ, ରିୟୁଜ୍ରେ ଯିବ। କି ସବୁଠୁ ବେଷ୍ଟ ଏକ୍ସାମ୍ପଲ୍ ହେଲା, ଆମେ ମାନେ ମାଆର ଶାଢ଼ୀ ଗୁଡ଼ାକ ହେଇଗଲା, ତ ନେକ୍ସଟ ଜେନେରେସନ୍କୁ ଯାଇକି ଆମେ ତାକୁ କାଟିକି କନ୍ଥା କରୁ କି ଟେବୁଲ୍ କ୍ଲଥ୍ କରୁ, ତାକୁ ଆମେ କେମିତି ଡିଫରେଣ୍ଟ ଡିଫରେଣ୍ଟ ୱେରେ ରିୟୁଜ୍ କରିପାରିବୁ। ଆଉ ରିସାଇକେଲ୍ରେ ସେଇ ଜିନିଷ ଗଲା କି ଆମେ ଯେମିତି ପ୍ଲାଷ୍ଟିକ୍ ୱେଷ୍ଟ ଆରି ସାଇକେଲ୍ ୟୁନିଟ୍କୁ ଗଲା, ସେଟା ତା'ର ନୂଆ ପ୍ରଡକ୍ଟସ୍ ବନିଲା। ତ ତିନିଟାର ଡିଫରେନ୍ସ ଏହା ରହିଲା। ତ ଗୋଟେ ଜିନିଷ ମୁଁ ଯେତେବେଳେ ମାର୍କେଟ୍ରେ ଗୋଟେ ଗ୍ୟାପ୍ ଦେଖିଲି, ଜୁଏଲେରୀ ତ ବହୁତ ବେଶୀ କ୍ଲଥ୍ରେ ବନୁଛି, କିନ୍ତୁ ସେଇ କ୍ଲଥ୍ ଯେତେବେଳେ ଆମେ ନୂଆ କିଣିକି ନା ଆଣୁଛେ, ଆମେ ଅଗେନ୍ କେଉଁଠି ନା କେଉଁଠି ଗୋଟେ ୱେଷ୍ଟ ନୂଆ ବନଉଛେ। ତ ଯଦି ଆପଣ ଟେଲର୍ ଇଣ୍ଡଷ୍ଟ୍ରି ଦେଖିବେ, ଯେଉଁ ଛୋଟ ଛୋଟ ଫ୍ୟାବ୍ରିକ୍ ୱେଷ୍ଟ ବାହାରେ, ସେଗୁଡ଼ା କୌଣସି କାମରେ ଆସେନି, ଆଉ ସେଗୁଡ଼ା ପୁରା ବସ୍ତା ବସ୍ତା ଧରିକିନା ବାହାରେ। ଆପଣ ଯଦି ଗୋଟେ 4-5 ଦିନର ବି ଗୋଟେ ଟେଲର୍ର ଫ୍ୟାବ୍ରିକ୍ ୱେଷ୍ଟ ଦେଖିଦେବେ, ଗୋଟେ ଗୋଟେ ବସ୍ତାର ବାହାରିଛି, ସେଟା କୌଣସି ବି କାମରେ ଆସେନି। ସେଟା ଲ୍ୟାଣ୍ଡଫିଲ୍କୁ ଗଲା, ଲ୍ୟାଣ୍ଡଫିଲ୍କୁ ମାନେ ଅଧିକ ହିଁ କରେଇଲା। ତ ଆମେ ସେଗୁଡ଼ା ଯେତେବେଳେ ପ୍ରୋକ୍ୟୋର୍ କରିବା ଷ୍ଟାର୍ଟ କଲୁ, ସେଗୁଡ଼ାକୁ ଆମେ ଦେଖିଲୁ କେଉଁ କେଉଁ କଲର୍ ସହିତ କେଉଁ କଲର୍ ଯିବ, ମ୍ୟାଚ୍ କରିକି ଜୁଏଲେରୀ ବନେଇବା, ବ୍ୟାଗ୍ସ ବନେଇବା, ତା ଦେହରେ ଆମେ ଯେଉଁ ଡାଇରିଜ୍ ବନାଉ, ଡାଇରିଜ୍ର କଭର୍ ବନେଇବା। ତ ଧୀରେ ଧୀରେ ଆମେ ଏମିତି ବି ଗୋଟେ ସେଗମେଣ୍ଟକୁ ଟ୍ୟାପ୍ କଲୁ, ଟେଲର୍ମାନଙ୍କୁ ଆମେ ଜୁଏଲେରୀ ଶିଖେଇବା ଷ୍ଟାର୍ଟ କଲୁ। ମୋ ଘର ପାଖରେ ଯେଉଁ 4-5 ଜଣ ଟେଲର୍ ଅଛନ୍ତି, କି ତମରି ୱେଷ୍ଟ ତମେ ଆମ ପାଇଁ ଜୁଏଲେରୀ ବନେଇକିନା ଦିଅ, ତ ତମ ପାଇଁ ଗୋଟେ ସାଇଡ୍ ଇନକମ୍ ଭଳିଆ ସେଟା କାମ କରିବ। ତ ତମେ ଯେଉଁ ସେଟାକୁ ଫୋପାଡ଼ି ଦେଉଛ, ସେଟା ତମ ପାଇଁ ହିଁ ଆଉ ଗୋଟେ ଇନକମ୍ର ୱେ ହେଇଯିବ। ଜୁଏଲେରୀକୁ ଆମେ କଟ୍ କରୁ, ତା ଭିତରେ ଛୋଟ ଛୋଟ କାଠ ପିସ୍ ଦିଆ ହୁଏ, ନହେଲେ ଯେଉଁ ମୋଟା କାର୍ଡବୋର୍ଡ ଆସେ ତାକୁ ଆସେ ବେସ୍ ଦିଆ ହୁଏ, ତାକୁ ଅଠା ଆସେ, ତା ଦେହରେ ଡିଫରେଣ୍ଟ ମାଳି ହେଇଗଲା, ଚୁମକି ହେଇଗଲା, ତାକୁ ଇଏ କରିକିନା ଆମେ ଜୁଏଲେରୀ ବନାଉ। କାନଫୁଲ ହେଇଗଲା, ଆମର ବେକର ହେଇଗଲା, ଚୁଡ଼ି ହେଇଗଲା, ଯେଉଁ ବି ପ୍ରକାର ଆପଣ ଜୁଏଲେରୀ କହିପାରିବେ ଆମେ ସେମିତି ବନାଉ।
1: ତା ଛଡ଼ା ସଢ଼େଇରେ କ'ଣ କରନ୍ତି?
0: ସଢ଼େଇକୁ ଆମେ ପଲିସ୍ କରିକି ବାଉଲ୍ ବନାଉ, ତାକୁ ଯେଉଁ କ୍ୟାଣ୍ଡେଲ୍ର ବେସ୍ ବନାଉ, ତାକୁ ଲ୍ୟାମ୍ପ ବନାଉ, ଇଭେନ୍ ସଢ଼େଇକିନା କାଟିକିନା ବି ଆମେ କିଚେନ୍ ବନାଉ, ତା ଦେହରେ ବି ଜୁଏଲେରୀ ବନା ହୁଏ, ତାକୁ କଟ୍ କରିକିନା ପଲିସ୍ କରାହେଇକିନା। ତାପରେ ଗ୍ଲାସ୍ ୱେଷ୍ଟ ଆପଣ କହିଲୁ, ଗ୍ଲାସ୍କୁ ନେଇକି ଆମେ ଖାଲି ପେଣ୍ଟିଂ କରୁନି, କାରଣ ବହୁତ ସାରା ବ୍ରାଣ୍ଡ ଅଛନ୍ତି ଗ୍ଲାସ୍ ୱେଷ୍ଟକୁ ନେଇକିନା ପେଣ୍ଟିଂ ହିଁ କରୁଛନ୍ତି। ଆମେ ଗ୍ଲାସ୍କୁ ଧୀରେ ଧୀରେ କଟ୍ କରିବା ଷ୍ଟାର୍ଟ କରୁ, କଟ୍ କରିକି ତା ଦେହରେ ନୂଆ ଗ୍ଲାସ୍ ବନେଇବା, ବାଉଲ୍ ବନେଇବା, ସେଇଟା ଗୋଟେ ସେଗମେଣ୍ଟ ହେଇଗଲା। ପେପର୍ ଇଣ୍ଡଷ୍ଟ୍ରି ଗୋଟେ ହେଇଗଲା, ୱାନ୍ ଅଫ୍ ଦ ମେଜର୍। ଯେମିତି ଆପଣ ନ୍ୟୁଜ୍ ପେପର୍ ପଢୁଛନ୍ତି କି ଯେଉଁ ଛୁଆମାନଙ୍କ ଲେଖାଲେଖି ହେଇଗଲା, ଖାତା ପତଲା, ତାପରେ କୌଣସି କାମରେ ଆସୁନି, ଆମେ ସେଗୁଡ଼ାକୁ ପ୍ରୋକ୍ୟୋର୍ କରୁ, ସେଟାକୁ ଗ୍ରାଇଣ୍ଡ କରିକି ଆମ ପାଖରେ ପ୍ରପର୍ ସେଟ୍ଅପ୍ ଅଛି, ତା ଦେହରେ ପୁଣି ଆମେ ନୂଆ ପେପର୍ ବନାଉ। ତ ସେଇଟା ଗୋଟେ ସେଗମେଣ୍ଟ ହେଇଗଲା। କଟନ୍ ଫ୍ୟାବ୍ରିକ୍ ୱେଷ୍ଟ ହେଇଗଲା, ତାକୁ ନେଇକିନା ଆମେ ପେପର୍ ବନାଉ, ତାକୁ ଏଗେନ୍ ଗ୍ରାଇଣ୍ଡ କରିକି ତାକୁ ପୁଣି ରିସାଇକେଲ୍ କରିକି ଆମେ ପେପର୍ ବନାଉ।
1: ଆପଣ ଯେଉଁ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁକୁ ନେଇ ବିଭିନ୍ନ ସାମଗ୍ରୀ ତ ପ୍ରସ୍ତୁତ କରୁଛନ୍ତି, ଆପଣଙ୍କୁ ସହଯୋଗ କରିବା ପାଇଁ କିଏ ସବୁ ଅଛନ୍ତି?
0: ଷ୍ଟାର୍ଟ ତ ମୁଁ ଏକଲା କରିଥିଲି, ଏବଂ ମୋ ଘରେ ଟିମ୍ ଅଛି, 4 ଜଣ ଆର୍ଟିଷ୍ଟ ଅଛନ୍ତି, ଆଉ 2 ଜଣ ଇଣ୍ଟର୍ନ ଅଛନ୍ତି, ଯେଉଁମାନେ ଆମର ପୋଷ୍ଟ ଆଉ ସୋସିଆଲ ମିଡ଼ିଆ ଆଣ୍ଡ ଏଭ୍ରିଥିଙ୍ଗରେ ହେଲ୍ପ କରନ୍ତି।
1: ଆଚ୍ଛା, ସେମାନେ କ'ଣ ସେମିତି ଟ୍ରେନିଂ ନେଇଥିଲେ କି?
0: ତା ଦେହରୁ 2 ଜଣ ଅଛନ୍ତି ଯେ ପ୍ରପର୍ ଆର୍ଟ କଲେଜର ହିଁ ଷ୍ଟୁଡେଣ୍ଟ, ତ ସେମାନେ ଯେହେତୁ ଆର୍ଟ ବିଷୟରେ ବହୁତ ଭଲ ନଲେଜ୍ ଅଛନ୍ତି, ଆଉ 2 ଜଣ ଅଛନ୍ତି ଯେଉଁମାନେ ପାର୍ଟ ଟାଇମ୍ କାମ କରୁଛନ୍ତି, ଯେଉଁମାନେ ଷ୍ଟୁଡେଣ୍ଟ ଅଲଗା, କିନ୍ତୁ ଆର୍ଟ ଯେହେତୁ ତାଙ୍କୁ ଜଣା ଓ ଆର୍ଟ ହିସାବରେ ତାଙ୍କର ଇଣ୍ଟରେଷ୍ଟ, ସେମାନେ କାମ କରୁଛନ୍ତି।
1: ଏ ଯେଉଁ ସାମଗ୍ରୀ ଆପଣ ପ୍ରସ୍ତୁତ କରୁଛନ୍ତି, ତାକୁ କରିବା ପାଇଁ ଗୋଟେ ଗୋଟେ କେତେ ଦିନ ଲାଗିଥାଏ?
0: ଟାଇମ୍ ତ ଲାଗିଯାଏ, କାରଣ ଆମେ ଯେହେତୁ ୱେଷ୍ଟରୁ କାମ କରୁ, ତାର କଲେକ୍ସନ୍ଠୁ ନେଇକି କ୍ଲିନିଂ, ସେପରେସନ୍, ସେଗ୍ରିଗେସନ୍, ତାପରେ ଡିଜାଇନ୍ ଫାଇନାଲାଇଜ୍ କରିକିନା 2 ଦିନରୁ ନେଇକି 2 ମାସ ଯାକେ ବି ଗୋଟେ ଗୋଟେ ପ୍ରଡକ୍ଟ ଲାଗିଯାଏ। ଯେମିତି କ୍ୟାଣ୍ଡେଲ୍ ମ୍ୟାଣ୍ଡେଲ୍ଟା ଗୋଟେ 2 ଦିନରେ ବି ଆମେ ବନେଇଦେଉ, କିନ୍ତୁ ପେପର୍ର ଯେଉଁ ପ୍ରଡକ୍ଟ ହେଇଗଲା, ସେଗୁଡ଼ା ଗୋଟେ ପ୍ରୋସେସ୍ ଥାଏ, ଆମେ କେତେଟା ଜାଗାରୁ କଲେକ୍ଟ କଲୁ, ତାପରେ ତାକୁ ସେଗ୍ରିଗେଟ୍ କରାହେଲା, କେଉଁଟା କେଉଁ ଜାଗାରେ ଯିବ, ତାର ପ୍ରିଣ୍ଟିଂ କରାହେଲା, ଖରା ଦେଖିକିନା, ବର୍ଷା ଦେଖିକିନା ଡିପେଣ୍ଡ କରେ, ତାପରେ ଶୁଖିବ ନ ଶୁଖିବ, ସେମିତି ଇଏ ହିସାବରେ ସିଏ ଟାଇମ୍ ଲାଗିଯାଏ, ପେପର୍ ପ୍ରଡକ୍ଟ ଗୋଟେ ଟାଇମ୍ ଲାଗେ ଆମର।
1: ଏଇ ଯେଉଁ ଆପଣ ସାମଗ୍ରୀ ସବୁ ପ୍ରସ୍ତୁତ କରୁଛନ୍ତି, କାହାର ଡିମାଣ୍ଡ ବେଶୀ ରହିଛି?
0: କର୍ପୋରେଟ୍ ଗିଫ୍ଟିଂରେ ଏବେ ଡିମାଣ୍ଡ ବହୁତ ବେଶୀ ଅଛି, କାରଣ ଯେହେତୁ ସଷ୍ଟେନେବିଲିଟିକୁ ନେଇକି ନା ଆୱେର୍ନେସ୍ ବହୁତ ବଢ଼ିଲାଣି କର୍ପୋରେଟ୍ସରେ, ଆଣ୍ଡ ସେମାନଙ୍କ CSR ଅଣ୍ଡର୍ରେ କର୍ପୋରେଟ୍ ସଷ୍ଟେନେବିଲିଟି ଆସିଯାଉଛି। ତ ଦିୱାଲୀ ଟାଇମ୍ ହେଇଗଲା, ହୋଲି ଟାଇମ୍ ହେଇଗଲା, ସେ ଟାଇମ୍ରେ କର୍ପୋରେଟ୍ସ ମାନଙ୍କର ବହୁତ ବେଶୀ ଡିମାଣ୍ଡ ରହୁଛି।
1: ଏସବୁର ମୂଲ୍ୟ କେତେ ଆସିଯାଉଛି?
0: ତ ଆମର ଷ୍ଟାର୍ଟ ହେଉଛି 50-60ରୁ ବି ପ୍ରଡକ୍ଟ ଅଛି, ଯେମିତି ଛୋଟ ଛୋଟ ଚାବିରିଙ୍ଗ ହେଇଗଲା, ଛୋଟ କ୍ୟାଣ୍ଡେଲ୍ ହେଇଗଲା, ସେ 50-60ରୁ ବି ଷ୍ଟାର୍ଟ ହେଇଯାଉଛି, କିନ୍ତୁ ବଡ଼ ପେଣ୍ଟିଂ ଯାକେ କି ଡାଇରିଜ୍ ଯାକେ ସେ 400-500 ଯାକେ ଯାଉଛି, ପେଣ୍ଟିଂ ଯାକେ 3,000-4,000 ଯାକେ ବି ପ୍ରଡକ୍ଟ ଅଛି। ତ ଏସବୁ ଜିନିଷ ଜନ୍ମଦିନ ହେଇଗଲା, କାହାର ବର୍ଥଡେ ହେଇଗଲା, କି କାହାର ୱେଡିଂ ଗିଫ୍ଟ ହେଇଗଲା, ଇନ୍ ଜେନେରାଲ ବି ଆମର କର୍ପୋରେଟ୍ ଗିଫ୍ଟିଂ ହେଇଗଲା, କି ଏବେ ଯେମିତି ଗୋଟେ ନୂଆ ଚାଲିଛି କି ବାହାଘରରେ ରିଟର୍ଣ୍ଣ ଗିଫ୍ଟ ଦେଉଛନ୍ତି, କି କୌଣସି ହାଉସ୍ ୱାର୍ମିଂ ପାର୍ଟି ହେଲା ରିଟର୍ଣ୍ଣ ଗିଫ୍ଟ ଦେଉଛନ୍ତି, ସେସବୁରେ ବହୁତ ଚାହିଦା ରହୁଛି।
1: ଆଜ୍ଞା, ଏସବୁ ଆପଣ ବିକ୍ରି ବଟା ସାମାଜିକ ଗଣମାଧ୍ୟମରେ କରୁଛନ୍ତି, କେତେ ବର୍ଷ ହେଲା କରି ଆସିଲେଣି?
0: ବିୟଣ୍ଡ ରିସ୍କ ତ ମୁଁ ଷ୍ଟାର୍ଟ କରିଥିଲି 2020ରେ, ସେତେବେଳେ ମୁଁ MBA ଟାଇମ୍ରେ ହିଁ ଗୋଟେ ହବି ହିସାବରେ ଷ୍ଟାର୍ଟ କରିଥିଲି, ସେତେବେଳେ ବିଜନେସ୍ ପ୍ଲାନ୍ କିଛି ନଥିଲା, ମୁଁ ବନାଉଥିଲି ଏଣ୍ଡ ପୋଷ୍ଟ କରୁଥିଲି ସୋସିଆଲ ମିଡ଼ିଆରେ କି ଗୋଟେ ମେମୋରିଜ୍ ଭଳିଆ ରହୁ ବୋଲି, କିନ୍ତୁ 3 ବର୍ଷ ହେଲା ରେଜିଷ୍ଟର୍ଡ କମ୍ପାନୀ ହିସାବରେ, 3 ବର୍ଷ ପୁରିଲା ବି ଅନରେଷ୍ଟର୍ ରେଜିଷ୍ଟର୍ଡ କମ୍ପାନୀ ହିସାବରେ।
1: ଏ ଯୋଉ ବର୍ଜ୍ୟବସ୍ତୁ ଆଉ କୋଉଠୁ ଯାଇକି ଆପଣମାନେ ସଂଗ୍ରହ କରିଥାନ୍ତି?
0: ଇନିସିଆଲି ତ ଘରୁ ହିଁ।

0: କରୁଥିଲୁ, କିନ୍ତୁ ଯେତେବେଳେ ଆମର ଅଧିକ ରିକ୍ୱାୟାରମେଣ୍ଟ ହେଲା, ଯେଉଁ ଜିନିଷ ସବୁବେଳେ ଆଭେଲେବଲ୍ ହେଇପାରେନି, ତ ଡିଫରେଣ୍ଟ ଡିଫରେଣ୍ଟ ଯେତକ କବାଡ଼ିବାଲା ହେଇଗଲା, ଆମେ କବାଡ଼ିବାଲାଙ୍କ ପାଖକୁ ଯାଏ, ତାଙ୍କ ପାଖରେ ବଟଲ୍ସ କଲେକ୍ଟ କରେ, ବଡ଼ ବଡ଼ ଟ୍ରଙ୍କ ଗୁଡ଼ାକ ଯେଉଁ ପୁରୁଣା ଥାଏ, ଆମେ ଟ୍ରଙ୍କ ଗୁଡ଼ା ବି ତାଙ୍କଠୁ କଲେକ୍ଟ କରୁ, ତାକୁ ପେଣ୍ଟିଂ
1: ସେଥିରେ
0: କରିକି,
1: କ'ଣ କରନ୍ତି?
0: ତାଙ୍କୁ ପେଣ୍ଟିଂ କରିକି ଗୋଡ଼ ଲଗେଇକି ତାକୁ ଆଜ ଅଫିସର ଟେବୁଲ୍ ପିସ୍ ଆମେ ୟୁଜ୍ କରୁ, ଆପଣ ଯଦି ଡାଇନିଂ ଟେବୁଲ୍ ଭଳିଆ ତାକୁ ୟୁଜ୍ କରିପାରିବେ, ଟିପଏ ଭଳିଆ ଆପଣ ୟୁଜ୍ କରିପାରିବେ, ତାର ଟିକେ ଆପଣ ସୌନ୍ଦର୍ଯ୍ୟକରଣ ଆଡ୍ କଲା ପରେ, ତାପରେ ଛୋଟ ଛୋଟ ଯେଉଁ କାଠ ପିସ୍ ବାହାରେ ଆମେ ତାକୁ ନେଇକିନା ବି କାମ କରୁଛୁ, କାଠ ଦୋକାନକୁ ଯାଇକିନା ସେଠୁ ତାଙ୍କର ୱେଷ୍ଟ କଲେକ୍ଟ କରୁ, ପୁରା ଛୋଟ ଛୋଟ ପିସ୍, ଯେହେତୁ ଆଟ ଦ ଏଣ୍ଡ ମୁଁ ଗୋଟେ ପେଣ୍ଟର, ମୋତେ ଗୋଟେ ବେସ୍ ଦରକାର ପେଣ୍ଟିଂ କରିବା ପାଇଁ, ତ ଆମେ ପେଣ୍ଟିଂର ବେସ୍ ଗୁଡ଼ା କିଣୁନି, ସେ କାଠ ଦୋକାନରୁ ତାଙ୍କ ଯେଉଁ ଛୋଟ ପିସ୍ ଥାଏ ସେଇଟା କଲେକ୍ଟ କରିକି ତାକୁ ପଲିସ୍ କରିକି ତା ଉପରେ ଆମେ ପେଣ୍ଟ କରୁ, ତା ଦେହରେ କୋଷ୍ଟର ବନାଉ, ଫ୍ରିଜ୍ ମ୍ୟାଗ୍ନେଟ୍ ଏବେ ବହୁତ ଚାହିଦାରେ ଅଛି, ଫ୍ରିଜ୍ ମ୍ୟାଗ୍ନେଟ୍ସ ବନାଉ, ଆଉ ବହୁତ ସାରା ଆମର ଡୋନର ଅଛନ୍ତି, ଆମେ ଯେତେବେଳେ ନୂଆ ନୂଆ ଆରମ୍ଭ କରିଥିଲୁ, ଯେହେତୁ ଜର୍ନି ଏବେ 5 ବର୍ଷ ଅଲମୋଷ୍ଟ ହେଇଗଲାଣି, ବହୁତ ଲୋକ ଆମକୁ ତାଙ୍କର ୱେଷ୍ଟ ଡୋନେଟ୍ ବି କରନ୍ତି, ମାନେ ଆଖପାଖି ପଡ଼ୋଶୀରେ ଏମିତି ଅଛନ୍ତି, ତାଙ୍କର ବସ୍ତା ବସ୍ତା ସଢ଼େଇ ଆମକୁ ଡୋନେଟ୍ କରନ୍ତି, କିଏ ପୁରୁଣା ଶାଢ଼ୀ ତାଙ୍କର ଆମକୁ ଡୋନେଟ୍ କରନ୍ତି, କାହାଙ୍କର ପୁରୁଣା କାଚ ବୋତଲ ହେଲେ ଆମକୁ ଡୋନେଟ୍ କରନ୍ତି, ଏମିତି ଆମର ଏମିତି ବି ଡୋନର ଅଛନ୍ତି ଯେ ମୁମ୍ବାଇ ଡେଲିରୁ ବି ଆମକୁ ୱେଷ୍ଟ ମାନେ ତାଙ୍କର ଘରକୁ ପଠାନ୍ତି।
1: ତେବେ ଆମେ ଯୋଉ ସବୁ ଦୈନନ୍ଦିନ ଜୀବନରେ ଘରୋଇ ବର୍ଜ୍ୟବସ୍ତୁ ସବୁ ବାହାରୁଛି, ତାକୁ ନେଇ ଆମେ କଣ ସବୁ କରିପାରିବା?
0: ଯେମିତି ମୁଁ କହିଲି, ଆମେ ଘରକରଣା ଜିନିଷ, ବହୁତ ବଡ଼ ଜିନିଷ ନହେଲେ ବି ଛୋଟ ମୋଟ ଜିନିଷ ଆମେ ବନେଇ ପାରିବା, ଯେମିତି ଆମର ଘରୁ ସସ୍ ବୋଟଲ ବାହାରିଗଲା, ତାକୁ ନେଇକିନା ଆମେ କାମ କରିପାରିବା, ଆଉ ଘରୁ ଯେହେତୁ କିଚେନ ଆମର ୱେଷ୍ଟ ବାହାରୁଛି, ଆଜିକା ଡେଟ୍ରେ ଯେମିତି ସମସ୍ତଙ୍କ ପାଖରେ ଜାଗା ନାହିଁ କିଛି ଲଗେଇବା ପାଇଁ, କିନ୍ତୁ କିଚେନ ଗାର୍ଡେନ ଯେଉଁ ଛାତରେ ଗଛ ଗୁଛ ଦୁଇଟା ଲଗାଉଛନ୍ତି, ତା ପାଇଁ ଆମକୁ ଖତ ଦରକାର, ତ ମାନ୍ୟୁର ଆମେ ଘରେ କମ୍ପୋଷ୍ଟିଂ କରିପାରିବା, କିନ୍ତୁ କିଚେନ ୱେଷ୍ଟକୁ ନେଇକିନା ଶାଢ଼ୀ ଯେତେକ ବାହାରିଲା ଆଗେ ସେ ମାନେ
1: ଯୋଉ କହିଲେ ଯେ କିଚେନ ୱେଷ୍ଟ, ଯୋଉ ଆମ ରୋଷେଇ ଘରୁ ଯୋଉ ସବୁ ବର୍ଜ୍ୟବସ୍ତୁ ବାହାରୁଛି, ତାକୁ ନେଇ କେମିତି ଆମେ ବ୍ୟବହାର କରିପାରିବା?
0: ତାକୁ ଆମେ ଖତ କରିପାରିବା, ସେ ଜିନିଷଟା ଆମେ ବହୁତ ବର୍ଷ ହେଲାଣି କରି ଆସୁଛେ, କିନ୍ତୁ କୋଉଠି ନା କୋଉଠି ସହରରେ ସେ ଲୋକମାନେ ସେ ଜିନିଷଟାକୁ ଭୁଲି ଭୁଲି ଗଲେଣି, କିଛି ନହେଲେ ଗୋଟେ ଛୋଟିଆ ହାଣ୍ଡି ରଖିକି ଗୋଟେ ଛୋଟିଆ ପୁରୁଣା ଟ୍ରଙ୍କ ରଖିକିନା ଆମେ ତାକୁ ଡେଲି ଡେଲି ଡେଲି ଡେଲି ଯଦି ସେ ଖତ ପକେଇ ପକେଇ ପକେଇ ପକେଇ ଗଲେ, ତା ଦେହରେ ଆମ ଘରେ କିଛି ଲଙ୍କା ଗଛଟା ହେଇଗଲା, ଧନିଆ ଗଛଟା ହେଇଗଲା, ଆମ ନିଜର କାରଣ ଆଜିକା ଡେଟ୍ରେ
1: କିଚେନ ଗାର୍ଡେନ କରି ହଁ,
0: କାରଣ ଏତେ କେମିକାଲ ହିଁ ହେଇଗଲାଣି ମାର୍କେଟରେ, ସବୁ ଜିନିଷ ଯେଉଁ ମିଳୁଛି ସବୁ ଜିନିଷ ଠିକ୍ ବି ନୁହଁ, ଛୋଟ ମୋଟ ଜିନିଷ ଆମେ ଘରେ ହିଁ କରିପାରିବା। କପଡ଼ା ଗୋଟେ ଜିନିଷ କହିବେ କି, ଆଗେ ଯେମିତି ହେଇ ହେଇ ଆସୁଥିଲା, ଆମର ପୁରୁଣା ଶାଢ଼ୀ ହେଇଗଲା, ଆମେ କନ୍ଥା ବନାଉଥିଲେ, ତା ଦେହରେ ବେଡ୍ସିଟ୍ ବନାଉଥିଲେ କି ତା ଦେହରେ ପର୍ଦା ବନାଉଥିଲେ, ସଷ୍ଟେନେବିଲିଟିଟା କେବେ ନୂଆ ଜିନିଷ ନୁହେଁ, ଏବେ ଯେମିତି ଗୋଟେ ଯୁବପିଢ଼ି ଗୋଟେ ବହୁତ ବଡ଼ ଟର୍ମ ବନେଇ ଦେଇଛନ୍ତି କି ସଷ୍ଟେନେବିଲିଟି ଗୋଟେ ବୋଧେ ପାଶ୍ଚାତ୍ ଇଏରୁ ଆସିଛି, କିନ୍ତୁ ମତେ ଲାଗେ କି ଇଣ୍ଡିଆରେ ସଷ୍ଟେନେବିଲିଟି ଛୁଆବେଳଠୁ ହିଁ ଅଛି, ଆମେ ମାନେ କାଳ କାଳ ଧରି ତ କରି ଆସୁଛୁ, ସବୁଠୁ ବଡ଼ ଏକ୍ସାମ୍ପଲ ହେଲା ଯେ ଏବେ ବି ଆମ ଘରେ ଥିବ ଯେ ଟିଣ ଡବା, ତା ଦେହରେ ମଣିଷ ମା ଆଉ ଗୋଟେ କ'ଣ ପୁରେଇକି ରଖୁଥିବ ନ ଫୋପାଡ଼ିକିନା, ତ ସେ ପ୍ରାକ୍ଟିସ ଗୁଡ଼ାକ ଆମେ ବେଶ କେଉଁଠି ନା କେଉଁଠି ଭୁଲି ଯାଇଛେ, ସେ ପ୍ରାକ୍ଟିସ ଗୁଡ଼ାକ ଆମେ ଯଦି କଣ୍ଟିନ୍ୟୁ କରି ଆସିବା, ଆମକୁ ବାହାରୁ କିଛି ଜିନିଷ ଶିଖିକି କରିବା ଦରକାର ନାହିଁ, ଆମ ଲାଇଫ ଷ୍ଟାଇଲ ଅଲରେଡି ସେମିତି ଥିଲା, ବାରମ୍ବାର ନୂଆ ଜିନିଷ ନ କିଣିକି କ'ଣ ରଖୁଛେ କ'ଣ ନା ନାହିଁ, ସେଇଟା ସବୁଠୁ ଗୋଟେ ଛୋଟ ଏକ୍ସାମ୍ପଲ ଆମ ଘରେ ଆମେ କ'ଣ ମାନେ ୱେଷ୍ଟକୁ ଆମେ ମ୍ୟାନେଜ୍ କରିପାରୁଛେ, ଆମେ ସବୁ ଜିନିଷ ଖାଲି ନୂଆ ନୂଆ କିଣିବା ନ ଭାବିକି କେଉଁ ଜିନିଷଟା ଆମେ ମେବି ଏଇଟା ରିୟୁଜ୍ କରିଦେବି କି ଏଇଟା ରିସାଇକଲ କରିଦେବି, ସେ କନସେପ୍ଟ ଯଦି ଭାବିବା ଲାଇଫଟା ବହୁତ ଇଜି ହେଇଯିବ।
1: ଧରନ୍ତୁ ଘର ସଜେଇବା ଜିନିଷ କ'ଣ ସବୁ ପ୍ରସ୍ତୁତ କରନ୍ତି?
0: ଘର ସଜେଇବା ଯେମିତି ମୁଁ କହିଲି, ଆମର କିଛି ନହେଲେ ଗୋଟେ ଠିକ ଅଛି, ଆର୍ଟିଷ୍ଟ ସମସ୍ତେ ନୁହେଁ, କିନ୍ତୁ କିଛି ନହେଲେ ସପୋଜ୍ ଆମେ ମନି ପ୍ଲାଣ୍ଟ ଲଗାଉଛେ, ସସ୍ ବଟଲ୍ଟା ବାହାରିଲା, ପାଣି ପୁରେଇ ଦେଲି, ମନି ପ୍ଲାଣ୍ଟ ଲଗେଇଦେଲି, ଇଜି ଜିନିଷ ମୁଁ କହୁଛି, ସବୁବେଳେ ସବୁ ଡିଫିକଲ୍ଟ ଜିନିଷ ସମସ୍ତଙ୍କୁ ମେ ବି ଜଣା ନାହିଁ, ସେତିକି କରିପାରିବା କି ଆମର ଯେଉଁ ବଡ଼ ବଡ଼ ପ୍ଲାଷ୍ଟିକ୍ର ବଟଲ୍ ଆସୁଛି ତାକୁ କଟ୍ କରି ତା ଦେହରେ ଗଛ ଲଗାନ୍ତୁ, ସବୁ ଜିନିଷ ନ ଫୋପାଡ଼ିକି କେମିତି ମୁଁ ତାକୁ ଘରେ ରଖିବି କି ତାକୁ ମୁଁ କେମିତି ଗୋଟେ ରିୟୁଜ୍ କରିପାରିବି, ସେ ଜିନିଷରେ ଭାବନ୍ତୁ, ଆଉ ଯଦି ବି ନ କରିପାରୁଛନ୍ତି, ଯଦି ବି ଫୋପାଡ଼ୁଛନ୍ତି, ତାକୁ ସେଗ୍ରିଗେଟ୍ କରିକି ୱେଷ୍ଟକୁ ଫୋପାଡ଼ନ୍ତୁ କି ଯଦି ସେ ରାଇଟ୍ ଜାଗାକୁ ଯାଉ କି ରିସାଇକଲ୍ କେଉଁଠି ହେଉଛି କେଉଁ ୟୁନିଟ୍କି ଯାଉଛି।
1: ଆଜ୍ଞା, ଏଇ ଯେଉଁ ପ୍ଲାଷ୍ଟିକ୍ ୱେଷ୍ଟକୁ ନେଇ କେବେ କାମ କରିଛନ୍ତି?
0: ଇନିସିଆଲି ଆମେ କାମ କରୁଥିଲୁ ପ୍ଲାଷ୍ଟିକ୍ ୱେଷ୍ଟକୁ ନେଇକିନା, କିନ୍ତୁ ଧୀରେ ଧୀରେ ଯେତେବେଳେ ମୁଁ ରିସର୍ଚ୍ଚ କଲି ଇଣ୍ଡଷ୍ଟ୍ରିରେ ଆସିଲା ପରେ, ମୋତେ ଜଣାପଡ଼ିଲା କି ଆମେ ଯେତେବେଳେ ପ୍ଲାଷ୍ଟିକ୍କୁ ବହୁତ କଟ୍ କରି ଛୋଟ ଛୋଟ ପିସ୍ କରିଦେଉ, ସେଇଟାକୁ ରିସାଇକଲ୍ କରିବା ଡିଫିକଲ୍ଟ ହେଇଯାଏ, ଆଉ ସେଇଟା ମାଟିରେ ଇଜିଲି ମିଶେନି, ଆଉ ସେଇଟା ମାଇକ୍ରୋ ପ୍ଲାଷ୍ଟିକ୍ ଅଧିକ ଜେନେରେଟ୍ କରେ, ଆଉ ମାଇକ୍ରୋ ପ୍ଲାଷ୍ଟିକ୍ଟା ବେଶୀ ଡେଞ୍ଜରସ୍ ଆମର ଖାଇବା ପାଇଁ, ଦେହ ପାଇଁ, ମାଟି ପାଇଁ, ସମସ୍ତଙ୍କ ପାଇଁ, ତ ଆମେ କନସିୟସ୍ଲି ପ୍ଲାଷ୍ଟିକ୍ଟାକୁ ଡିସ୍କାର୍ଡ କରିଦେଲୁ, ମୋ ବ୍ରାଣ୍ଡରେ ଆମେ ଜିରୋ ପ୍ଲାଷ୍ଟିକ୍ର ସ୍ଲୋଗାନ ଦେଇକିନା କାମ କରୁ କି ଗିଫ୍ଟିଂ ଗୋଟେ ଏମିତି ଇଣ୍ଡଷ୍ଟ୍ରି ଯେଉଁଟା ଚାଇନା କମ୍ପାନୀମାନଙ୍କଠୁ ବେଶୀ ମାନେ ଘେରି ହେଇକିନା ରହିଛି, କିନ୍ତୁ ଆମେ କେମିତି ପ୍ଲାଷ୍ଟିକ୍ରୁ ବାହାରିକି ଆମ ପାଖରେ ଏତେ ସାରା ଅଲ୍ଟରନେଟିଭ୍ ଅଛି, ଆମେ ଜିରୋ ପ୍ଲାଷ୍ଟିକ୍ ୱେରେ କାମ କରିପାରିବା, ତାକୁ ନେଇକିନା କାମ କରୁଛି।
1: ପ୍ଲାଷ୍ଟିକ୍ ବିନା ଆମେ କ'ଣ ସବୁ ବ୍ୟବହାର କରିପାରିବା?
0: ବହୁତ ଜିନିଷ, ଯେମିତି ମୁଁ ଗିଫ୍ଟିଂ ସେଗମେଣ୍ଟରେ ଅଛି, ଗିଫ୍ଟିଂରେ ଘରକରଣା ହଉ କି ଆମର ଜୁଏଲେରୀ ହଉ କି କିଛି ବି ହଉ, ଆମେ ବିନା ପ୍ଲାଷ୍ଟିକ୍ରେ ଦେଖିଲେ ବହୁତ ଅପସନ୍ସ ଅଛି, ଆମ ପାଖରେ କପଡ଼ା ଅଛି, ଆମ ପାଖରେ କାଠ ଅଛି, ଆମ ପାଖରେ ଟେରାକୋଟା ଅଛି, ଆମ ପାଖରେ ଜୁଟ୍ ଅଛି, ଆମ ପାଖରେ ସବାଇ ଗ୍ରାସ୍ ଅଛି, ଆମ ପାଖରେ ଅଲରେଡି ଏତେ ସାରା ଅଲ୍ଟରନେଟିଭ୍ ଅଛି, କିନ୍ତୁ ଆମେ ଯଦି ସେ ପ୍ଲାଷ୍ଟିକ୍ଟାକୁ କନସିୟସ୍ଲି କାଟିଦେବା ନିଜ ଲାଇଫ୍ରେ, ସବୁ ଜାଗାରେ ତ କାଟି ହେବନି, କିନ୍ତୁ ଯେତିକି ଯେତିକି ଜାଗାରୁ ଆମେ କମ୍ କରେଇପାରିବା, କାରଣ ଲୋକମାନଙ୍କ ଭିତରେ ଗୋଟେ ଜିନିଷ ଥାଏ କି 100% ଆମେ ଯଦି ଚେଞ୍ଜ ନ ହେଉଛୁ, ଚେଞ୍ଜଟା ଚେଞ୍ଜ ନୁହଁ, ଆଉ ସେଇଠି ହିଁ ପ୍ରୋବ୍ଲେମ୍ ଆରାଇଜ୍ ହୁଏ କି ଠିକ୍ ଅଛି 100% ହେବାଟା ପସିବଲ୍ ନୁହଁ ଆମ ଲାଇଫ୍ରେ, କିନ୍ତୁ ଯେଉଁ 10% କି 20% କି 30% ମୁଁ ଚେଞ୍ଜ ଲାଇଫ୍ରେ ଆଣିପାରିବି, ସେଇ 10ଟା ଲୋକ ମିଶିକି 10-20% କଲେ ବି ବହୁତ ଅଧିକ ଚେଞ୍ଜ ଆସିପାରିବ।

0: ଆଜ୍ଞା, ତେବେ ଆପଣ କେବଳ ବର୍ଜ୍ୟବସ୍ତୁ ନୁହଁ, ଆପଣ ବିଭିନ୍ନ ପ୍ରକାରର ଅର୍ଗାନିକ୍ କଲର୍ ମଧ୍ୟ ବ୍ୟବହାର କରିଥାନ୍ତି, ଏମିତି ଗୋଟିଏ ଭିନ୍ନ ଧାରଣା କାହିଁକି ମନକୁ ଆସିଲା?
1: କାରଣ ମୋତେ ଲାଗେ କି ହିନ୍ଦୁ ଫେଷ୍ଟିଭାଲ ସ୍ପେଶାଲି ଆମର କେବେ ନେଚରକୁ ପଲ୍ୟୁଟ୍ କରିବା ପାଇଁ ନଥିଲା। ଆମର ସବୁତକ ଫେଷ୍ଟିଭାଲ ସବୁବେଳେ ନେଚରକୁ ସେଲିବ୍ରେଟ କରିବାର ହେଇଥିଲା। ଯେମିତି ହୋଲି ହେଇଗଲା, ହୋଲିରେ ଆମର କେବେ କେମିକାଲ କଲର୍ ନଥିଲା, କିନ୍ତୁ ଆପଣ ଯଦି ଏବେ ହୋଲି ଦେଖିବେ, ମୁଣ୍ଡଫଟା ରଙ୍ଗ ସେଇଥିରେ ହିଁ ସମସ୍ତେ ଖେଳୁଛନ୍ତି। ସେଇଟା ପାଣିକୁ ହିଁ ଯାଉଛି, ପାଣିକୁ ଦୂଷିତ କରୁଛି, ମାଟିକୁ ଦୂଷିତ କରୁଛି, ପରିବେଶକୁ ଦୂଷିତ କରୁଛି, ଏୟାର କ୍ୱାଲିଟିକୁ ଖରାପ କରୁଛି। ତ ସେଇଟା କେବେ ଆମ ସେଲିବ୍ରେସନ ଥିଲା ହିଁ ନାହିଁ କି ଆମ କଲଚର ବି ସେଇଟା କେବେ ନଥିଲା। ତ ଆଗେ ଯେମିତି ଧୀରେ ଧୀରେ ସେଲିବ୍ରେଟ ମାନେ ମୁଁ ରିସର୍ଚ୍ଚ କରିବା ଷ୍ଟାର୍ଟ କଲି, ଆଗେ କେମିତି କଲର୍ ବନୁଥିଲା ନ୍ୟାଚୁରାଲି, ତ ଆମେ ତା ଦେହରେ କଲର୍ ବନାଉ। କାରଣ ଆମ ନେଚର ପାଖରେ ସବୁ ଅଛି, ମତେ ଲାଗେ କି ଆମ ପାଖରେ ଆନ୍ସର ଦରକାର ନାହିଁ, ଆମେ ଯଦି ଟିକେ ଖୋଜିବା ଆମ ଆଖପାଖରେ ପରିବେଶରେ ସବୁ।

0: କଲର ନଥିଲା, କିନ୍ତୁ ଆପଣ ଯଦି ଏବେ ହୋଲି ଦେଖିବେ ମୁଣ୍ଡଫଟା ରଙ୍ଗ ସେଇଥିରେ ହିଁ ସମସ୍ତେ ଖେଳୁଛନ୍ତି, ସେଇଟା ପାଣିକୁ ହିଁ ଯାଉଛି, ପାଣିକୁ ଦୂଷିତ କରୁଛି, ମାଟିକୁ ଦୂଷିତ କରୁଛି, ପରିବେଶକୁ ଦୂଷିତ କରୁଛି, ଏୟାର କ୍ୱାଲିଟିକୁ ଖରାପ କରୁଛି। ତ ସେଇଟା କେବେ ଆମ ସେଲିବ୍ରେସନ ଥିଲା ହିଁ ନାହିଁ କି ଆମ କଲଚର ବି ସେଇଟା କେବେ ନଥିଲା। ତ ଆଗେ ଯେମିତି ଧୀରେ ଧୀରେ ସେଲିବ୍ରେଟ ମାନେ ମୁଁ ରିସର୍ଚ୍ଚ କରିବା ଷ୍ଟାର୍ଟ କଲି ଆଗେ କେମିତି କଲର ବନୁଥିଲା ନ୍ୟାଚୁରାଲି, ତ ଆମେ ତା ଦେହରେ କଲର ବନାଉ, କାରଣ ଆମ ନେଚର ପାଖରେ ସବୁ ଅଛି। ମତେ ଲାଗେ କି ଆମ ପାଖରେ ଆନ୍ସର ଦରକାର ନାହିଁ, ଆମେ ଯଦି ଟିକେ ଖୋଜିବା ଆମ ଆଖ ପାଖରେ ପରିବେଶରେ ସବୁକିଛି ଜିନିଷ ଅଲରେଡି ଅଛି। ତ ଆମେ ୱେଷ୍ଟକୁ ନେଇକି ନା କାମ କଲୁ, ମନ୍ଦିରରୁ ଆମେ ମାନେ ବେଲପତ୍ର କଲେକ୍ଟ କରୁ, ଗୋଲାପ ଫୁଲ କଲେକ୍ଟ କରୁ, ତ ତା ଦେହରେ ନେଇକି ଆମେ ଡିଫରେଣ୍ଟ ଡିଫରେଣ୍ଟ କଲର ବନାଉ। ଯେମିତି ଆମର ବିଟ୍ରୁଟ୍ ଆଉ ଗୋଲାପରୁ ପିଙ୍କ କଲରଟା ବନେ, ପଳାଶ ଫୁଲ ହୋଲି ଟାଇମ୍ରେ ସବୁଠୁ ବେଶି ହୁଏ, ପଳାଶ ଫୁଲରୁ କାଳ କାଳରୁ ଯେମିତି କଲର ବନି ଆସୁଥିଲା କେଉଁଠି ନା କେଉଁଠି ଆମେ ସେଟାକୁ ଭୁଲିଗଲେ। ତା ଦେହରେ ଆମେ ଅରେଞ୍ଜ ବନାଉ, ବେଲ, ନିମ, ତୁଳସୀ, ପାଳଙ୍ଗ, ପୁଦିନା ଏସବୁରୁ ଆମେ ଗ୍ରୀନ କଲର ବନାଉ, କଞ୍ଚା ହଳଦୀରୁ ହଳଦୀ କଲର ବନାଉ। ତ ମତେ ଲାଗେ କି କେଉଁ ବି ଫେଷ୍ଟିଭାଲ ଆମର ହେଇଗଲା ଆମେ ଯଦି ତା ରୁଟ୍କୁ ପଳେଇବା ପରିବେଶ ପାଇଁ ଟିକେ ବେଶୀ ସଚେତନ ଆମ ଭିତରେ ଆସିଯିବ। ମାନେ ମୋ ଘରଟା ଖାଲି ସଫା ନ ରହୁ, ମୋ ଚାରିପଟଟା ସଫା ରହୁ, ପୃଥିବୀଟା ହିଁ ମୋର।
1: ଏଇ ଯୋଉ ଆପଣ କହିଲେ ଯେ ବିଭିନ୍ନ ଫୁଲ ହେଲା, ବେଲପତ୍ର ହେଲା, ସେଥିରୁ ବିଭିନ୍ନ କଲର ଆପଣ ପ୍ରସ୍ତୁତ କରୁଛନ୍ତି, ବିଭିନ୍ନ ରଙ୍ଗ ପ୍ରସ୍ତୁତ କରୁଛନ୍ତି, କେମିତି କୋଉ ଉପାୟରେ କରନ୍ତି ସେ ବିଷୟ ଟିକେ କୁହନ୍ତୁ।
0: କଲର ଡିଫରେଣ୍ଟ ଡିଫରେଣ୍ଟ ଏକ୍ସଟ୍ରାକ୍ଟ କରିବା ତ ଡିଫରେଣ୍ଟ ପ୍ରୋସେସ ଥାଏ। ଯେମିତି ବିଟ୍ରୁଟ୍ ହେଇଗଲା କି ଗୋଲାପ ଫୁଲ ହେଇଗଲା, ଗୋଲାପ ଫୁଲକୁ ଶୁଖେଇକିନା ଯଦି ଗ୍ରାଇଣ୍ଡ କରିଦେବେ ଆଉ ବିଟ୍ରୁଟ୍ଟାକୁ ବତୁରେଇକିନା ତାକୁ ଗ୍ରାଇଣ୍ଡ କରିଦେବେ, ତାକୁ କଲର୍ଟାକୁ ଯଦି ଆପଣ ପୁରା ଚିପୁଡ଼ି ଦେବେ ତା ଦେହରୁ ଗୋଟେ ଗାଢ଼ କଲର ଗୋଲାପୀ କଲର୍ଟା ବାହାରିବ। ତା ଦେହରେ ଆପଣ ଏଇଟା ଟିକେ ଅଟା ହଉ ନହେଲେ ମଇଦା ହଉ ନହେଲେ ସ୍ପେଶାଲି କର୍ଣ୍ଣଷ୍ଟାର୍ଚ ଚାମଚଟା କର୍ଣ୍ଣଫ୍ଲୋର ଯୋଉଟା ହଉ ତାକୁ ଗୋଳେଇକିନା ଶୁଖେଇଦେବେ, ଶୁଖେଇଦେବେ ଗୋଟେ ଦିନ ଦୁଇ ଦିନ, ତା ଯୋଉ କଲର୍ଟା ବାହାରିବ ତାକୁ ଗ୍ରାଇଣ୍ଡ କରିଦେବେ, ସେଇଟା ବହୁତ ଫାଇନ୍ ପୁରା ଅବିର ଭଳିଆ ବାହାରେ, ତାକୁ ଆପଣ ହୋଲି ଖେଳିପାରିବେ। ଟିକେ ତା ଦେହରେ ଟିକେ ଚାଉଳ ଗୁଣ୍ଡ ମିଶେଇ ଦେଇକି ଆପଣ ବି ଯୋଉ ପଡୁଛି ଘରେ ଡେଲି ରଙ୍ଗୋଲି ରଙ୍ଗୋଲି ପକେଇ ପାରିବେ। ତ ଘରେ ସବୁ ଜିନିଷ ବନେଇ ହବ। ତ ରାକ୍ଷୀରେ ଆଗେ ଯଦି ଆପଣ ଦେଖିବେ ମତେ ଲାଗେ କି ସବୁଠୁ ବେଶୀ କି ରାକ୍ଷୀର ମିନିଂ ହେଉଛି ରକ୍ଷାବନ୍ଧନ, ଆଉ ଆମେ କୋଉଠି ନା କୋଉଠି ସେଇ ଭିତରେ ତାର ଏସେନ୍ସଟା ଭୁଲିଯାଉ। ପୃଥିବୀଟାକୁ ବି ରକ୍ଷା କରିବା ଆମର ରେସ୍ପନ୍ସିବିଲିଟି। ରାକ୍ଷୀରେ ଯୋଉ ମାଇକ୍ରୋପ୍ଲାଷ୍ଟିକ ୟୁଜ୍ ହୁଏ, ଚିକ୍ମିକ୍ ରାକ୍ଷୀ, ଚୁମ୍କି ରାକ୍ଷୀ, ସେଗୁଡ଼ା ତ ମାଇକ୍ରୋପ୍ଲାଷ୍ଟିକ ନା, ଛୋଟ ଛୋଟ ପ୍ଲାଷ୍ଟିକ ଯୋଉଗୁଡ଼ାକ ରିସାଇକଲ ତ ହୁଏନି। ରାକ୍ଷୀ ହେଇଗଲା ଫୋପାଡ଼ି ଦେଲେ ସେ ମାଟିରେ ମିଶିଲା, ବର୍ଷ ବର୍ଷ ଶହଶହ ବର୍ଷ ଯଦି ମାଟିରେ ପଡ଼ିକି ରହିଲା ପଲ୍ୟୁଟ୍ କରିକି ଗଲା। ତ ଆମେ ଯଦି ନର୍ମାଲ ରକ୍ଷା ସୁଧା ୟୁଜ୍ କରିପାରିବା, ଆଗେ ଯେମିତି ଧାଗା ୟୁଜ୍ କରୁଥିଲେ, ଖାଲି ନର୍ମାଲ ସୂତା ୟୁଜ୍ କରୁଥିଲେ, ଅବିକା ସିଡ୍ ରାକ୍ଷୀର ବହୁତ ବେଶୀ ଚଳନ ଅଛି, ଆମେ ସିଡ୍ ରାକ୍ଷୀ ବନାଉ। ରାକ୍ଷୀରେ ଗୋଟେ ଛୋଟିଆ ମଞ୍ଜି ଲାଗିଥିବ, ଆପଣ ରାକ୍ଷୀ ୟୁଜ୍ କରିପାରିଲେ ବର୍ଷା ଦିନ ଆସୁଛି କେଉଁଠି ବି ପକେଇଦେବେ, କେଉଁଠି ନା କେଉଁଠି ଗଛ ହେଇଯିବ। ତା ଦେହରେ ଆମେ ଫୁଲର ମଞ୍ଜି ଦଉ, ଆମେ ତା ଦେହରେ ପରିବାର ମଞ୍ଜି ଦଉ, ତାପରେ ଆମେ ଓଡ଼ିଶାର ଯେମିତି ପଟ୍ଟଚିତ୍ର ଆମେ ଯେଉଁ ବନାଉ ତାଳପତ୍ରରୁ, ଆମେ ତା ଦେହରେ ରାକ୍ଷୀ ବନାଉ। ତ ଆମର ହେରିଟେଜଟା ବି ଆଗକୁ ବଢ଼ିଲା, ତ ଆମର କଲଚରଟା ବି ସେଲିବ୍ରେଟ ହେଲା। ଛୋଟ ରାକ୍ଷୀରେ ଆମେ କାଠରେ ରାକ୍ଷୀ ବନାଉ, ଆମେ ମାଟିର ରାକ୍ଷୀ ବନାଉ, ତ ସେ ପ୍ଲାଷ୍ଟିକଟାକୁ ଯଦି ଆମେ ଭୁଲିଯିବା ଆମେ ସେଲିବ୍ରେସନ ଗୁଡ଼ାକ ବେଶୀ ସୁନ୍ଦର ହେଇଯିବ।
1: ଆଜ୍ଞା, ତେବେ ଆପଣ ଯେଉଁ ଏତେ ସୁନ୍ଦର ସୁନ୍ଦର ବର୍ଜ୍ୟବସ୍ତୁକୁ ନେଇ ବିଭିନ୍ନ ପ୍ରକାରର ଉପକରଣ ପ୍ରସ୍ତୁତ କରୁଛନ୍ତି, ଏହାର ବିକ୍ରି ବଟାର ବ୍ୟବସ୍ଥା କ'ଣ କରିଛନ୍ତି?
0: ଆମେ ଡିଫରେଣ୍ଟ ଡିଫରେଣ୍ଟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସେଲ୍ କରୁ, ଗଭର୍ଣ୍ଣମେଣ୍ଟ ଆଉ ପ୍ରାଇଭେଟ ଏକ୍ଜିବିସନ ଆମେ ବହୁତ କରୁ। ବାଲିଯାତ୍ରା 3 ବର୍ଷ ହେଲାଣି ଆମେ ଷ୍ଟଲ୍ ପକାଉଛୁ, ତୋଷାଳିରେ ଆମେ ଷ୍ଟଲ୍ ପକାଉ, ଓଡ଼ିଶାରେ ଯାହା ବି ଆମର ଏକ୍ଜିବିସନ ସବୁ ଆମେ କରୁ। ତାପରେ ମୋର ଯେତିକି ରିଲେଟିଭ୍ସ ହେଲେ ସାଙ୍ଗସାଥି ହେଲେ, ଆମର ଗୋଟେ ଛୋଟିଆ ଷ୍ଟୁଡିଓ ଅଛି, ଲୋକ ଆସିକି ସେଠୁ କିଣିକିନା ଯାଆନ୍ତି, କଟକରେ ଆମର ଷ୍ଟୁଡିଓ ଅଛି। ଆଉ ଲୋକଙ୍କ ଭିତରେ ଧୀରେ ଧୀରେ ଆୱେର୍ନେସ୍ ବଢ଼ିଲାଣି, କାରଣ ଆପଣ ଯଦି କର୍ପୋରେଟ୍ ଗିଫ୍ଟିଂ ଦେଖିବେ, କର୍ପୋରେଟ୍ ଗିଫ୍ଟିଂଟା ବି ସଷ୍ଟେନେବିଲିଟିଟା ହିଁ ନୂଆ ଜିନିଷ, ସେମାନେ ବି ସଷ୍ଟେନେବିଲିଟାକୁ ବେଶୀ ପ୍ରିଫର କରୁଛନ୍ତି ଟ୍ରାଡିସନାଲ ଗିଫ୍ଟିଂ ଉପରେ। ତ ଆମେ କର୍ପୋରେଟ୍କୁ ଆପ୍ରୋଚ୍ କରୁ, ସେମାନଙ୍କ ଠୋରେ ଆମେ କର୍ପୋରେଟ୍କୁ ଡିଫରେଣ୍ଟ ଡିଫରେଣ୍ଟ ସେଲ୍ କରୁ। ସେଇଆ କହିବି, ଚାହିଦା ବଢ଼ିଲାଣି ଲୋକଙ୍କ ଭିତରେ, ସଷ୍ଟେନେବିଲିଟିକୁ ନେଇକିନା ଚାହିଦା ଧୀରେ ଧୀରେ କ୍ରିଏଟ୍ ହେଲାଣି।
1: ଆଜ୍ଞା, ଏତେ ଗୁଡ଼ିଏ ସାମଗ୍ରୀ ମଧ୍ୟରୁ କୋଉ ସାମଗ୍ରୀ ବେଶୀ ଆମର ନବାକୁ ଆସନ୍ତି ଗ୍ରାହକମାନଙ୍କ ପାଖରେ, କୋଉ ଜିନିଷଟାକୁ ବେଶୀ ଭଲ ଭାବେ ସେମାନେ ପସନ୍ଦ କରନ୍ତି?
0: ଆମ ଜୁଏଲେରୀଟା ବହୁତ ଯାଏ, କ୍ୟାଣ୍ଡେଲ ବହୁତ ଯାଏ, ଡାଇରିଜ ବହୁତ ଯାଏ, କାହିଁକିନା ଯେହେତୁ ଆମର ପେଣ୍ଟର ଆଉ ରାଇଟର କମ୍ୟୁନିଟିରେ ବହୁତ ପ୍ରିମିୟମ ଡାଇରୀ ଆମେ ବନାଉ, ଡାଇରୀଟା ଆମର ବହୁତ ଯାଏ କର୍ପୋରେଟରେ, ଜୁଏଲେରୀ ବହୁତ ଯାଏ, ରଜ ଜୁଏଲେରୀ ବହୁତ ଯାଇଥିଲା।
1: ଆଜ୍ଞା, ରଜରେ ଆପଣ ବିକ୍ରିବଟା ବେଶୀ ହେଇଥିଲା। ତେବେ ଏଇ ଯୋଉ ଆପଣ କାମଟି କରୁଛନ୍ତି, ଆପଣ ଏକା କରନ୍ତି ନା ଆପଣଙ୍କୁ କେହି ସହଯୋଗ କରିବା ପାଇଁ ରଖିଛନ୍ତି?
0: ଷ୍ଟାର୍ଟ ତ ମୁଁ କରିଥିଲି ଏକଲା ହିଁ, କିନ୍ତୁ ଏବେ ମୋ ଘରେ ଟିମ୍ ଅଛନ୍ତି, 4 ଜଣ ଆର୍ଟିଷ୍ଟ ଅଛନ୍ତି, ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ କରିବା ପାଇଁ 2 ଜଣ ଇଣ୍ଟର୍ନ ଅଛନ୍ତି, ତ ଏବେ ଛୋଟ ମୋଟ ଟିମ୍ଟା ଅଛି ଏବେ।
1: ଆଜ୍ଞା, କେତେ ଉପାର୍ଜନ କରୁଛନ୍ତି ଆପଣ?
0: ଏତିକି ତ କରିଦେଉ କି 4 ଜଣଙ୍କର 6 ଜଣଙ୍କର ସାଲାରୀ ଦେଇକିନା ବି ଆମର କମ୍ପାନୀରେ ସବୁ ଚଲେଇକିନା ବି ନିଜେ ଚଳୁଛି। ମାନେ ଆପଣ ଯଦି ଠିକ୍ସେ ଚଲେଇବେ ସବୁ ଜିନିଷର ବିଜନେସ୍ କରିହବ, ବିଜନେସ୍ କରି ଜାଣିଲେ ଆପଣ କିଛି ବି କରିପାରିବେ।
1: ଆଜ୍ଞା, ଆପଣଙ୍କୁ କେବେ ଅବସର ସମୟ ମିଳେନି?
0: କାମ କଲା ଭିତରେ ଗୀତ ଶୁଣି ଶୁଣି କାମ କରୁ, ସେଇଟା ଗୋଟେ, ସାଙ୍ଗସାଥୀଙ୍କ ସହିତ ବୁଲିବା, ଆଉ ଆମେ ମାନେ ନା ବହୁତ ସାରା କ୍ଲିନଲିନେସ୍ ଡ୍ରାଇଭ୍ କରୁ। ହଁ, ସେଇଟା ହେଇପାରେ ଗୋଟେ ଜିନିଷ କି ଆମେ ଯେତେବେଳେ ଟାଇମ୍ ମିଳିବ ଆମେ ସାଙ୍ଗସାଥୀମାନେ ଯାଇକି କୋଉଠି ମାନେ କଚରା ପଡ଼ିଛି କ'ଣ କରିଛି ତାକୁ ସଫା କରୁ, ସେଇଟା ଆମର ଗୋଟେ ଟାଇମ୍ ପାସ୍ ଭଳିଆ ବି କାମ ହୁଏ।
1: ଆପଣ କହିଲେ ଯେ ଗୀତ ଶୁଣିବାକୁ ଭଲ ଲାଗେ, ଆଜି କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବେ?
0: ମତେ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଗୋଟେ ଗୀତ ଶୁଣନ୍ତୁ।
1: ତାହେଲେ ଶୁଣନ୍ତୁ ଆପଣଙ୍କର ମନ ପସନ୍ଦର ଗୀତଟି।

0: ଆଉ ସମୟ ପାଇଲେ ବୋଉକୁ ମୁଁ ରୋଷେଇରେ ହେଲ୍ପ କରେ, ଫେର ରୋଷେଇ ଘରକୁ ଯାଏ। ତାପରେ ନିଜ ମୋଷ୍ଟଲି ପେଣ୍ଟିଂରେ ହିଁ ମୋ ଟାଇମ୍ ପଳାଏ, ତା ଛଡ଼ା ଘର କାମ ଯେତିକି।
1: କରନ୍ତି
0: ହଁ,
1: ରୋଷେଇ କ'ଣ କରନ୍ତି?
0: ମତେ ଓଡ଼ିଆ କୁଜିନ୍ ଟିକେ ବେଶୀ ପସନ୍ଦ, ମାନେ ସାଧା ସିଧା ଖାଇବା ବେଶୀ ପସନ୍ଦ। ଆମର ପଖାଳ ହେଇଗଲା, ବଡ଼ିଚୁରା ହେଇଗଲା, ଶାଗ ମତେ ବହୁତ ପସନ୍ଦ, ସବୁ ପ୍ରକାର ଶାଗ ମୁଁ ଖାଏ।
1: ଆଚ୍ଛା, ଆପଣଙ୍କୁ ତ ଶାଗ ଖାଇବାକୁ ଭଲ ଲାଗେ, ଶାଗରେ କ'ଣ ସବୁ ରେସିପି ପ୍ରସ୍ତୁତ କରନ୍ତି?
0: ମତେ ମୁଗ ପାଳଙ୍ଗଟା ଭଲ ଲାଗେ, ସଜନା ଶାଗ ନଡ଼ିଆ କୋରା କ୍ଷୀର ପଡ଼ିକି କଲେ ଭଲ ଲାଗେ।
1: ଏ ଯୋଉ ମୁଗ ପାଳଙ୍ଗ କହିଲେ କେମିତି ପ୍ରସ୍ତୁତ କରନ୍ତି କୁହନ୍ତୁ?
0: ମୁଗ ଡାଲିକି ସିଝେଇକି ନା ତାକୁ ପ୍ରପର ରଖା ହୁଏ, ତାପରେ ପାଳଙ୍ଗକୁ ତା ଦେହରେ ପକେଇକି ନା ଛିଙ୍କ ମରା ହୁଏ, ରେସିପିଟା
1: ମୁଗଟା
0: କିନ୍ତୁ ଭଲ ଲାଗେ।
1: ସିଝିଗଲା ପରେ ତାପରେ ପାଳଙ୍ଗ ପକେଇଥାନ୍ତି, ଏମିତି ଆପଣ କରିଥାନ୍ତି।
0: ତାକୁ କଟା ପିଆଜ, ଧନିଆ ପତ୍ର, ରସୁଣ ସେସବୁ ଦେଇକି ଛୁଙ୍କ ଦେଲେ ଭଲ ଲାଗେ।
1: ଆପଣ କଥା ପ୍ରସଙ୍ଗରେ କହୁଥିଲେ ଯେ ସମୟ ପାଇଲେ ପରିବେଶ କେମିତି ପରିଷ୍କାର ପରିଚ୍ଛନ୍ନ ରହିବ ସେ ଦିଗ ପ୍ରତି ଦୃଷ୍ଟି ଦିଅନ୍ତି, ଆଉ ଏଥିପାଇଁ କାମ ମଧ୍ୟ କରନ୍ତି, କେମିତି କ'ଣ କରନ୍ତି ସେ ବିଷୟ ଟିକେ କୁହନ୍ତୁ।
0: ଅବଭିୟସ୍ଲି ଆମେ ଯେତେ ଗୋଟେ ଯେ ପରିବେଶରେ ଆମେ ରହୁଛେ, ସେ ପରିବେଶଟା ଯଦି ସୁସ୍ଥ କି ସ୍ୱଚ୍ଛ ରହିବନି, ଯେ ଆମେ ଛୋଟବେଳେ ପାଠ ପଢୁଥିଲେ କି ଏନ୍ଭାୟରନମେଣ୍ଟ ଚେଞ୍ଜ ଗୋଟେ ଜିନିଷ ଅଛି, ଗୋଟେ କେବେ ହବ, ଅବିକା ତ ଆମେ ସବୁ ଭୋଗୁଛେ ସେଇଟା। ଇଣ୍ଡିଆ ହେଇଗଲା ୱାନ୍ ଅଫ୍ ଦ ମୋଷ୍ଟ ପଲ୍ୟୁଟେଡ୍ କଣ୍ଟ୍ରି, ନିଶ୍ୱାସ ନେବାରେ ପ୍ରୋବ୍ଲେମ, ଆମର ଦେହ ଖରାପରେ ପ୍ରୋବ୍ଲେମ, ଆମର ସବୁ ଜିନିଷରେ ପ୍ରୋବ୍ଲେମ। ଆମେ ଯଦି ତାକୁ ନେଇକିନା ଅବିକା କନସିୟସ୍ ନ ହବା କି ତାକୁ ନେଇକିନା ଚେଞ୍ଜ ନ କରିବା, ଆମ ପର ପିଢ଼ି ଯେଉଁ ଆସିବ ଆମେ ତାଙ୍କୁ କ'ଣ ଟଙ୍କା ହାତରେ ବଢ଼େଇବା? କାରଣ ସଷ୍ଟେନେବିଲିଟି ହେଲା ସେ କି ଆମକୁ ପୃଥିବୀଟା ଯେମିତି ମିଳିଥିଲା, ଆମେ ତାଠୁ ବେଟର କଣ୍ଡିସନରେ ଆମେ ପର ପିଢ଼ିକୁ ନେବା, ଯଦି ନହେଲେ ଆମ ପର ପିଢ଼ି ଚଳିବା ପାଇଁ ସେଇ ଲେବଲ୍ର ଗୋଟେ ରାଇଟ୍ ଏନ୍ଭାୟରନମେଣ୍ଟ ଏକ୍ଜିଷ୍ଟ ହେଇପାରିବନି।
1: ତେବେ ଆଜି ଯେଉଁ ଭଉଣୀମାନେ ଆପଣଙ୍କୁ ଶୁଣୁଛନ୍ତି ସେମାନଙ୍କୁ କ'ଣ କହିବେ?
0: ଆପଣ ଯାହା ବି ଲାଇଫ୍ରେ ଭଲ ପାଆନ୍ତି, କାହିଁକିନା ମୁଁ ବି ସବୁ ଜିନିଷ ଛାଡ଼ିକିନା ମୁଁ ଯାହା ଭଲ ପାଏ ତାକୁ ନେଇକିନା କାମ କରୁଛି, ତା ପାଇଁ ଖୁସି ଅଛି। ତ ସ୍ୱପ୍ନ ଦେଖନ୍ତୁ, ସ୍ୱପ୍ନକୁ ନେଇକିନା କାମ କରିବାର ସାହସ ରଖନ୍ତୁ।
1: ଆପଣ ତ ଏହାକୁ ନେଇ କାମ କରୁଛନ୍ତି, କିନ୍ତୁ ଆଗକୁ କ'ଣ ଯୋଜନା ସବୁ ରଖିଛନ୍ତି ଆପଣଙ୍କ ମନରେ?
0: ଆପଣଙ୍କୁ ଯେମିତି କହିଲି, ମତେ ଆକୁ ଗ୍ଲୋବାଲ କରିବାର ଅଛି। ଏବେ ଆମ ବ୍ରାଣ୍ଡଟାକୁ ଓଡ଼ିଶାରେ ହିଁ ଜାଣିଛନ୍ତି, ଧୀରେ ଧୀରେ ଇଣ୍ଡିଆରେ ଜାଣୁଛନ୍ତି, ଆମେ ବାହାରକୁ ବି ପ୍ରଡକ୍ଟ ପଠାଉଛୁ। ମତେ ଏଇଟା ଗୋଟେ ବଡ ବ୍ରାଣ୍ଡ କରିବାର

0: ଅଛି କିନ୍ତୁ ଲୋକମାନେ ଯେତେବେଳେ ଭାବିବେ କି ମୁଁ କ'ଣ ଗୋଟେ କିଣୁଛି, କି ସେକେଣ୍ଡ ଟାଇମ୍ ଗୋଟେ ଥଟ୍ ଦେବେ କି ଗୋଟେ ମୁଁ ଏନ୍ଭାୟରମେଣ୍ଟାଲ ଫ୍ରେଣ୍ଡଲି ପ୍ରଡକ୍ଟଟେ କିଣେ କି ସଷ୍ଟେନାବିଲିଟି କଣ୍ଟେକ୍ସଟରେ ପ୍ରଡକ୍ଟଟା କିଣେ, ତ ସେ ଆୱେର୍ନେସ୍ଟା ମୋତେ କ୍ରିଏଟ୍ କରିଅଛି ମୋ ବ୍ରାଣ୍ଡ ଥ୍ରୁରେ।
1: ଆପଣ ଯେଉଁ ସବୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି, ଆପଣ କେବଳ ଏଇ ଓଡ଼ିଶା ନା ଆମର ଭାରତରେ ନା ଭାରତ ବାହାରେ ବିକ୍ରି ବଟାର
0: ଆମର
1: ବ୍ୟବସ୍ଥା
0: କଷ୍ଟମର
1: କରିଛନ୍ତି?
0: ଅଲ୍ ଇଣ୍ଡିଆ ଅଛନ୍ତି, ପ୍ୟାନ୍ ଇଣ୍ଡିଆ ମାନେ ଡେଭଲପ ମାନେ ଡେଲିଭର କରୁ, ବାହାରେ ବି ଆମେ ପ୍ରଡକ୍ଟ ପଠେଇଛୁ, ଯେମିତି ପ୍ରବାସୀ ଭାରତୀୟ ଅଛନ୍ତି ଯେଉଁମାନେ ଆମ ବିଷୟରେ କିଛି କିଛି ଜାଣିଛନ୍ତି, ଆମେ ୟୁଏସ୍ଏ ବି ପ୍ରଡକ୍ଟ ପଠେଇଛୁ, କାନାଡ଼ା ବି ପ୍ରଡକ୍ଟ ପଠେଇଛୁ, ଆଉ ଇଣ୍ଡିଆ ଭିତରେ ଆମର ବାଙ୍ଗଲୋର ହେଇଗଲା, ପୁନେ ହେଇଗଲା, ଦିଲ୍ଲୀ ହେଇଗଲା, ଏସବୁ ସିଟିରେ ବହୁତ ସାରା କଷ୍ଟମର୍ସ ଅଛନ୍ତି।
1: କୋଉ ସାମଗ୍ରୀକୁ ସେମାନେ ବେଶି ପସନ୍ଦ କରନ୍ତି?
0: କର୍ପୋରେଟ୍ ଗିଫ୍ଟିଙ୍ଗସ୍କୁ ନେଇକି ଆମେ ଯେହେତୁ ବେଶୀ କାମ କରୁ, ଯେତେବେଳେ ଦିୱାଲୀ ଆସେ କର୍ପୋରେଟ୍ସ ମାନେ ବେଶୀ କାମ କରନ୍ତି, କର୍ପୋରେଟ୍ ଗିଫ୍ଟିଙ୍ଗକୁ ନେଇ କାମ କରୁ। ହୋଲି ଆମେ ପ୍ରାୟ ଇଣ୍ଡିଆର ସବୁ ଜାଗାରେ ପଠେଇଛୁ, ବାହାରକୁ ଆମେ ପ୍ରଡକ୍ଟସ୍ ଏଇ ଜୁଏଲେରୀ ପ୍ରଡକ୍ଟସ୍ ଗୁଡ଼ା ବାହାରକୁ ପଠେଇଛୁ।
1: ଯାହା ହଉ, ଆପଣ ତ ଏଇ ବର୍ଜ୍ୟବସ୍ତୁକୁ ନେଇ ଅନେକ କିଛି କାମ କରୁଛନ୍ତି, ଏହାର କେମିତି ସଦ୍ବ୍ୟବହାର ହେଇପାରିବ ସେ ବିଷୟରେ ମଧ୍ୟ କାମ କରୁଛନ୍ତି। ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆପଣଙ୍କର ସେଇ ସଫଳତାର କାହାଣୀ ଆପଣଙ୍କ ମୁହଁରୁ ଶୁଣିଲୁ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
1: ଆଜି ଆପଣମାନେ ଶୁଣୁଥିଲେ ଲିପ୍ସା ବେହୁରାଙ୍କ ସହିତ ସାକ୍ଷାତକାର। ଆପଣମାନେ ତ ଆମ କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟି ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ, ନମସ୍କାର।

0: आकाशवाणी कटक वर्तमान समय दिन गोटे बजी पचास मिनिट हे जाऊँ शुणु ओडिया संवाद किसी क्षण मध्य
1: आकाशवाणी ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ତିନିଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ତ୍ରୟୋଦଶ ଆସିଆନ୍ ଭାରତ ମିଳିତ କମିଟି ବୈଠକ। କେରଳମର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ। ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନ୍ର ଆକ୍ରମଣ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ଇଣ୍ଡୋନେସିଆ ଗସ୍ତ ଶେଷ କରି ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣଠାରେ ଆଜି ପହଞ୍ଚବେ। ଗସ୍ତ ଅବସରରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଯୋଗଦେବେ। ସେଠାରେ ଉଭୟ ଦେଶର ବ୍ୟାବସାୟିକ ନେତୃମଣ୍ଡଳୀଙ୍କୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅଷ୍ଟ୍ରେଲିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିବେ। ଅଷ୍ଟ୍ରେଲିଆ ପ୍ରତିପକ୍ଷ ଶ୍ରୀ ଆଲବାନିଜ୍ଙ୍କ ସହ ପ୍ରଧାନମନ୍ତ୍ରୀ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଇଣ୍ଡୋନେସିଆର ଯୋଗ୍ୟକର୍ତ୍ତାସ୍ଥିତ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ପ୍ରମ୍ବାନନ

0: ମନ୍ଦିରକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିଦର୍ଶନ କରିଛନ୍ତି। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌଓ ସୁବିଆଣ୍ଟୋଙ୍କ ସହ ଏହି ଗସ୍ତରେ ସେ ଯାଇଥିଲେ। ଗେମଲାନ୍ ସମୂହର ପ୍ରତିନିଧିତ୍ୱ ସ୍ୱର ଏବଂ ଶାସ୍ତ୍ରୀୟ ଯୋଗ୍ୟକର୍ତ୍ତା ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଶ୍ରୀ ମୋଦିଙ୍କୁ ସେଠାରେ ପାରମ୍ପରିକ ସ୍ୱାଗତ କରାଯାଇଥିଲା। ଇଣ୍ଡୋନେସିଆର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଏହା ପ୍ରତିଫଳନ କରୁଛି। ଉଭୟ ନେତା ନବମ ଶତାବ୍ଦୀର ଏହି ମନ୍ଦିର ପରିଦର୍ଶନ କରିବା ଅବସରରେ ଶ୍ରୀ ମୋଦି ମୁଖ୍ୟ ଶିବ ମନ୍ଦିରରେ ପ୍ରାର୍ଥନା କରିଥିଲେ। ସେଠାରେ ଏକ ସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି,
1: ଯୋଗ୍ୟକର୍ତ୍ତା କେ ଇସ୍ ଭବ୍ୟ ମନ୍ଦିର କମ୍ପ୍ଲେକ୍ସ ଅବ ଜବ ହମ୍ ପୁନର୍ନିର୍ମାଣ କା କାମ କରନେ ଜା ରହେ ହୈଁ ଔର ୟେ ୟୁନେସ୍କୋ କା ୱର୍ଲ୍ଡ ହେରିଟେଜ୍ ହୈ ଦୁନିଆ କେ ଦୂର ଦୂର କ୍ଷେତ୍ର ମେ କହିଁ ପର ଭି ଜାଏ ହମେ କହିଁ ନ କହିଁ ଭାରତ କେ ସାଂସ୍କୃତିକ ବିରାସତ କେ ଦର୍ଶନ ହୋତେ ହୈଁ। ୟେ ପୁରେ ସାଉଥ ଇଷ୍ଟ ଏସିଆ କା ଦୂସରା ସବସେ ବଡ଼ା ହମାରୀ ବିରାସତ କି ପହଚାନ ହୈ।
0: ଇଣ୍ଡୋନେସିଆରେ ଆଇଆଇଏମ୍ ବେଙ୍ଗାଲୁରୁ ଏହାର କ୍ୟାମ୍ପସ୍ ପ୍ରତିଷ୍ଠା କରିବ। ଇଣ୍ଡୋନେସିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତକାଲି ଏ ସମ୍ପର୍କରେ ଘୋଷଣା କରିଥିଲେ। ଜାଭାର ପୂର୍ବାଞ୍ଚଳସ୍ଥିତ ସିଂହସାରୀ ସ୍ୱତନ୍ତ୍ର ଆର୍ଥିକ ଜୋନ୍ରେ ଏହି କ୍ୟାମ୍ପସ୍ ପ୍ରତିଷ୍ଠା ହେବା ନେଇ ନିଷ୍ପତ୍ତି ହୋଇଛି। ଆସିଆନ୍ କ୍ଷେତ୍ରର ଛାତ୍ରଛାତ୍ରୀ ଏବଂ ବୃତ୍ତିଗତଙ୍କୁ ଏହି ଅନୁଷ୍ଠାନ ମାଧ୍ୟମରେ ଆନୁଷ୍ଠାନିକ ଶିକ୍ଷା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପ୍ରଦାନ କରାଯିବ। ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଉଚ୍ଚଶିକ୍ଷା ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆସିଆନ୍ ଭାରତ ବାଣିଜ୍ୟ ଚୁକ୍ତି କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀରେ ତ୍ରୟୋଦଶ ମିଳିତ କମିଟି ବୈଠକ ଆୟୋଜିତ ହେଉଛି। ଆସନ୍ତା ଦଶ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଚାଲିବ। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆସିଆନ୍ ଭାରତ ବାଣିଜ୍ୟ ସାମଗ୍ରିକ ଚୁକ୍ତିନାମା ମିଳିତ କମିଟି ଏହା ଅଧୀନରେ ଗଠିତ ଉପକମିଟିଗୁଡ଼ିକୁ ସେମାନଙ୍କର କାର୍ଯ୍ୟକ୍ଷେତ୍ର ପାଇଁ ମାର୍ଗଦର୍ଶନ କରୁଛି। ଚୁକ୍ତିନାମାର କାର୍ଯ୍ୟାନ୍ୱୟନକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ବକେୟା ପଡ଼ିଥିବା ପଦକ୍ଷେପଗୁଡ଼ିକୁ ଚୂଡ଼ାନ୍ତ କରିବା ନେଇ ମିଳିତ କମିଟି ପଦକ୍ଷେପ ଗ୍ରହଣ କରିଛି। ଉପକମିଟିଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି, ଚଳିତ ତ୍ରୟୋଦଶ ମିଳିତ କମିଟି ବୈଠକ ଅବସରରେ ଆଠଟି ଉପକମିଟି ମଧ୍ୟରୁ ତିନିଟିର ବୈଠକ ଅନୁଷ୍ଠିତ ହେଉଛି। ମିଳିତ କମିଟି ବୈଠକ ଗତକାଲି ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ନୀତିନ କୁମାର ଯାଦବ ଏବଂ ମାଲେସିଆର ନିବେଶ ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟର ଉପସଚିବ ମାସ୍ତୁର ଅହମ୍ମଦ ମୁସ୍ତାଫାଙ୍କ ସହ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଆସିଆନ୍ ସଦସ୍ୟ ରାଷ୍ଟ୍ର ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓପିଡିଆର, ମାଲେସିଆ, ମ୍ୟାମାର, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ଭିଏତନାମର ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଏବଂ ତଜ୍ଜନିତ ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଲୋଚନା କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ଶାହା ପ୍ରତିଶ୍ରତି ଦେଇଛନ୍ତି। ଗତ କିଛିଦିନ ଧରି ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ଦୈନନ୍ଦିନ ଜୀବନଯାତ୍ରା ବ୍ୟାହତ ହୋଇଛି। ବର୍ଷା ଏବଂ ଜଳବନ୍ଦୀ ଜନିତ ପରିସ୍ଥିତି ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ମଧ୍ୟ ଶ୍ରୀ ଶାହା ଆଲୋଚନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। କେରଳମ୍ର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବୀ ଏବଂ ସଚିବ ଅନିଲ ମଲ୍ଲିକ ବୈଠକର ମୁଖ୍ୟ ଅଧିବେଶନରେ ଯୋଗ ଦେଇଥିଲେ। ପୂର୍ବାହ୍ନରେ ଅନୁଷ୍ଠିତ ଅନ୍ୟ ଏକ ପୂର୍ଣ୍ଣାଙ୍ଗ ବୈଠକରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ ସଚିବ ଅନିଲ ମଲ୍ଲିକ ଯୋଗ ଦେଇଥିଲେ। ଗ୍ରାମୀଣ ବିକାଶ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ବୈଷୟିକ ଏବଂ ଗଣିତ, ପୁଷ୍ଟିସାର ଶିକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆଧାରିତ ଦେଶର ସଫଳତାକୁ ପ୍ରତିପାଦନ କରୁଥିବା ଏକ ପ୍ରଦର୍ଶନୀ ମଧ୍ୟ ସେଠାରେ ଆୟୋଜନ କରାଯାଇଛି। କେରଳମ୍ର ମୁଖ୍ୟମନ୍ତ୍ରୀ ଭିଡି ସତୀଶନ୍ ଏହି ସମ୍ମିଳନୀରେ ଆଜି ସନ୍ଧ୍ୟାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଏହି ଦୁଇଦିନିଆ ସମ୍ମିଳନୀ ଉଦ୍ଯାପିତ ହେବ। ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସେବାତୀର୍ଥଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 15ରୁ ଅଧିକ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ଏଲ୍ ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ବୈଠକରେ ଭାରତୀୟ ପାଣିପାଗ ବିଭାଗର

0: ଅଧିକାରୀ ଜୁନ୍ ଏବଂ ଜୁଲାଇ ମାସର ବର୍ଷା ସ୍ଥିତି ନେଇ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଏଲ୍ ନିନୋର ପ୍ରଭାବର ମୁକାବିଲା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ବୈଠକରେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଚଳିତ ଶ୍ରୀ ଅମରନାଥ ଜୀ ଯାତ୍ରା ପାଇଁ ଜାମ୍ମୁ କାଶ୍ମୀର ପ୍ରଶାସନ ଏକ ନୂତନ ପରାମର୍ଶବଳୀ ଜାରି କରିଛି। ପଞ୍ଜିକରଣ ପ୍ରକ୍ରିୟା ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ତୀର୍ଥଯାତ୍ରୀଙ୍କୁ ଅନୁରୋଧ କରାଯାଇଛି। ଆମ ଜାମ୍ମୁ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଦୈନିକ ତୀର୍ଥଯାତ୍ରୀଙ୍କ ଯାତ୍ରା ସୀମା ବଳବତ୍ତର ରଖାଯାଇଛି। ଅନୁମତି ପତ୍ରରେ ଉଲ୍ଲେଖ କରାଯାଇଥିବା ତାରିଖରେ ଯାତ୍ରା କରିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି। ତତ୍କାଳ ପଞ୍ଜିକରଣ ବ୍ୟବସ୍ଥା ସୀମିତ ସଂଖ୍ୟାରେ ଉପଲବ୍ଧ ରହିଛି ବୋଲି ପ୍ରଶାସନ ସ୍ୱଷ୍ଟ କରିଛି। ପଞ୍ଜିକୃତ ନ ହୋଇଥିବା ତୀର୍ଥଯାତ୍ରୀଙ୍କୁ ଯାତ୍ରା ମାର୍ଗରେ ଆଗକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଧାରିତ ଦିବସ ପୂର୍ବରୁ ପଞ୍ଜିକୃତ ଯାତ୍ରୀଙ୍କୁ ଶ୍ରୀ ଅମରନାଥଜୀ ଯାତ୍ରାରେ ଯିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି। କେତେକ ଆମେରିକୀୟ ସାମରିକ ପ୍ରତିଷ୍ଠାନ ଉପରେ ଇରାନ୍ ପ୍ରତିଶୋଧମୂଳକ ଆକ୍ରମଣ କରିଛି। ହର୍ମୁଜଗାନ୍ ପ୍ରଦେଶ ଏବଂ ବନ୍ଦର ସହର ମସାହାର ଉପରେ ଆମେରିକାର ଆକ୍ରମଣ ଜବାବରେ ଇରାନ୍ ଏହି ପଦକ୍ଷେପ ଗ୍ରହଣ କରିଛି। ଇରାନ୍ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ 85 ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମିଳିତ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। ସେଗୁଡ଼ିକ ମଧ୍ୟରେ ସଲମାନ ପୋର୍ଟ, ବାହାରିନ୍ରେ ଥିବା ଆମେରିକୀୟ ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଏବଂ କୁଏତ୍ସ୍ଥିତ ଅଲ୍ସାଲେମ୍ ବାୟୁସେନା ଘାଟି ଅନ୍ତର୍ଭୁକ୍ତ। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଥିବା ବୁସେହର ପ୍ରଦେଶ ଉପରେ ଏକ ଆମେରିକୀୟ MQ-9 ଡ୍ରୋନ୍କୁ ଆକ୍ରମଣ କରି ଖସେଇ ଦିଆଯାଇଛି ବୋଲି ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ର ମୁଖପାତ୍ର ସୂଚନା ଦେଇଛନ୍ତି। ଚୀନ୍ର ଉତ୍ତର ପଶ୍ଚିମ ପର୍ବତମାଳା ଅଞ୍ଚଳରେ ଭୂସ୍କଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 21 ହୋଇଛି। ଉଦ୍ଧାର ପାଇଥିବା 12 ମଧ୍ୟରୁ 7 ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଭୂସ୍କଳନ ସମୟରେ ଜଙ୍ଗଲ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଶ୍ରମିକମାନେ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଦେଶର କେନ୍ଦ୍ରାଞ୍ଚଳ ଏବଂ ପୂର୍ବାଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଡ଼ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଜାମ୍ମୁ କାଶ୍ମୀର, ଲଦାଖ, ହରିୟାଣା, ହିମାଚଳ ପ୍ରଦେଶର ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକ୍କିମ, ବିହାର, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ଘଡ଼ଘଡ଼ି, ବିଜୁଳି ଏବଂ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ 3 ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି 3rd ଆସିଆନ୍ ଭାରତ ମିଳିତ କମିଟି ବୈଠକ। କେରଳମର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ। ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନ୍ର ଆକ୍ରମଣ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: This is Akashwani. I am Anuja Kumar with the Midday News. The headlines. Prime Minister Narendra Modi visits UNESCO World Heritage Site of Prambanan Temple in Yogyakarta. Says India's participation in temple's conservation reflects shared cultural legacy of the two countries. Prime Minister Modi concludes his Indonesia visit, leaves for Australia to participate in 3rd India-Australia Annual Summit. 2-day BRICS Women Ministerial Meeting begins in Kochi to strengthen cooperation on women's empowerment and sustainable development. Union Home Minister Amit Shah speaks to chief ministers of flood-affected states and assures all possible assistance from the centre. IMD forecasts heavy rainfall and thunderstorms over central and eastern parts of the country. Iran targets American military sites in Bahrain and Kuwait after a wave of US strikes. Global oil prices jump over 2%. And Switzerland beat Colombia 4-3 in penalty shootout to set up quarterfinals against Argentina in FIFA World Cup. And now the news in detail. Prime Minister Narendra Modi today visited the UNESCO World Heritage Site of Prambanan Temple in Yogyakarta along with Indonesian President Prabowo Subianto. The Prime Minister was accorded a traditional welcome with the resonant notes of a gamelan ensemble and a classical Yogyakarta dance performance

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ ପକ୍ଷରୁ ଇ0 ଏଫ୍ଆଇଆର୍ର ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ଏବଂ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ 8 ଦିନ ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ନୂଆଦିଲ୍ଲୀର ସେବାତୀର୍ଥଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଲ୍ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା କରାଯାଇଛି। ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ଏଥିରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ମାମଲାର ତ୍ୱରିତ ସମାଧାନ ଦିଗରେ ଓଡ଼ିଶା ପୁଲିସ ପକ୍ଷରୁ ଆଜି ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉଦ୍ଘାଟନ କରି କହିଛନ୍ତି, ସାଇବର ଅପରାଧର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରାଯିବ। ଏଥିସହ ନାଗରିକଙ୍କୁ ତ୍ୱରିତ, ସ୍ୱଚ୍ଛ ଓ ଜନକଲ୍ୟାଣମୂଳକ ପୁଲିସ୍ ସେବା ପ୍ରଦାନ କରିବାକୁ ରାଜ୍ୟ ପୁଲିସ୍ ପ୍ରତିଶ୍ରତିବଦ୍ଧ। ସାଇବର ଆର୍ଥିକ ଠକେଇର ଶିକାର ହୋଇଥିବା ବ୍ୟକ୍ତିବିଶେଷ ବିଳମ୍ବ ନ କରି ତୁରନ୍ତ 1930ରେ ଅଭିଯୋଗ କରିବାକୁ ଶ୍ରୀ ଖୁରାନିଆ ଅନୁରୋଧ କରିଛନ୍ତି। ଶୀଘ୍ର ଅଭିଯୋଗ କଲେ ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ ଏବଂ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ 10 ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ 1930ରେ ପଞ୍ଜିକୃତ ହେଲେ ସ୍ୱୟଂଚାଳିତ ଭାବେ ଇ0 ଏଫ୍ଆଇଆର୍ କରାଯାଇପାରିବ। ପରବର୍ତ୍ତୀ ସମୟରେ ଅପରାଧ ଶାଖାର ସାଇବର ପୁଲିସ୍ ଷ୍ଟେସନକୁ ଏହା ପଠାଯିବ। ପ୍ରାଥମିକ ଯାଞ୍ଚ ପରେ ସାଇବର ପୁଲିସ୍ ଷ୍ଟେସନ ନିୟମିତ ଏଫ୍ଆଇଆର୍ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିବ। ଏହି ବ୍ୟବସ୍ଥା ମାଧ୍ୟମରେ ମାମଲା ପଞ୍ଜିକରଣ ଓ ସୂଚନା ଆଦାନ ପ୍ରଦାନ ଅଧିକ ଦ୍ରୁତ ଓ ସୁବ୍ୟବସ୍ଥିତ ହେବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଅଶୋକ ନିବାସଠାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା ହୋଇଛି। କଲମା ବ୍ୟାରେଜ୍ରେ 61ଟି ଗେଟ୍ ଖୋଲାଯାଇଥିବା ବେଳେ 5ଟି ଗେଟ୍ ବନ୍ଦ କରାଯାଇଛି। ବୈଠକ ସମ୍ପର୍କରେ ପ୍ରଣୟ ପାଲ, छत्तीसगढ़ जल संपद विभाग प्रतिनिधि प्रतिक्रिया रे
1: दूसरे स्टेट एक दूसरे को कैसे कोऑर्डिनेट करेंगे उसके लिए बैठक था कि अचानक बारिश होने से किस तरह से एक दूसरे को सहयोग करना है ताकि लोगों को उसमें प्रॉब्लम ना हो, लोगों के जनधन के हानि ना हो, उससे बचने के उपाय हो। ये एक रूटीन बैठक रहता है, हर मानसून में होता है, दो बार होता है। वहां से जो रिलीज होता है वाटर का, उसका जो जानकारी समय पे मिले, उसमें ये देखा गया कि ऑनलाइन में सिस्टम में भी है जो कि वेबसाइट में अपडेटेड रहता है।
0: ରାଜ୍ୟ ପୁଲିସ୍ ବିଭାଗରେ ପ୍ରାୟ 33,000 ପଦବୀ ଖାଲି ପଡ଼ିଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଜନସଂଖ୍ୟା ତୁଳନାରେ ଓଡ଼ିଶା ପୁଲିସ୍ ବିଭାଗରେ ମାନବ ସମ୍ବଳ କମ୍ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗତ 2 ବର୍ଷ ମଧ୍ୟରେ 17,000 ନୂଆ ପଦବୀ ସୃଷ୍ଟି କରାଯାଇଛି। ସମସ୍ତ ଖାଲିଥିବା ପଦବୀଗୁଡ଼ିକୁ ଖୁବ୍ ଶୀଘ୍ର ପୂରଣ କରାଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ର ଓ ରାଜ୍ୟ ଶ୍ରମିକ ବୋର୍ଡ ତତ୍ତ୍ୱାବଧାନରେ ଆସନ୍ତା ଶୁକ୍ରବାର ଦିନ ଏକ ରକ୍ଷା ପେନ୍ସନ୍ ସମାଧାନ ଶିବିର ଅନୁଷ୍ଠିତ ହେବ। ରାଜ୍ୟରେ ରହୁଥିବା ପ୍ରତିରକ୍ଷା ପେନ୍ସନ୍ଭୋଗୀମାନଙ୍କର ପେନ୍ସନ୍ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଏହି ଶିବିର ଆୟୋଜନ କରାଯାଉଛି। ପ୍ରତିରକ୍ଷା ପେନ୍ସନ୍ଭୋଗୀମାନେ ଉପଯୁକ୍ତ ଦସ୍ତାବିଜ୍ ସହ ରେଳ ମୁଖ୍ୟାଳୟରେ ଉପସ୍ଥିତ ରହିବେ।

ପାଇଁ ଅନୁରୋଧ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପାଠ୍ୟକ୍ରମର ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲିଠାରୁ 15 ତାରିଖ ପର୍ଯ୍ୟନ୍ତ ନାମଲେଖା ଜାରି ରହିବ। ଏହି ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ପାଇଁ 93.4%, ବାଣିଜ୍ୟ ବିଭାଗ ପାଇଁ 82.4%, କଳା ବିଭାଗ ପାଇଁ 81% କଟ୍ଅଫ୍ ସ୍ଥିର କରାଯାଇଛି। ଆବେଦନ କରିଥିବା 4,61,000 ଶିକ୍ଷାର୍ଥୀଙ୍କ ମଧ୍ୟରୁ 4,29,000 ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଗାଡ଼ି ଫିଟ୍ନେସ୍ ଯାଞ୍ଚ କାର୍ଯ୍ୟ ଆଜି ଦ୍ୱିତୀୟ ଦିନରେ ଜାରି ରହିଛି।

0: ଫିଟ୍ନେସ୍ ଯାଞ୍ଚ କାର୍ଯ୍ୟ ଆଜି ଦ୍ୱିତୀୟ ଦିନରେ ଜାରି ରହିଛି। ପରିବହନ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ 3057 ଗାଡ଼ିର ଯାଞ୍ଚ କରାଯାଇଛି। ଫିଟ୍ନେସ୍ ଓ ପଞ୍ଜୀକରଣ ନଥିବା 478 ଗାଡ଼ିର, ଇ ଚାଲାଣ ସହିତ ପରମିଟ୍ ନଥିବା 172 ଗାଡ଼ିର ମଧ୍ୟ ଚାଲାଣ କଟାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପୁଲିସ୍ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ପରିବହନ ବିଭାଗ ପକ୍ଷରୁ ବାହନ ଏବଂ ଇ ଚାଲାଣ ଡ୍ୟାସ୍ବୋର୍ଡରେ ଆଲର୍ଟ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 780,599 ଜରିମାନା ଆଦାୟ କରାଯାଇଛି। ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ଟ୍ରାଫିକ୍ ନିୟମ ପାଳନ ଓ ଗାଡ଼ି ଯାଞ୍ଚକୁ ଅଧିକ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପରିବହନ, ପୁଲିସ୍, ଅବକାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ପରସ୍କର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହାକୁ ପାଳନ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର କିଛି ଦିନର ଅପେକ୍ଷା। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ବଡ଼ଦାଣ୍ଡକୁ ସୁସଜ୍ଜିତ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।
1: ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଦାଣ୍ଡକୁ ବିଜେ କରିବେ। ଶ୍ରୀବିଗ୍ରହଙ୍କର ତିନିରଥର ପ୍ରଭାଗୁଡ଼ିକର ରଙ୍ଗଚିତ୍ର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପକ୍ଷରେ ଦରଜି ସେବକଙ୍କ ଦ୍ୱାରା ରଥକନା କଟା ସିଲେଇ କାର୍ଯ୍ୟ ଏବଂ ହଂସପଟା ବାଡ଼ିଆ କାର୍ଯ୍ୟ ଆଜି ଜାରି ରହିଛି। ପରେ କଳସ ଉଠାଯିବା ସହ ଠେକେରାବାଡ଼ ଓ କନକମୁଣ୍ଡିରେ ପିତ୍ତଳ ଛାଉଣି କରାଯିବ। ଏହା ମଧ୍ୟରେ ତିନିରଥର ମହାରଣା ସେବକମାନେ 10 ଲେଖାଏଁ ରଥମୋଡ଼ ଚକଫାଳି ନିର୍ମାଣ ଶେଷ କରିଛନ୍ତି। ଶ୍ରୀମନ୍ଦିରର ଅଣସର ଗୃହରେ ଶ୍ରୀଜୀଉମାନଙ୍କର ଗୁପ୍ତ ସେବା ଜାରି ରହିଛି। ଷଷ୍ଠୀ ତିଥିରୁ ଆରମ୍ଭ ହୋଇଥିବା ଓସଲାଗି ନୀତି ଆସନ୍ତା ନବମୀ ତିଥି ପର୍ଯ୍ୟନ୍ତ ଚାଲିବ। ମହାପ୍ରଭୁ ଜ୍ୱରରୁ ଉପଶମ ଲାଭ କରିବା ପରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ନବଦିନାତ୍ମକ ଯାତ୍ରାରେ ମାଉସୀମା ଘରକୁ ବାହାରିବେ। ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆଙ୍କ 12 ମାସରେ 13 ପର୍ବ ମଧ୍ୟରୁ ରଥଯାତ୍ରା ଅନ୍ୟତମ। ଏହା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ସଂସ୍କୃତି, ସେବା, ପରମ୍ପରା ଓ ସାମାଜିକ ସମନ୍ୱୟ ନିଚ୍ଛକ ଉଦାହରଣ। ରଥ ବି ପ୍ରସ୍ତୁତ, ପଥ ବି ପ୍ରସ୍ତୁତ, ଭକ୍ତମାନେ ଅପେକ୍ଷା କରି ରହିଛନ୍ତି ସେହି ମହାର୍ଘ୍ୟ ମୁହୂର୍ତ୍ତକୁ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀ।
0: ବୌଦ୍ଧ ଜିଲ୍ଲାର 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନ ବିଭାଗ ଅଧିକାରୀମାନେ ଯୋଗଦେଇ ପରିବେଶ ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ିର ସୁରକ୍ଷିତ ଜୀବନ ପାଇଁ ବ୍ୟାପକ ବନୀକରଣ ସମୟର ଆହ୍ୱାନ ବୋଲି ମତବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ 26ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନିକ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଦିଗରେ ସଂକଳ୍ପବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ। ଲଗାଣ ବର୍ଷା ପ୍ରଭାବରେ କନ୍ଧମାଳ ଜିଲ୍ଲାର 37 ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରର ପୂର୍ବାହ୍ନ 11 ସମୟରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ଦ୍ୱିତୀୟ ଦିନରେ ପୁରୀ ରେଳ ଷ୍ଟେସନଠାରେ ମକ୍ଡ୍ରିଲ୍ ଜାରି ରହିଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ଏଫ୍, ଆର୍ପିଏଫ୍, ଏସ୍ଟିୟୁ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ପୁରୀ ରେଳ ଷ୍ଟେସନରେ ମକ୍ଡ୍ରିଲ୍ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ଏବଂ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ 8 ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣିଲେ ପ୍ରାୟୋଜକ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଭକ୍ତିଗୀତର କାର୍ଯ୍ୟକ୍ରମ। ଭକ୍ତିଗୀତର ପ୍ରଥମ କଣ୍ଠଶିଳ୍ପୀ ସୁଭାଶିଷ ଦାସ, ଗୀତ ରଚନା ଭାରତୀ କୃଷ୍ଣ।

ପରବର୍ତ୍ତୀ ଗୀତର କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି, ଗୀତ ରଚନା ଅଲକ୍ଷ ଚନ୍ଦ୍ର ବିଶ୍ୱାଳ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସୁଭାଶିଷ ଦାସ, ଅରବିନ୍ଦ ମୁଦୁଲି ଏବଂ ଶାନ୍ତିଲତା ବାରିକ। ଆକାଶବାଣୀ ବାରିପଦା, ଏଥିରେ ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ଶକ୍ତି ମିଶ୍ର।

ହେଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ସଞ୍ଜୀବନୀ ସୁଧା ପଟ୍ଟନାୟକ।
1: ସ୍ୱଚ୍ଛତା ମନୁଷ୍ୟ ଜୀବନର ଏକ ଭଲ ଅଭ୍ୟାସ। ସଫା ଘର ଓ ସ୍ୱଚ୍ଛ ପରିବେଶ ଆମକୁ ସୁସ୍ଥ ଓ ସୁରକ୍ଷିତ ରଖିଥାଏ। ଯେଉଁଠାରେ ସଫା ସୁତୁରା ଥାଏ ସେଠାରେ ରୋଗ ଜୀବାଣୁ ବଢ଼ିପାରନ୍ତି ନାହିଁ। ସେଥିପାଇଁ ପ୍ରତ୍ୟେକ ଲୋକଙ୍କୁ ନିଜ ଘର ଓ ପରିବେଶକୁ ସଫା ରଖିବା ଦାୟିତ୍ୱକୁ ନିଜ କର୍ତ୍ତବ୍ୟ ଭାବେ କରିବା ଦରକାର। ଆଜିର ସମାଜରେ ସ୍ୱଚ୍ଛତାର ଗୁରୁତ୍ୱ ଦିନକୁ ଦିନ ବଢ଼ି ଚାଲିଛି। ଘର ଓ ପରିବେଶ ସଫା ରହିଲେ ଆମ ଶରୀର ସୁସ୍ଥ ରହେ ଏବଂ ଚାରିପାଖ ସୁନ୍ଦର ଦେଖାଯାଏ। ଅସଫା ସ୍ଥାନରୁ ବିଭିନ୍ନ ରୋଗ ସୃଷ୍ଟି ହୁଏ ଯାହା ମନୁଷ୍ୟ ଜୀବନକୁ ଅସ୍ତବ୍ୟସ୍ତ କରିପକାଏ। ସେଥିପାଇଁ ପ୍ରତ୍ୟେକ ଲୋକ ସ୍ୱଚ୍ଛତା ପ୍ରତି ସଚେତନ ହେବା ଆବଶ୍ୟକ। ତେବେ ଘର ଓ ପରିବେଶ ସଫା ରଖିବାର ଉପାୟ ସମ୍ପର୍କରେ ଆଜି ଆସନ୍ତୁ ଜାଣିବା ଏବଂ କଥା ହେବା ଅନୁପମା ବେହେରାଙ୍କ ସହିତ। ମ୍ୟାଡମ ନମସ୍କାର।
2: ନମସ୍କାର।
1: ତ ମ୍ୟାଡମ ଆମେ ପ୍ରଥମେ ଜାଣିବା ପାଇଁ ଚାହିଁବୁ ଯେ ସ୍ୱଚ୍ଛତା କହିଲେ ଆମେ ଆମ ନିଜ ଭାଷାରେ କଣ ବୋଲି ବୁଝିବା?
2: ସ୍ୱଚ୍ଛତା କହିଲେ ଆମେ ସବୁ ପ୍ରକାର ମାନେ ସଫା ସୁତର ପରିଷ୍କାର ପରିଚ୍ଛନ୍ନତା ଅପରିଷ୍କାର ହବା ନାହିଁ ସେଇଭଳି ବୁଝୁ। ଯେମିତିକି ଆମେ ବ୍ୟକ୍ତିଗତ ଭାବରେ ଆମ ଘରଟାକୁ ଆମେ ସକାଳୁ ସଫା କରୁଛୁ, ଝାଡୁ ମାରୁଛୁ କି ପୋଛା ଲଗାଉଛୁ, ସେମିତି ଭାବରେ ଆମର ପରିବେଶ ମଧ୍ୟ ଆମର ପାଖାପାଖି ଚାରିପାର୍ଶ୍ଵ ତାକୁ ମଧ୍ୟ ଆମେ ସଫା ସୁତରା ରଖିବା।
1: ଘର ଓ ପରିବେଶ କିପରି ଆମେ ସଫା ରଖିବା? ଆପଣ ନିଜେ ନିଜ ଘର କେମିତି ସଫା ରଖନ୍ତି, କଣ କଣ କରନ୍ତି?
2: ଘରକୁ ସଫା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସଫା ଘରରେ ରହିଲେ ଶରୀର ସୁସ୍ଥ ରହେ, ମନ ମଧ୍ୟ ଖୁସି ରହେ। ପ୍ରତିଦିନ ଘର ଝାଡୁ ଆଉ ପୋଛା କଲେ ଧୂଳି ମାଟି ଦୂର ହୁଏ ଏବଂ ଘର ମଧ୍ୟ ପରିଷ୍କାର ଦେଖାଯାଏ। ଘରର କଚରା ସବୁବେଳେ ଡଷ୍ଟବିନ୍ରେ ପକାଇବା ଉଚିତ ଏବଂ ସମୟରେ ତାହାକୁ ବାହାରକୁ ଫିଙ୍ଗିବା ଦରକାର। ଯେମିତିକି ରନ୍ଧନଶାଳା ଓ ବାଥରୁମ୍ ଘରର ସବୁଠାରୁ ଅଧିକ ସଫା ରଖିବା ଆବଶ୍ୟକ। ଖାଦ୍ୟ ଢାଙ୍କି ରଖିବା, ପାତ୍ର ସବୁ ସଫା କରିବା ଦ୍ୱାରା ରୋଗ ହେବାର ଭୟ ମଧ୍ୟ କମିଯାଏ। ଦରଜା ଖୋଲିବା, ଶୁଦ୍ଧ ବାତାବରଣରୁ ଯେମିତି ଘରକୁ ଆମର ଶୁଦ୍ଧ ବାୟୁ ପ୍ରବେଶ କରିବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା। ବିଛଣା ପର୍ଦ୍ଦା ପୋଷାକ ମଧ୍ୟ ସବୁବେଳେ ଧୋଇବା, ତାକୁ ସଫା ସୁତରା ରଖିବା। ଏପରି ସଫା ସୁତରା ଅଭ୍ୟାସ ଆମକୁ ଆମ ଜୀବନରେ ଗୋଟେ ଭଲ ସୁସ୍ଥ ଆଉ ନିରୋଗୀ ଜୀବନ ମଧ୍ୟ ଦେଇଥାଏ। ଏମିତିକି ଘରକୁ ସଫା ରଖିବା ଆମ ସମସ୍ତଙ୍କର ଏକ ଭଲ ଅଭ୍ୟାସ ଓ ଦାୟିତ୍ୱ ମଧ୍ୟ ଅଟେ। ସଫା ଘରରେ ରହିଲେ ଶରୀର ସୁସ୍ଥ ରହେ, ମନ ମଧ୍ୟ ଖୁସି ରହିଥାଏ, ପରିବେଶ ମଧ୍ୟ ସୁନ୍ଦର ଦେଖାଯାଏ। ଯଦି ଘର ସଫା ନ ରହେ ତେବେ ଧୂଳି ମାଟି ମାଛି ମଶା ବଢି ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି କରିଥାନ୍ତି। ଯେମିତିକି ଘରର ଚତୁଃପାର୍ଶ୍ୱରେ ପାଣି ଜମି ସବୁ କଣ ମଶା ମାଛି ସବୁ ହେଇ ଯେମିତି ରୋଗ ନ କରିପାରିବ ସେଥିପ୍ରତି ମଧ୍ୟ ଆମ ଧ୍ୟାନ ଦେବା ଦରକାର। ସେଥିପାଇଁ ପ୍ରତିଦିନ ଘର ଝାଡୁ ପୋଛା କରିବା ଦରକାର। ଘରର ସମସ୍ତ ଜିନିଷ ଠିକ ଜାଗାରେ ରଖିଲେ ଘର ସୁନ୍ଦର ସଜସଜା ମଧ୍ୟ ଦେଖାଯାଏ। ଏମିତି ଆମେ ସବୁ ପ୍ରତି ଧ୍ୟାନ ଦେବା। ତା ସଙ୍ଗେ ସଙ୍ଗେ ମଧ୍ୟ ଘରର କଚରା କେବେ ବି ଏଠି ସେଠି ଫିଙ୍ଗିବା ନାହିଁ, ସବୁ କଚରା ଡଷ୍ଟବିନ୍ରେ ପକାଇ ସମୟରେ ବାହାରକୁ ଫିଙ୍ଗିବା ଉଚିତ। ବିଶେଷ କରି ରନ୍ଧନଶାଳା ବାଥରୁମ୍ ସବୁବେଳେ ସଫା ରଖିବା ଦରକାର, କାରଣ ଏହି ସ୍ଥାନ ଗୁଡିକ ଅସଫା ରହିଲେ ରୋଗ ଜୀବାଣୁ ବଢିଥାଏ, ଆମକୁ ମଧ୍ୟ ତାର ପ୍ରଭାବ ଆମ ଉପରେ ପଡିଥାଏ। ଖାଦ୍ୟ ସବୁବେଳେ ଢାଙ୍କି ରଖିବା ଓ ବାସନ ପାତ୍ର ଭଲ ଭାବେ ଧୋଇବା ଦରକାର। ଦରଜା ଖୋଲି ରଖିଲେ ଆମକୁ ଶୁଦ୍ଧ ବାୟୁ ସୂର୍ଯ୍ୟଙ୍କର ଆଲୋକ ଆମ ଦେହକୁ ପ୍ରବେଶ କରିଥାଏ, ଯାହାଫଳରେ କି ପରିବେଶ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଆମର ମଧ୍ୟ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଘରର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ମ୍ୟାଲେରିଆ ପରି ରୋଗ ମଧ୍ୟ ହୋଇପାରେ। ପିଲାମାନଙ୍କୁ ମଧ୍ୟ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେବା ଉଚିତ। ସମସ୍ତେ ମିଶି ଘରକୁ ସଫା ରଖିଲେ ପରିବାର ସୁସ୍ଥ ଆଉ ଗୋଟେ ସୁନ୍ଦର ବା ସୁଖୀ ପରିବାର ହୋଇ

0: ଗଢି ତୋଳିପାରିବ। ରନ୍ଧନଶାଳା ଘରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ। ଏଠାରେ ସବୁବେଳେ ସଫା ସୁତରା ରଖିବା ଦରକାର। ଖାଦ୍ୟକୁ ଢାଙ୍କି ରଖିବା ଓ ବାସନ ପାତ୍ର ସଫା କରିବା ଦ୍ୱାରା ଜୀବାଣୁ ଦୂର ରହେ। ବାଥରୁମ୍ ଓ ଶୌଚାଳୟ ଆମର ପ୍ରତିଦିନ ସଫା କରିବା ଉଚିତ, କାହିଁକି ନା ଆମେ ସେ ସବୁବେଳେ ବ୍ୟବହାର କରିଥାଉ, କାରଣ ଏହା ଅସଫା ରହିଲେ ବହୁତ ରୋଗ ହୋଇପାରେ। ଘର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଧ୍ୟ ଡେଙ୍ଗୁ ମଶା ମ୍ୟାଲେରିଆ ପରି ରୋଗ ହୋଇପାରେ। ପିଲାମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେଲେ ସେମାନେ ଭବିଷ୍ୟତରେ ଭଲ ଅଭ୍ୟାସ ଗଢି ଉଠନ୍ତି। ତେଣୁ ସମସ୍ତେ ମିଶି ଘର ଓ ପରିବେଶକୁ ସଫା ରଖିଲେ ସୁସ୍ଥ ସୁନ୍ଦର ଓ ନିରୋଗମୟ ବା ସୁଖମୟ ଜୀବନ ବିତାଇ ପାରିବା। ଘରକୁ ସଫା ରଖିବା ଆମ ଦୈନନ୍ଦିନ ଜୀବନରେ ଏକ ଅତ୍ୟନ୍ତ ଭଲ ଆବଶ୍ୟକ ଅଭ୍ୟାସ। ଘର କେବଳ ଦେଖିବାକୁ ସୁନ୍ଦର ଲାଗେ ନାହିଁ, ଏହା ଆମ ସ୍ୱାସ୍ଥ୍ୟକୁ ମଧ୍ୟ ସୁରକ୍ଷିତ ରଖେ। ଯେଉଁଠାରେ ସଫା ସୁତୁରା ରହେ ସେଠାରେ ରୋଗ ଜୀବାଣୁ ବଢିପାରେ ନାହିଁ। ତେଣୁ ପ୍ରତ୍ୟେକ ଲୋକଙ୍କର କର୍ତ୍ତବ୍ୟ ହେଉଛି ନିଜ ଘରକୁ ସଦା ସଫା ସୁଚିତ୍ରା ରଖିବା। ସଫା ଘରରେ ରହିଲେ ମନରେ ଶାନ୍ତି ଆସେ ଓ କାମ କରିବାର ଉତ୍ସାହ ମଧ୍ୟ ବଢେ। ଏହାପରେ ଘରକୁ ସଫା ରଖିବା ପାଇଁ ପ୍ରତିଦିନ ଝାଡୁ ପୋଛା କରିବା ଆବଶ୍ୟକ। ଧୂଳି ମାଟି ଜମି ରହିଲେ ଆଲର୍ଜି ସର୍ଦି ଶ୍ୱାସକଷ୍ଟ ପରି ସମସ୍ୟା ହୋଇପାରେ। ଅବ୍ୟବହୃତ ଜିନିଷ ବହୁ ଦିନ ଧରି ରଖିବା ଉଚିତ ନୁହେଁ, କାରଣ ଏଥିରେ ଧୂଳି ଓ ପୋକ ବଢିଥାଏ। ରନ୍ଧନଶାଳା ଘରର ହୃଦୟ ସହିତ ସମାନ। ଏଠାରେ ଖାଦ୍ୟ ପ୍ରସ୍ତୁତ ହୋଇଥିବାରୁ ଏହାକୁ ବିଶେଷ ଭାବେ ସଫା ରଖିବା ଆବଶ୍ୟକ। ରନ୍ଧା ଖାଦ୍ୟ ଢାଙ୍କି ରଖିବା ଉଚିତ। ଶୌଚାଳୟ ମଧ୍ୟ ପ୍ରତିଦିନ ସଫା କରିବା ଦରକାର। ଫିନାଇଲ କିମ୍ବା ଜୀବାଣୁନାଶକ ଦ୍ୱାରା ସଫା କଲେ ରୋଗ ଜୀବାଣୁ ନଷ୍ଟ ହୁଏ, ଏଥିପ୍ରତି ଧ୍ୟାନ ଦେବା ଉଚିତ। ଏହିପରି ଘର ଆମ ଜୀବନର ସବୁଠାରୁ ପ୍ରିୟ ସ୍ଥାନ। ଆମେ ଦିନର ବହୁତ ସମୟ ଘରେ କାଟିଥାଉ, ସେଥିପାଇଁ ଘରକୁ ସଫା ସୁତୁରା ରଖିବା ଅତ୍ୟନ୍ତ ଆବଶ୍ୟକ। ସଫା ଘରରେ ରହିଲେ ଆମ ଶରୀର ସୁସ୍ଥ ରହେ, ମନ ପ୍ରସନ୍ନ ହୁଏ ଓ ପରିବେଶ ମଧ୍ୟ ଶାନ୍ତ ଲାଗେ। ତେଣୁ ପ୍ରତ୍ୟେକ ଲୋକଙ୍କୁ ନିଜ ଘର ସଫା ରଖିବାରେ ସଚେତନ ହେବା ଦରକାର। ତେଣୁ ଆମେ ସବୁବେଳେ ନିଜ ଘରକୁ ସଫା ଓ ସୁନ୍ଦର ରଖିବାକୁ ଚେଷ୍ଟା କରିବା ଉଚିତ।
1: ଜାଣିଲେ ଯେ ଗୃହ କେମିତି ସଫା ରଖିବା ବା ଘର କେମିତି ସଫା ରଖିବା, ବର୍ତ୍ତମାନ ଆମେ ଜାଣିବା ଯେ ପରିବେଶ ସଫା ରଖିବାର ଉପାୟ କଣ?
0: ପରିବେଶ ସଫା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସଫା ପରିବେଶରେ ରହିଲେ ଶରୀର ସୁସ୍ଥ ରହେ ଏବଂ ଚାରିପାଖ ସୁନ୍ଦର ଦେଖାଯାଏ। ଯଦି ପରିବେଶ ଅସଫା ରହେ ତେବେ ବିଭିନ୍ନ ରୋଗ ବ୍ୟାପିଥାଏ ଓ ଜୀବନ ଅସୁବିଧା ପୂର୍ଣ୍ଣ ହୁଏ। ସେଥିପାଇଁ ପରିବେଶ ସଫା ରଖିବା ପାଇଁ କିଛି ଭଲ ଅଭ୍ୟାସ ଅନୁସରଣ କରିବା ଦରକାର। ପ୍ରଥମେ କଚରା କେବେ ବି ରାସ୍ତା କିମ୍ବା ଖୋଲା ସ୍ଥାନରେ ଫିଙ୍ଗିବା ଉଚିତ ନୁହେଁ। ସବୁବେଳେ ଡଷ୍ଟବିନ୍ରେ କଚରା ପକାଇବା ଦରକାର। ପ୍ଲାଷ୍ଟିକ ବ୍ୟବହାର କମ୍ କରି କପଡା ବା କାଗଜର ବ୍ୟାଗ୍ ବ୍ୟବହାର କରିବା ଭଲ। ଘର ଓ ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ଓ ମ୍ୟାଲେରିଆ ପରି ରୋଗ ହୋଇପାରେ। ଗଛ ଲଗାଣ କରିବା ପରିବେଶ ସୁରକ୍ଷାର ଏକ ମହତ୍ତ୍ୱପୂର୍ଣ୍ଣ ଉପାୟ। ଗଛ ଆମକୁ ଶୁଦ୍ଧ ବାୟୁ ଓ ପରିବେଶକୁ ସବୁଜ ରଖେ। ନଦୀ ପୋଖରୀ କିମ୍ବା ରାସ୍ତାରେ ମଳମୂତ୍ର ବା କଚରା ଫିଙ୍ଗିବା ଉଚିତ ନୁହେଁ। ଯାନବାହନର ଧୂଆଁ କମ୍ କରିବା ପାଇଁ ଅଧିକ ସାଇକେଲ ବ୍ୟବହାର କରିବା ଭଲ, ଯେମିତି ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ସଚେତନତା ବଢାଇବା ମଧ୍ୟ ଆବଶ୍ୟକ। ପିଲାମାନଙ୍କୁ ଛୋଟବେଳୁ ସଫା ସୁତୁରା ଶିକ୍ଷା ଦେବା ଉଚିତ। ସମସ୍ତେ ମିଶି ଯଦି ପରିବେଶ ସଫା ରଖିବାର ଚେଷ୍ଟା କରିବା ତେବେ ଆମ ସମାଜ ସୁନ୍ଦର ଓ ସୁସ୍ଥ ହୋଇ ଉଠିବ। ଯାନବାହନର ଧୂଆଁ ମଧ୍ୟ ପରିବେଶ ପ୍ରଦୂଷଣର ଏକ ବଡ କାରଣ, ସେଥିପାଇଁ ଅପରିହାର୍ଯ୍ୟ ନହେଲେ ଗାଡି ବ୍ୟବହାର କମ୍ କରିବା ଉଚିତ। ସାଇକେଲ ଚଳାଇବା କିମ୍ବା ସାଧାରଣ ଯାତାୟାତ ବ୍ୟବହାର କଲେ ବାୟୁ ପ୍ରଦୂଷଣ କମିଥାଏ। ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଅଧିକ ହର୍ନ ବା ଲାଉଡ ସ୍ପିକର ବ୍ୟବହାର ମଧ୍ୟ କମ୍ କରିବା ଆବଶ୍ୟକ। ଯେପରିକି ପରିବେଶ ସଫା ରଖିବା ପାଇଁ ସମାଜରେ ସଚେତନତା ବଢାଇବା ଅତ୍ୟନ୍ତ ଦରକାର। ସ୍କୁଲ କଲେଜ ଓ ସମାଜରେ ସଫା ସୁତୁରା ଅଭିଯାନ କରାଗଲେ ଲୋକମାନେ ଅଧିକ ସଚେତନ ହେବେ। ସମସ୍ତେ ମିଶି ଯଦି ପରିବେଶ ସୁରକ୍ଷା ପାଇଁ କାମ କରିବା ତେବେ ଆମ ପୃଥିବୀ ସୁନ୍ଦର ସବୁଜ ଓ ସୁସ୍ଥ ହୋଇ ରହିବ। ସ୍ୱଚ୍ଛତା ଆମକୁ ଶୃଙ୍ଖଳାବଦ୍ଧ ଓ ସଚେତନ ଜୀବନ ଜୀବନ୍ତ କରିବାକୁ ଶିଖାଏ। ପିଲାମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେବା ଦରକାର। ମହାତ୍ମା ଗାନ୍ଧୀ ଆମ

0: ସ୍ୱଚ୍ଛତାକୁ ବହୁତ ଗୁରୁତ୍ୱ ଦେଇଥିଲେ। ତେଣୁ ଆମେ ସମସ୍ତେ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅଂଶ କରି ସୁସ୍ଥ ସୁନ୍ଦର ଓ ସୁଖମୟ ସମାଜ ଗଢିବା ଉଚିତ।
1: ଯା ହଉ ମ୍ୟାଡମ, ଆଜି ଆପଣ ଆମେ କେମିତି ଘରର ସ୍ୱଚ୍ଛତା ରଖିବା, ତା ସହିତ ପରିବେଶର ସ୍ୱଚ୍ଛତା କେମିତି ରଖିବା, ଏସବୁ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ। ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ।
2: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ।

ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି, କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ଏବଂ ରାଜ୍ୟରେ ଯୁକ୍ତ ତିନିରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ। ଏହାସହ ସମୁଦ୍ରରେ ଦୀର୍ଘସ୍ଥାୟୀ ମତ୍ସ୍ୟପାଳନ ପାଇଁ ଅନୁମୋଦନ ପତ୍ର ପ୍ରଦାନ କରିବେ। କେନ୍ଦ୍ର ଓ ରାଜ୍ୟ ସରକାର ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ମୂଲ୍ୟ ଶୃଙ୍ଖଳ, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ମତ୍ସ୍ୟ ପ୍ରାଣୀ ସମ୍ପଦ ଓ ଗୋପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି। ଭୁବନେଶ୍ୱରଠାରେ ଓଡ଼ିଶାରେ ମତ୍ସ୍ୟଚାଷ ଓ ଆକ୍ୱା କଲ୍ଚର ଯୋଜନାର ସମୀକ୍ଷା କରି ଶ୍ରୀ ସିଂହ କହିଛନ୍ତି, ଓଡ଼ିଶାରେ 2025-26 ଆର୍ଥିକ ବର୍ଷରେ 1,270,000 ମେଟ୍ରିକ୍ ଟନ୍ ମତ୍ସ୍ୟ ଉତ୍ପାଦନ ହୋଇଛି। ଏହାଦ୍ୱାରା 1,600,000 ଅଧିକ ମତ୍ସ୍ୟଜୀବୀଙ୍କୁ ସହାୟତା ମିଳିପାରିଛି। ଏହାସହ ରାଜ୍ୟରେ 5,428 କୋଟି ସାମୁଦ୍ରିକ ଉତ୍ପାଦ ରପ୍ତାନୀ ହୋଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ରାଜ୍ୟ ପାଇଁ 1,300 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପ ମଞ୍ଜୁର ହେବା ଦ୍ୱାରା ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଛି। ଏହାସହ ଭିତ୍ତିଭୂମିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଉତ୍ପାଦନ ପରବର୍ତ୍ତୀ ସୁବିଧା ମଧ୍ୟ ଉପଲବ୍ଧ ହୋଇଛି। ମତ୍ସ୍ୟ ଓ ମତ୍ସ୍ୟଜାତ ଉତ୍ପାଦର ରପ୍ତାନୀ ବୃଦ୍ଧି ପାଇଲେ ରାଜ୍ୟର ଅର୍ଥନୀତି ସୁଦୃଢ଼ ହେବ ବୋଲି ବୈଠକରେ ଶ୍ରୀ ସିଂ କହିଛନ୍ତି।
1: ଓଡ଼ିଶା ମେ ନିର୍ଯାତ ବଢ଼େଗା, ରୋଜଗାର କେ ଅବସର ପୈଦା ହୋଗେ, ଔର ଜୋ ହମାରେ ଫିଶରମ୍ୟାନ ହେ ମଛୁଆରେ ହେ ଉନକି ଆୟ ମେ ବୃଦ୍ଧି, ଅଗର ଏକ୍ସପୋର୍ଟ ବଢ଼େଗା उनकी आय में भी वृद्धि होगी, राज्य सरकार के अर्थव्यवस्था में बहुत बड़ा योगदान होगा। उन्हें उड़ीसा के निर्यात को कैसे बढ़ा सके, लेकिन जो अंतरदेशीय उत्पादन है उसको हम लोग कैसे उसकी प्रजाति में परिवर्तित करके और हम लोग इनलैंड फिशरी से कैसे एक्सपोर्ट को आगे बढ़ा सकते हैं, उस पर मुख्य तौर पर आज चर्चा हुई है।
0: ବୈଠକରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ନୀଳ ଅର୍ଥନୀତି ସଂକଳ୍ପକୁ ସାକାର କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଗ୍ରାମାଞ୍ଚଳରେ ଉତ୍ପାଦିତ ହେଉଥିବା ମାଛକୁ ବିଦେଶକୁ ରପ୍ତାନୀ କରି ମତ୍ସ୍ୟଜୀବୀଙ୍କୁ ଆର୍ଥିକ ଭାବେ ସମୃଦ୍ଧ କରିବା ପାଇଁ ବୈଠକରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ଗଭୀର ସମୁଦ୍ରରେ ମାଛ ଉତ୍ପାଦନ ଯୋଜନାର ବିକାଶ ସହ ଯୁବବର୍ଗ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆର୍ଥିକ ଅନୁଦାନ ଓ ଋଣ ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆଗାମୀ ବର୍ଷଗୁଡ଼ିକରେ ସାମୁଦ୍ରିକ ରପ୍ତାନୀକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ସହିତ ଓଡ଼ିଶାର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2: ଓଡ଼ିଶାର ଗାଁ ଗଣ୍ଡାର ମାଛ ବିଦେଶକୁ ଏକ୍ସପୋର୍ଟ ହୋଇପାରିବ, ଏଠୁ କେବଳ ଖଣି ଖଦାନରୁ ଜିନିଷ ଯିବ ନାହିଁ, ଏଇଠୁ କୃଷି ଉତ୍ପାଦ ଜିନିଷ, ମତ୍ସ୍ୟ ଉତ୍ପାଦିତ ଜିନିଷ ବି ଭାଲ୍ୟୁ ଆଡେଡ୍ ହୋଇକି ବିଦେଶକୁ ଯିବ। ଓଡ଼ିଶାର ଯୁବକମାନଙ୍କୁ, ଷ୍ଟାର୍ଟଅପ୍ ମାନଙ୍କୁ, ଉଦ୍ୟମୀମାନଙ୍କୁ ଆପଣମାନେ ଆଗକୁ ଆସନ୍ତୁ, ପ୍ରଧାନମନ୍ତ୍ରୀଜୀଙ୍କର ଇଏ ସ୍ୱପ୍ନକୁ ଓଡ଼ିଶା କେମିତି ଏକ୍ସପୋର୍ଟରେ ବଡ଼ ଯୋଡ଼ି ହେବା।
0: ରାଜ୍ୟରେ ଖୁବ୍ ଶୀଘ୍ର ପେସା ଆଇନ କାର୍ଯ୍ୟକାରୀ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏ ସମ୍ପର୍କରେ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ଆଗତ କରାଯିବ। ପେସା ଆଇନ କାର୍ଯ୍ୟ କରିବା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଆଇନକୁ ଠିକ୍ ଭାବରେ ଲାଗୁ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ପେସା ଆଇନ ଲାଗୁ କରାଯିବା ପରେ ଏହାର ସଠିକ୍ କାର୍ଯ୍ୟକାରିତା ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରି ଶ୍ରମ ବିଭାଗକୁ ପ୍ରଦାନ କରିବାକୁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ

ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି, ବିନା ପଞ୍ଜୀକରଣରେ ବାହାର ରାଜ୍ୟକୁ ଶ୍ରମିକ ପଠାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପ୍ରତ୍ୟେକ ଘରକୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ନେଇ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ସଂଯୋଗ କରାଯିବ। ପିଏମ୍ ଆବାସ ଏବଂ ଅନ୍ୟାନ୍ୟ ଗୃହ ଯୋଜନାରେ ପ୍ରତ୍ୟେକ ହିତାଧିକାରୀ ସୌରଶକ୍ତିର ସୁବିଧା ପାଇବା ସରକାରଙ୍କ ଲକ୍ଷ୍ୟ। ଏହି ଯୋଜନା ଅଧୀନରେ ସହରାଞ୍ଚଳରେ 1 କିଲୋୱାଟ୍ ବିଶିଷ୍ଟ ଛାତ ଉପରେ ସୌରଶକ୍ତି ପ୍ୟାନେଲ୍ ସ୍ଥାପନ ପାଇଁ କେନ୍ଦ୍ର ପକ୍ଷରୁ 30,000 ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ 25,000 ଟଙ୍କା ରିହାତି ପ୍ରଦାନ କରାଯାଉଛି। ହିତାଧିକାରୀଙ୍କୁ ମାତ୍ର 1,875 ଟଙ୍କା ବ୍ୟୟରେ ଏହି ସୁବିଧା ମିଳିବ। ଏହାଦ୍ୱାରା 24 ଘଣ୍ଟିଆ ବିଦ୍ୟୁତ୍ ସେବା ଉପଲବ୍ଧ ହେବା ସହ ବିଦ୍ୟୁତ୍ ବିଲ୍ ମଧ୍ୟ ହ୍ରାସ ପାଇବ। ରାଜ୍ୟର ସମସ୍ତ 4 ବିଦ୍ୟୁତ୍ ବିତରଣ କମ୍ପାନୀ ମାଧ୍ୟମରେ 3,708 କୋଟି ଟଙ୍କା ବ୍ୟୟରେ ଭୂତଳ କେବୁଲ୍ ବିଛାଯିବ, ଫଳରେ କାଳବୈଶାଖୀ ଓ ବାତ୍ୟା ସମୟରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ସୁଭଦ୍ରା ଶକ୍ତି ଯୋଜନା ମାଧ୍ୟମରେ ରାଜ୍ୟର ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ସଶକ୍ତ ହୋଇପାରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସମ୍ଭଲପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ରାଜ୍ୟରେ ଥିବା 6,10,000 ସ୍ୱୟଂ ସହାୟକ ଗୋଷ୍ଠୀରୁ 24,40,000 ମହିଳାଙ୍କୁ ଲକ୍ଷ୍ୟପତି ଦିଦି କରାଯାଇଛି। ଦକ୍ଷତା ଓ ନେତୃତ୍ୱ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମର ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲିଠାରୁ 15 ପର୍ଯ୍ୟନ୍ତ ନାମଲେଖା ଜାରି ରହିବ। ସେହିଭଳି ରାଜ୍ୟରେ ଯୁକ୍ତ 3 ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ଆଜି ସଂଶୋଧିତ ସୂଚୀ ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ କରିପାରିବେ। କେଜିରୁ ପିଜି ମାଗଣା ନାମଲେଖା ଘୋଷଣା ପରେ ଏହି ସଂଶୋଧିତ ସୂଚୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ସାମିଲ ଥିବା ଛାତ୍ରଛାତ୍ରୀମାନେ ଏହି ପର୍ଯ୍ୟାୟରେ ମଧ୍ୟ ଚଏସ୍ ଫିଲିଂ କରିପାରିବେ। ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନେ samsodisha.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଆସନ୍ତା 20 ପ୍ରକାଶ ପାଇବ। ନବରଙ୍ଗପୁର ଜିଲ୍ଲାରେ ଅଗ୍ନି ନିରାପତ୍ତା ନିୟମର କଡ଼ାକଡ଼ି ପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ ତଦାରଖ ଦଳ ଗଠନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ଚନ୍ଦ୍ର ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଂ ସେଣ୍ଟର, ଛାତ୍ରାବାସ, ଦକ୍ଷତା ବିକାଶ କେନ୍ଦ୍ର ଆଦି ବିଭିନ୍ନ ସ୍ଥାନରେ ଏହି ତଦାରଖ ଦଳ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିବେ। 7 ମଧ୍ୟରେ ଯାଞ୍ଚ କାର୍ଯ୍ୟ ଶେଷ କରି ସଂଶୋଧନମୂଳକ ପଦକ୍ଷେପ ସମ୍ପର୍କିତ ଏକ ସମନ୍ୱିତ ରିପୋର୍ଟ ଦାଖଲ କରିବେ। ହୀରାକୁଦ ନଦୀବନ୍ଧ ଜଳ ପରିଚାଳନା ନେଇ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଅଶୋକ ନିବାସଠାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଛତିଶଗଡ଼ରେ ଥିବା ହୀରାକୁଦ ଜଳଭଣ୍ଡାରର ସରାଡି ଓ ସିଓରି ନାରାୟଣଠାରେ 2 ଗଜ୍ ଷ୍ଟେସନକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଛତିଶଗଡ଼ ସରକାରଙ୍କୁ ଆପତ୍ତିବିହୀନ ପ୍ରମାଣପତ୍ର ମଗାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ଗଜ୍ ଷ୍ଟେସନ ବ୍ୟାରେଜ୍ ବାହାରେ ରହୁଥିବାରୁ ହୀରାକୁଦ ଜଳଭଣ୍ଡାର ଜଳପ୍ରବାହର ସଠିକ୍ ତଥ୍ୟ ମିଳିପାରୁନାହିଁ। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା କରାଯାଇଥିଲା। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ପକ୍ଷରୁ ଆୟୋଜନ କରାଯିବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବିୟ ଆଜି ଏହି ବିଷୟରେ ଘୋଷଣା କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ଏବଂ ଯୁକ୍ତ 3 ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ।
ଆଞ୍ଚଳିକ ସମ୍ବାଦ ଆଜି ପାଇଁ।

0: Romantiki.
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ପ୍ରକୃତିର ଅମୂଲ୍ୟ ବରଦାନ ଔଷଧୀୟ ବୃକ୍ଷ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ପ୍ରାଚୀନ କାଳରୁ ମାନବ ସଭ୍ୟତା ସହିତ ଜଙ୍ଗଲ ଏବଂ ବୃକ୍ଷଲତାର ଅତି ନିବିଡ଼ ସମ୍ପର୍କ ରହିଆସିଛି। ପ୍ରକୃତି ଆମକୁ ଏଭଳି ଅନେକ ବୃକ୍ଷ ଉପହାର ଦେଇଛି ଯାହା କେବଳ ପରିବେଶକୁ ସନ୍ତୁଳିତ ରଖେ ନାହିଁ ବରଂ ମାରାତ୍ମକ ରୋଗରୁ ମଣିଷକୁ ରକ୍ଷା କରିବା ପାଇଁ ସଞ୍ଜୀବନୀ ସଦୃଶ କାମ କରେ। ଏହି ବୃକ୍ଷଗୁଡ଼ିକୁ ଆମେ ଔଷଧୀୟ ବୃକ୍ଷ ବୋଲି କହିଥାଉ। ଭାରତ ହେଉଛି ଆୟୁର୍ବେଦର ଜନ୍ମଭୂମି। ଆମର ବେଦ ପୁରାଣ ଆଦିରେ ବିଭିନ୍ନ ବୃକ୍ଷର ଔଷଧୀୟ ଗୁଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେଗୁଡ଼ିକ ମଧ୍ୟରେ କେତୋଟି ହେଉଛି ନିମ, ତୁଳସୀ, ଅଁଳା ଏବଂ ଅଶ୍ୱଗନ୍ଧା। ନିମକୁ ପ୍ରକୃତିର ଔଷଧ ଦୋକାନ ବୋଲି ଅଭିହିତ କରାଯାଇଥାଏ। ଏହାର ପତ୍ର, ଛାଲ ଏବଂ ମଞ୍ଜିରେ ଜୀବାଣୁନାଶକ ତଥା ଆଣ୍ଟିଫଙ୍ଗାଲ ଗୁଣ ରହିଛି ଯାହାକି ଚର୍ମ ରୋଗ ଏବଂ ରକ୍ତ ସଫା କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ସେହିଭଳି ପ୍ରତ୍ୟେକଟି ଭାରତୀୟଙ୍କ ଘରେ ପୂଜା ପାଉଥିବା ତୁଳସୀ ଗଛ କଫ, ଥଣ୍ଡା ଓ ଜ୍ୱର ଉପଶମ କରିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଭିଟାମିନ୍ ସିର ଏକ ବଡ଼ ଉତ୍ସ ହେଉଛି ଅଁଳା ଯାହା ହଜମ ପ୍ରକ୍ରିୟା, କେଶ ଏବଂ ଦୃଷ୍ଟିଶକ୍ତି ପାଇଁ ଅତ୍ୟନ୍ତ ଉପକାରୀ ସାବ୍ୟସ୍ତ ହୋଇଛି। ଶାରୀରିକ ଦୁର୍ବଳତାକୁ ଦୂର କରିବା ସହ ମାନସିକ ଚାପ ହ୍ରାସ ଏବଂ ଶରୀରରେ ସ୍ଫୁର୍ତ୍ତିକୁ ବଢ଼ାଇବାରେ ଅଶ୍ୱଗନ୍ଧା ଏକ ଉପଯୋଗୀ ଔଷଧ ଭାବେ ବ୍ୟବହାର କରାଯାଏ। ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼, ଶିମିଳିପାଳ ଜଙ୍ଗଲ ଆଦି ଅଞ୍ଚଳରେ ଏଭଳି ବହୁ ଦୁର୍ଲଭ ଜଡ଼ିବୁଟି ଏବଂ ଔଷଧୀୟ ବୃକ୍ଷ ରହିଛି। ନିକଟରେ ପ୍ରକାଶିତ ଏକ ସୂଚନା ଅନୁଯାୟୀ କର୍କଟ ରୋଗର ପ୍ରତିଷେଧକ ପ୍ରସ୍ତୁତ କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଏବଂ ଜୈବ ସୂଚନା ବିଜ୍ଞାନ ବିଭାଗ ଏ ସମ୍ପର୍କିତ ସୂଚନା ପ୍ରଦାନ କରିଛି। ଗନ୍ଧମାର୍ଦ୍ଦନରୁ ସଂଗୃହୀତ କେତୋଟି ଉଦ୍ଭିଦକୁ ମନୋନୀତ କରାଯିବା ସହ ଏହାର ଉପଯୋଗ ମାଧ୍ୟମରେ କ୍ୟାନ୍ସର ରୋଗକୁ ପ୍ରତିହତ କରିବା ପାଇଁ ଏକ ଫର୍ମୁଲାର ବିକାଶ କରାଯାଇଛି। ଏପରିକି ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାଗାରରେ କ୍ୟାନ୍ସର କୋଷଗୁଡ଼ିକ ଉପରେ ଏହାର ପ୍ରଭାବକୁ ଯାଞ୍ଚ କରାଯାଇଛି। ଏହାପରେ ମୂଷା ଉପରେ ମଧ୍ୟ ପ୍ରାଥମିକ କ୍ଲିନିକାଲ ଟେଷ୍ଟ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି। ଏହାର ଆଶାଜନକ ଫଳାଫଳ ମିଳୁଛି। ମାନବ ଶରୀରରେ ପ୍ରକୃତିରୁ ପ୍ରସ୍ତୁତ ଏହି ଔଷଧର ପରୀକ୍ଷାମୂଳକ ଉପଯୋଗ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଭାଗ କହିଛି। ଏପର୍ଯ୍ୟନ୍ତ ହୋଇଥିବା ପରୀକ୍ଷଣରୁ ଔଷଧ ପାର୍ଶ୍ୱ ପ୍ରତିକ୍ରିୟା ଶୂନ୍ୟ ଥିବା ଜଣାପଡ଼ିଛି। କ୍ୟାନ୍ସର ରୋଗରୁ ସୁସ୍ଥତା ପାଇଁ ପ୍ରଚଳିତ କେମୋଥେରାପି ଚିକିତ୍ସାରେ ସୁସ୍ଥ କୋଷ ପ୍ରଭାବିତ ହେଉଥିବା ବେଳେ ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ ଏହି ପ୍ରାକୃତିକ ଔଷଧ କେବଳ କ୍ୟାନ୍ସର କୋଷ ଉପରେ ପ୍ରଭାବ ବିସ୍ତାର କରିବା ରୋଗ ନିରାକରଣ ଦିଗରେ ସମ୍ଭାବନା ସୃଷ୍ଟି କରିଛି। ଏଥିରୁ ଏହା ପ୍ରତୀୟମାନ ହୁଏ ଯେ ପ୍ରକୃତି ହିଁ ମଣିଷକୁ ସୁସ୍ଥ ରଖିବାରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ବର୍ତ୍ତମାନର ଆଧୁନିକ ଯୁଗରେ ଏଲୋପାଥିକ୍ ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା ଯୋଗୁଁ ବିଶ୍ୱବ୍ୟାପୀ ପ୍ରାକୃତିକ ଚିକିତ୍ସା ପ୍ରତି ଲୋକଙ୍କର ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ୱର ପ୍ରାୟ 80% ଲୋକ ପ୍ରାଥମିକ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପାରମ୍ପରିକ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି। ଦେଶରେ ଔଷଧୀୟ ବୃକ୍ଷଗୁଡ଼ିକର ସଂରକ୍ଷଣ ପାଇଁ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ଅଧୀନରେ ରାଷ୍ଟ୍ରୀୟ ଔଷଧୀୟ ଉଦ୍ଭିଦ ବୋର୍ଡ ଏ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ସେଥିମଧ୍ୟରେ ଔଷଧୀୟ ବୃକ୍ଷରାଜିର ସଂରକ୍ଷଣ, ଏହାର ଚାଷ ଏବଂ ବ୍ୟାପକ ବଜାର ବ୍ୟବସ୍ଥା ଅନ୍ତର୍ଭୁକ୍ତ। ପ୍ରାକୃତିକ ପରିବେଶ ମଧ୍ୟରେ ଔଷଧୀୟ ବୃକ୍ଷଗୁଡ଼ିକୁ ସୁରକ୍ଷିତ ରଖିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ 115ରୁ ଅଧିକ ଔଷଧୀୟ ବୃକ୍ଷ ସଂରକ୍ଷଣ ଅଞ୍ଚଳ ପ୍ରତିଷ୍ଠା କରାଯାଇଛି। କୃଷି ମନ୍ତ୍ରଣାଳୟର ମିଶନ ଫର୍ ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ଅଫ୍ ହର୍ଟିକଲଚର ଯୋଜନା ଅଧୀନରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଅଶ୍ୱଗନ୍ଧା, ଶତାବରୀ, ତୁଳସୀ ଆଦି ଚାଷ କରିବା ପାଇଁ 40-50% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି। ଚାଷୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଯୋଗାଯୋଗକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଇ ଚରକ ମୋବାଇଲ୍ ଆପ୍ ଏବଂ ୱେବ୍ ପୋର୍ଟାଲକୁ କାର୍ଯ୍ୟକ୍ଷମ କରାଯାଇଛି। ବିଭିନ୍ନ ଆଞ୍ଚଳିକ ଭାଷାରେ ଏହା ଉପଲବ୍ଧ ରହିଛି। ଏପରିକି ଜନସାଧାରଣ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଦ୍ୟାଳୟ ଓ ସର୍ବସାଧାରଣ ସ୍ଥାନମାନଙ୍କରେ ଔଷଧୀୟ ବଗିଚା ପ୍ରସ୍ତୁତ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଔଷଧୀୟ ବୃକ୍ଷଲତା ହେଉଛି ଆମର ଐତିହ୍ୟ ଏବଂ ଭବିଷ୍ୟତର ସୁରକ୍ଷା କବଚ। ସେଗୁଡ଼ିକର ମୂଲ୍ୟ ବୁଝିବା ସହ ସଂରକ୍ଷଣ ନେଇ ଆସନ୍ତୁ ସଂକଳ୍ପବଦ୍ଧ ହେବା।

0: ଆଜିର ପ୍ରସଙ୍ଗ ଶେଷ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ, ଆଦିବାସୀ ସଙ୍ଗୀତ ପରିବେଷଣ କରିଛନ୍ତି ଶିଳ୍ପୀ ମାନସିଂ ମୁର୍ମୁ ଏବଂ ସାଥୀ କଳାକାରମାନେ।
2: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତାଳ ସମ୍ପ୍ରଦାୟର ଗୀତ ଶୁଣନ୍ତୁ, ଗାଇଛନ୍ତି ମାନସିଂ ମୁର୍ମୁ ଏବଂ ତାଙ୍କର ସାଥୀ କଳାକାରମାନେ।

ମାନସିଂ ମୁର୍ମୁ ଏବଂ ତାଙ୍କର ସାଥୀମାନେ ଗାଇଥିବା ସାନ୍ତାଳ ସମ୍ପ୍ରଦାୟର ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ହରିଶ ଚନ୍ଦ୍ର ହାଁସଦା, ପଦ୍ମିନୀ ମୁର୍ମୁ, ନିରୁପମା ମୁର୍ମୁ, ମାଳତୀ ସୋରେନ, ସୁସ୍ମିତା ମୁର୍ମୁ, ଦୁଲା ମୁର୍ମୁ, ସୁକୁଲ ସୋରେନ, ଚାନ୍ଦାନ ଟୁଡୁ ଏବଂ ଶୁଭଦା କିସ୍କୁ।

ଶୁଣିଲେ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ. ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ. ସାମ୍ପ୍ରତିକ ପରିସ୍ଥିତିରେ ଇରାନ୍ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା. ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8 ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ. କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶର ଅଧିକାଂଶ ଭାଗରେ ଏବେ ଭଲ ପରିମାଣର ବର୍ଷା ହୋଇଛି, ଫଳରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକର ସଂଖ୍ୟା 262-178କୁ ହ୍ରାସ ପାଇଛି. ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି, ଜୁନ୍ ମାସରେ 33% ବର୍ଷା କମ୍ ହୋଇଥିବାବେଳେ ଜୁଲାଇ ମାସରେ ମୌସୁମୀ ପ୍ରଭାବ ଯୋଗୁଁ ବର୍ଷାର ପରିମାଣ ବୃଦ୍ଧି ପାଇଛି, ଫଳରେ ମୋଟାମୋଟି ବର୍ଷା ଅଭାବ 24% ହ୍ରାସ ପାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି।
1: जो कृषि की परिस्थितियां पैदा हो रही है उस पर लगातार हमारी नजर है और हर मंगलवार को मैं इसकी गहराई से समीक्षा करता हूं। जून के महीने में 33% बारिश कम हुई थी लेकिन जुलाई ने थोड़ा कवर किया है और कल तक 24% बारिश कम हुई है। अभी हाल में 3-4 दिनों में देश के कई हिस्सों में बारिश हुई है, कई राज्यों में बारिश हुई है।
0: ଶ୍ରୀ ଚୌହାନ କହିଛନ୍ତି କେନ୍ଦ୍ର ସରକାର ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବର୍ଷା ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଚଳିତ ମାସରେ ବର୍ଷାର ପରିମାଣ ଆହୁରି ଅଧିକ ବୃଦ୍ଧି ପାଇପାରେ ବୋଲି ଶ୍ରୀ ଚୌହାନ ଆସ୍ଥା ପ୍ରକଟ କରିଛନ୍ତି, ଫଳରେ ଖରିଫ୍ ଚାଷ ମଧ୍ୟ ଭଲ ହୋଇପାରିବ। ଦେଶରେ 350 ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମିରେ ଖରିଫ୍ ବୁଣା କାର୍ଯ୍ୟ ସମ୍ପନ୍ନ ହୋଇଛି। ଅଳ୍ପ ଦିନରେ ଏବଂ କମ୍ ଜଳରେ ଉତ୍ପାଦିତ ହେଉଥିବା ଶସ୍ୟ ମକା, ବାଜରା ଏବଂ ମୁଗ ଭଳି ଶସ୍ୟ ଚାଷ କରିବା ଲାଗି ଶ୍ରୀ ଚୌହାନ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆସନ୍ତାକାଲି ଭୁବନେଶ୍ୱର ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ। କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମତ୍ସ୍ୟ କ୍ଷେତ୍ରର ଡିଜିଟାଇଜେସନ୍ ଉପରେ ଧ୍ୟାନ ଦିଆଯାଇଛି। ଏଥିସହିତ ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ ବୃହତ୍ ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ଥିବା ସୁବିଧା, ସୁରକ୍ଷା ଏବଂ ଦେଶାନ୍ତର ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ଶାହା ମାନବ ସମ୍ଭଳ ଖର୍ଚ୍ଚ ହ୍ରାସ କରିବା ଲାଗି ଦେଶର ସମସ୍ତ ବିମାନ ବନ୍ଦରଗୁଡ଼ିକରେ ସ୍ୱୟଂଚାଳିତ ଏକ୍ସ-ରେ ଟ୍ରେ ରିଟର୍ଣ୍ଣ ସିଷ୍ଟମ୍ ପ୍ରଚଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ସମ୍ପ୍ରତି 21 ବିମାନ ବନ୍ଦର ବିକାଶାଧୀନ ଥିବାବେଳେ ଅବଶିଷ୍ଟ 41 ବିମାନ ବନ୍ଦରକୁ ବିକାଶ ଦିଗରେ ପ୍ରାଥମିକତା ଦିଆଯାଇଛି। ଶ୍ରୀ ଶାହା ଯାତ୍ରୀଙ୍କ ଯାତାୟତ ଏବଂ ବିମାନ ଚଳାଚଳକୁ ଭିତ୍ତି କରି ସମସ୍ତ ବିମାନ ବନ୍ଦରରେ ଏରୋବ୍ରିଜ୍ ସଂଖ୍ୟା ପାଇଁ ନିୟମ ପ୍ରଣୟନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି 2027 ସୁଦ୍ଧା ସମସ୍ତ ରାଜ୍ୟ ମୁଖ୍ୟାଳୟରେ ବିଦେଶୀ ଆଞ୍ଚଳିକ ପଞ୍ଜିକରଣ କାର୍ଯ୍ୟାଳୟ ଚାଲୁ କରାଯିବ। ଇରାନ୍ ଆମେରିକା ଯୁଦ୍ଧ ଯୋଗୁଁ ଉପସାଗରୀୟ ଦେଶଗୁଡ଼ିକରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ଦ୍ୱାରା ପ୍ରଭାବିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସ୍ଇର ମାର୍ଚ୍ଚ 27 ମୂଲ୍ୟାଙ୍କନ ଯୋଜନାକୁ ଚ୍ୟାଲେଞ୍ଜ କରି

ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଜି ରାଜି ହୋଇଛନ୍ତି। ବିଚାରପତି କେବି ବିଶ୍ୱନାଥନ ଏବଂ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଉପସାଗରୀୟ ଦେଶଗୁଡ଼ିକର ଛାତ୍ରମାନଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ କେନ୍ଦ୍ର ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇଠାରୁ ଜବାବ ତଲବ କରିଛନ୍ତି। ଚଳିତ ମାସ 14 ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ଲାଗି ରହିଥିବା ବିବାଦ ଅଧିକ ଜଟିଳ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଇରାନ୍ ସହିତ ହୋଇଥିବା ବୁଝାମଣାର କୌଣସି ଏବେ ମୂଲ୍ୟ ନାହିଁ। ଇରାନ୍ ସହିତ ଆମେରିକା ଆଲୋଚନା କରିବା ଲାଗି ଶ୍ରୀ ଟ୍ରମ୍ପ୍ ଅନିଚ୍ଛା ପ୍ରକାଶ କରିଛନ୍ତି। ତୁର୍କୀର ରାଜଧାନୀ ଆଙ୍କାରାଠାରେ ଚାଲିଥିବା ନାଟୋ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟ୍ରମ୍ପ୍ ଏହି ମତ ପ୍ରକାଶ କରିଛନ୍ତି। କେତେକ ଆମେରିକା ସାମରିକ ପ୍ରତିଷ୍ଠାନ ଉପରେ ଇରାନ୍ ପ୍ରତିଶୋଧମୂଳକ ଆକ୍ରମଣ କରିଛି। ହର୍ମୁଜଗାନ୍ ପ୍ରଦେଶ ଏବଂ ବନ୍ଦର ସହର ଉପରେ ଆମେରିକାର ଆକ୍ରମଣ ଜବାବରେ ଇରାନ୍ ଏହି ପଦକ୍ଷେପ ଗ୍ରହଣ କରିଛି। ଇରାନ୍ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ 85 ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମିଳିତ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଛି। ସେଗୁଡ଼ିକ ମଧ୍ୟରେ ସଲମାନ ପୋର୍ଟ, ବାହାରିନ୍ରେ ଥିବା ଆମେରିକୀୟ ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଏବଂ କୁଏତ୍ ସ୍ଥିତ ଅଲ୍ ସଲେମ୍ ବାୟୁସେନା ଘାଟି ଅନ୍ତର୍ଭୁକ୍ତ। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଥିବା ବୁସେହର ପ୍ରଦେଶ ଉପରେ ଏକ ଆମେରିକୀୟ MQ-9 ଡ୍ରୋନ୍କୁ ଆକ୍ରମଣ କରି ଖସି ଦିଆଯାଇଛି ବୋଲି ରିଭଲ୍ୟୁସନାରୀ ଗାର୍ଡର କର୍ପସ୍ ମୁଖପାତ୍ର ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କୁଏତ୍ର କ୍ରାଉନ୍ ପ୍ରିନ୍ସ ଶେଖ୍ ସବା ଅଲ୍ ଖାଲିଦ୍ ଅଲ୍ ସବାହଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର ଭାରତ ଏବଂ କୁଏତ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ଲାଗି କ୍ରାଉନ୍ ପ୍ରିନ୍ସଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଉପସାଗରୀୟ ଅଞ୍ଚଳରେ ବିକାଶମୂଳକ ପଦକ୍ଷେପ ଦିଗରେ ତାଙ୍କର ନେତୃତ୍ୱକୁ ସେ ଧନ୍ୟବାଦ ଜଣାଇଥିଲେ। ଭାରତୀୟ ବୈଜ୍ଞାନିକମାନେ ପ୍ରଥମ ଥର ଲାଗି ଭୂମି ଏବଂ ମହାକାଶ ଭିତ୍ତିକ ପର୍ଯ୍ୟବେକ୍ଷଣକୁ ଏକୀକୃତ କରି ଭାରତୀୟ କ୍ଷେତ୍ର ଉପରେ ଆୟୋନୋସ୍ଫିୟରର ଉପରପାର୍ଶ୍ୱ ପୁନଃ ତିଆରି ପାଇଁ ଏକ ନୂତନ ପଦ୍ଧତି ବିକଶିତ କରିଛନ୍ତି। ଏହି ପଦ୍ଧତି ଭାରତର ଆୟୋନୋସ୍ଫିୟରର ଉପରିଭାଗର ସଠିକ୍ ମାନଚିତ୍ର ନିର୍ଦ୍ଧାରଣ କରିବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ପଦ୍ଧତି ଦ୍ୱାରା ସାଟେଲାଇଟ୍ କାର୍ଯ୍ୟ ଯୋଗାଯୋଗ ବ୍ୟବସ୍ଥା ଏବଂ ନାଭିଗେସନ୍ ସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ପୃଥିବୀର ଉପର ବାୟୁମଣ୍ଡଳର ଏକ ଜଟିଳ ଅଂଶ ଯାହାକୁ ବାୟୁମଣ୍ଡଳୀୟ ଏବଂ ଆୟୋନୋସ୍ଫେରିକ୍ ଇଲେକ୍ଟ୍ରୋ ଡାଇନାମିକାଲ୍ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେହିପରି ସିଗ୍ନାଲ୍ ଟ୍ରାନ୍ସମିସନ୍ ପରିବର୍ତ୍ତନ କରି ଜିପିଏସ୍ କିମ୍ବା ଭାରତୀୟ ନାଭିକ୍ ବ୍ୟବସ୍ଥା ପରି ଉପଗ୍ରହ ଆଧାରିତ ନାଭିଗେସନ୍ ସିଷ୍ଟମ୍କୁ ପ୍ରଭାବିତ କରିଥାଏ। ଦିଲ୍ଲୀର ରୋହିଣୀ ସେକ୍ଟର ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ କୋଠା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଦିଲ୍ଲୀ ଅଗ୍ନିଶମ ସେନା ବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କୋଠାର ଭଙ୍ଗାରୁଜା ଅଂଶ ତଳେ ପାଞ୍ଚ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍ର ଦୁଇଟି ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଲାଗିଛନ୍ତି। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ଆୟୋଜନ କରିବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଏହି କ୍ରୀଡ଼ା ପ୍ରତିଯୋଗିତା ଦେଶର ଯୁବବର୍ଗଙ୍କୁ ସେମାନଙ୍କର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ ପାଇଁ ଉତ୍ତମ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରୁ ଲୋକଲୋଚନକୁ ଆଣିବା ପାଇଁ ନେଇଥିବା ପଦକ୍ଷେପର ଏହା ଏକ ଅଂଶସ୍ୱରୂପ ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ରେ ଉନ୍ନୀତ ହୋଇଥିବା ଦେଶଗୁଡ଼ିକର ନାମ ଚୂଡ଼ାନ୍ତ ହୋଇଛି। ଏହି ତାଲିକାରେ ଫ୍ରାନ୍ସ, ମରକୋ, ନରୱେ, ଇଂଲଣ୍ଡ, ସ୍ପେନ୍, ବେଲ୍ଜିୟମ୍, ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ସ୍ଥାନ ପାଇଛନ୍ତି। ସେମାନେ ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ବିଜୟ ହାସଲ କରି ଶ୍ରେଷ୍ଠ 8 ଜଣ କ୍ୱାର୍ଟର ଫାଇନାଲ୍ରେ ସ୍ଥାନିତ ହୋଇଛନ୍ତି। ଆସନ୍ତା ଶୁକ୍ରବାର ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ମରକୋକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30 ଆରମ୍ଭ ହେବ। ସେହିପରି ଶନିବାର ଦିନ ରାତି 12:30 ସ୍ପେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଫିଫା ୱାର୍ଲ୍ଡ କପ୍ କ୍ୱାର୍ଟର ଫାଇନାଲ୍ରେ ପ୍ରଥମ ଥର ଲାଗି ନରୱେ ପ୍ରବେଶ କରିବା ସହ ଇଂଲଣ୍ଡ ସହିତ ଖେଳିବ। ପୂର୍ବଥର ଚମ୍ପିୟନ୍ ହୋଇଥିବା ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡ ସହ କ୍ୱାର୍ଟର ଫାଇନାଲ୍ରେ ଖେଳିବ। ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ସାମ୍ପ୍ରତିକ ପରିସ୍ଥିତିରେ ଇରାନ୍ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା। ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8 ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ।

0: ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କୋରାପୁଟ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। କୋରାପୁଟର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଚାଲିଥିବା ସର୍ଚ୍ଚ ଅଭିଯାନରେ ଏକ ଦେଶୀ ରିଭଲଭର, 6 ବନ୍ଧୁକ, 11 ଟିଫିନ୍ ବୋମା, IED, ଡିଟୋନେଟର, ଗନ୍ ପାଉଡର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ପେଶାଲ ଜୋନାଲ କମିଟିର ମାଓବାଦୀଙ୍କର ହୋଇଥିବା କହିଛନ୍ତି କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା।
3: ଏଇଟା ଆମର ନକ୍ସଲ ଦମନ ହେଲା ପରେ ଆମର ଯୋଉ ଡେଡ୍ଲାଇନ୍ ଆମକୁ ଦିଆଯାଇଥିଲା 31 March 2026 ଅନରେବଲ ୟୁନିୟନ ହୋମ୍ ମିନିଷ୍ଟର ଡେଡ୍ଲାଇନ୍ ଦେଇଥିଲେ, ସେଟା ଆମର କୋରାପୁଟ ନକ୍ସଲ ଫ୍ରି ଘୋଷିତ କରାଯାଇଥିଲା। ତାପରେ ଆମର ଯୋଉ ସରେଣ୍ଡର ନକ୍ସଲ ମାନେ ଅଛନ୍ତି ତାର ସଷ୍ଟେନ୍ ଇଣ୍ଟରୋଗେସନ ଚାଲିଥିଲା। ସେ ଇଣ୍ଟରୋଗେସନ ଭିତରୁ ଆମକୁ କିଛି କିଛି ଖବର ମିଳୁଥିଲା କି ଡମ୍ପ ଜଙ୍ଗଲ ଭିତରେ ରହିଯାଇଛି, ତ ସେ ଡମ୍ପକୁ 10 ଆଗରୁ ବି ରିକଭର କରାଯାଇଥିଲା। ସେ ଭିତରୁ ଆମର ଇନ୍ସାସ୍ ରିକଭର ହେଇଥିଲା। ଯେମିତି ଆମେ ଦେଖିପାରିବେ କି ଆମର ଯୋଉ ଫୋର୍ସେସ୍ ଅଛି, ଆମର DVF, SOG, ସେମାନେ ରେଗୁଲାରଲି ଅପରେସନ କରୁଛନ୍ତି ନକ୍ସଲ ଦମନ ହେଲା ପରେ ବି। ଆମର ଯେମିତି ନକ୍ସଲ ଆଉ ଥରେ ନା ବଢି ପାରିବେ ତା ଉପରେ ଆମର ଆକ୍ସନ ନିଆଯାଉଛି। ଆଉର୍ ଏଇଟା ଯୋଉ ଡମ୍ପ ରିକଭରି ହେଇଛି ଏଇଟା ବେପାରୀଗୁଡ଼ା PS ଲିମିଟ୍ରେ ଆମର ତେନ୍ତୁଳିଗୁମା ଏରିଆରେ ଏଇଟା ଡମ୍ପ ରିକଭର ହେଇଛି। ନା ଏଇଟା ଯୋଉ ଡମ୍ପ ଅଛି ଏଇଟା ପୁରୁଣା ଡମ୍ପ ଅଛି, ଏବେ ଯୋଉ ନକ୍ସଲ ମୁକ୍ତ ଆମେ ଘୋଷିତ କରିଥିଲେ ଏବେ କେହି ବି ନକ୍ସଲ କ୍ୟାଡର ଆମ ଜିଲ୍ଲାରେ ଆକ୍ଟିଭ ନାହିଁ। ଏଇଟା ନକ୍ସଲ ଯୋଉ ଆଗରୁ ସେମାନେ ଲୁଚେଇକି ରଖିଥିଲେ ଡମ୍ପ, ସେ ଡମ୍ପକୁ ହିଁ ତାର ଇଣ୍ଟରୋଗେସନ କରିକି ସେ ଡମ୍ପକୁ ବାହାର କରାଯାଉଛି। ଆମର ସଫିସିଏଣ୍ଟ ସୁରକ୍ଷା ବଲ ଅଛି, ଆମର CAPF BSF ବି ମୌଜୁଦ ଅଛି, ଆଉ ବାକି ଆମର ଯୋଉ ଜିଲ୍ଲାରେ DVF ଓ ଷ୍ଟେଟରେ SOG ଫୋର୍ସ ଅଛି ସେଟା ବି ମୌଜୁଦ ଅଛି।
2: ସଘନ ସଂଶୋଧନ 2026 ଅନ୍ତର୍ଗତ କୋରାପୁଟ ଜିଲ୍ଲାର ଚିଠା ଭୋଟର ତାଲିକା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି। ଯାଞ୍ଚ ପରେ 62,290 ନାମ ବାଦ ଦିଆଯାଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ 9,04,134 ଜଣ ଭୋଟର ରହିଛନ୍ତି। ଆସନ୍ତା ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଆବେଦନ ଗ୍ରହଣ କରାଯିବ। କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିକଶିତ କୋଟିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା, ସ୍ୱାସ୍ଥ୍ୟ, ରାସ୍ତା, ଶିକ୍ଷା ଓ ଜୀବିକା ସୃଷ୍ଟି ଭଳି କ୍ଷେତ୍ରରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା ହୋଇଥିଲା। କୋରାପୁଟର ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି। 108 ସୁବର୍ଣ୍ଣ କଳସରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ସହ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ପରେ ଠାକୁରମାନେ ଅଣସର ଗୃହକୁ ବିଜେ କରିଥିଲେ। ରାଜ୍ୟ ସରକାରଙ୍କ ନୋଡାଲ ସଚିବ RS ଗୋପାଳନଙ୍କ ଅଧ୍ୟକ୍ଷତାରେ କୋରାପୁଟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ବିଭିନ୍ନ ବିଭାଗର ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଚାଲିଥିବା 15 ଶିଶୁ ଶ୍ରମିକ ନିରାକରଣ ଅଭିଯାନ ଅବସରରେ ସଚେତନତା ପଦଯାତ୍ରା ଆୟୋଜିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଏହାର ଶୁଭାରମ୍ଭ କରିଥିବା ବେଳେ ଶିଶୁ ଶ୍ରମିକ ପ୍ରଥା ବିଲୋପ ପାଇଁ ଜନସହଯୋଗର ଆହ୍ୱାନ କରାଯାଇଛି। କୋରାପୁଟରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ଯୋଗ୍ୟ ରେସନ କାର୍ଡଧାରୀମାନେ ନିୟମିତ ପ୍ରାପ୍ୟ ବ୍ୟତୀତ ପ୍ରତିମାସ ଅତିରିକ୍ତ 5 ମାଗଣା ଚାଉଳ ପାଇବେ। ଉଦ୍ଘାଟନୀ ଉତ୍ସବରେ 20 ନୂତନ ରାସନ କାର୍ଡ ଓ ମହିଳାମାନଙ୍କୁ 10 ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ କୋରାପୁଟ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ସ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ରାତି 7:30। ଏଥର ଶୁଣନ୍ତୁ ଚାଷବାସର କାର୍ଯ୍ୟକ୍ରମରେ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକାର ଚାଷବାସ କାର୍ଯ୍ୟକ୍ରମ।
1: ଆମର ମୟୂରଭଞ୍ଜ ଜିଲ୍ଲାର ଚାଷୀ ଭାଇମାନେ ବର୍ତ୍ତମାନ ଜାଣିପାରୁଥିବେ ଯେ ପ୍ରତ୍ୟେକ ବର୍ଷ ଖରିଫ ଚାଷ ହେବା ଆଗରୁ ଯେପରି ଭାବରେ ବର୍ଷା ହୁଏ, ଏ ବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି ବର୍ଷା କମ୍ ହେବ, ଅର୍ଥାତ୍ ବହୁତ ଲେଟ୍ରେ ପୁଣି ହେବ। ତେଣୁ ଚାଷୀ ଭାଇମାନଙ୍କୁ ପୁଣି ପୁନରାବୃତ୍ତି କରିବାକୁ ହେବ। କେଉଁଥିପାଇଁ ନା କାଦୁଆ ତଳା ଫୋପାଡ଼ିବେ ଏବଂ 10-15 ଦିନ ବା 20 ଦିନ ଭିତରେ ତାକୁ ପୋତାପୋତି କରିବେ ଏବଂ ତାପରେ ଚାଷ କରିବେ। ଆଉ ଯୋଉଠି ଯେମିତି ଯଦି ପାଗ ହେଇଥିବ ଚାଷୀ ଭାଇମାନେ ବୁଣାବୁଣି କରିପାରିବେ। ତେବେ ସବୁଠୁ ବଡ଼ କଥା ହେଲା ଯେ ଧାନ ଚାଷରେ ସମଗ୍ର ଆମର ପୁଞ୍ଜି ତାକ ନ ଲଗେଇକି ଆମେ ଯଦି ଅଣଧାନ ଫସଲ ଆଡ଼କୁ ଟିକେ ମନ ଦବା ତାହେଲେ ବହୁତ ଭଲ କଥା। କିନ୍ତୁ କେତେଗୁଡ଼ା ଜମି ରହିଛି ଯୋଉଗୁଡ଼ା ଜଳ ଜମି, ଆମର ଗଭୀର ଜମି ବା ଶୂଳ କିସମର ଜମି, ସେଥିରେ ଆମେ ଅଣଧାନ ଫସଲର ଚାଷ କରିବା ପାଇଁ ଏତେ ମନ ବଳେଇ ପାରିବା ନାହିଁ। କାରଣ ବର୍ଷା ଦିନରେ ଯେହେତୁ ପରିବର୍ତ୍ତିତ ଜଳବାୟୁ ରହୁଛି, ତେଣୁକୁ ଆମକୁ ବହୁତ କିଛି ସାବଧାନତା ଅବଲମ୍ବନ କରିବାକୁ ହବ। ଏବଂ ବିଶେଷ କରି ଆମର କାଦୁଆ ତଳା ଯଦି ଆମେ ଦବା, କୋଉ ଧାନର ଚାଷ କରିବା, କୋଉ ଧାନଟାକୁ ଆମେ ବାଛିବା, ସେଟା ଦେଖିବାର ଅଛି। ଆମ ଜମିର କିସମ ତ ଆମେ ଜାଣିଛୁ, ତଥାପି ଏ ବର୍ଷର ମାଟିର ଅବସ୍ଥା କେମିତି ଅଛି, ପାଣି କେତେ ଧରିପାରୁଛି ମାଟି, ବା ଲବଣତ୍ୱ ଅମ୍ଳତ୍ୱ ଏଗୁଡ଼ିକ କେମିତି ଅଛି, ଏଗୁଡ଼ାକ ବି ନିହାତି ଯେମିତି ଆମର ରୁଟିନ୍ ୱାଇଜ୍ କରୁଥିଲେ ଚାଷୀ ଭାଇମାନେ କରୁଥିବେ, ତେବେ ନିଶ୍ଚିତ ଭାବରେ ସେଗୁଡ଼ାକ ଜାଣିବା ଉଚିତ। ଏବଂ ସେହି ଅନୁସାରେ ଆମେ ମାଟିକୁ ଟିକେ ଟ୍ରିଟମେଣ୍ଟ ବି କରିବା ଉଚିତ, ଯେମିତି ଆମର ଚୂନ ବ୍ୟବହାର କରନ୍ତି ବା ଆମର ପେପର ସ୍ଲେଜ୍ ବ୍ୟବହାର କରାଯାଏ, ସେଗୁଡ଼ାକ ବ୍ୟବହାର କଲେ ଆହୁରି ବହୁତ ଭଲ କଥା। ତାପରେ ଯାଇକି ଆମେ ଅନ୍ୟାନ୍ୟ କଥାକୁ ଯିବା। ବିଶେଷ କରି ଆମର ଚାଷୀ ଭାଇମାନେ ରାସାୟନିକ ସାରର ଅଭାବ ବିକ୍ରି ବା ଅଭାବୀଟା ସେମାନେ ଫେସ୍ କରନ୍ତି, ଅଭାବ ହୁଏ, ବଜାରରେ ମିଳେ ନାହିଁ, ଏବଂ ତାର କାରଣ ବି ଚାଷୀ ଭାଇମାନଙ୍କୁ ଜଣା। ଯୋଉ କେତେ ଜଣ କରୁଥାନ୍ତି ସେ ବେପାର, ସେମାନେ ତାଙ୍କର ମନ ଇଚ୍ଛା ସେମାନେ ମାର୍କେଟରେ ଉପଲବ୍ଧ କରାନ୍ତି। ତାପରେ ଆଉ ଗୋଟେ କଥା, ଚାଷୀ ଭାଇମାନେ ଜାଣିଲେଣି ଯେ ଆମେ ରାସାୟନିକ ସାର ଯଦି ଅଧିକରୁ ଅଧିକ ବ୍ୟବହାର କରିବା ସେଥିପାଇଁ ଆମର ଜମିର ଅବସ୍ଥା ଖରାପ ହେଉଛି, ଏବଂ ତା ସହିତ ଏଇ ଯୋଉ କୀଟମାନଙ୍କର ସଂଖ୍ୟା, ରୋଗ ସଂଖ୍ୟା ବି ସେଥିପାଇଁ ବଢ଼ୁଛି। କାରଣ ଯୋଉଠି ଆମେ ୟୁରିଆ ଆଉ ଡିଏପି ଏଗୁଡ଼ାକ ସବୁ ବେଶୀ ବିଞ୍ଚି ଚାଲିବା, ସେଠି ଗଛ ହୃଷ୍ଟପୃଷ୍ଟ ହେଇଯିବ, ସେ ଠିକ୍ ଅଛି, କିନ୍ତୁ ତା ସହିତ ଆମର ରୋଗ

ବି ଲାଗିବ ବହୁତ ଶୀଘ୍ର, ପୋକ ବି ଲାଗିବ ବହୁତ ଶୀଘ୍ର। ତେଣୁ ଆମେ ଜୈବ କୃଷି ଆଡ଼କୁ ମନ ବଳାଇବା। ବର୍ତ୍ତମାନ ବିଭିନ୍ନ ପ୍ରକାରର ଜୈବ ସାର, ଜୈବ ଔଷଧ, କୀଟନାଶକ ଆଉ ରୋଗନାଶକ ସବୁକିଛି ମିଳିଲାଣି, ଏପରିକି ଆମର ଫୁଙ୍ଗିସାଇଡ଼ ମଧ୍ୟ ବି ମିଳିଲାଣି। ତେଣୁ ସେଗୁଡ଼ିକ କେଉଁଠି କେମିତି ମିଳୁଛି ସେଗୁଡ଼ିକ ଟିକେ ବୁଝିବା, ଆଉ ତା'ର ବ୍ୟବହାର ସମ୍ପର୍କରେ। କାରଣ ଆମେ ଯେତେବେଳେ ରାସାୟନିକ ସାର ବ୍ୟବହାର କରୁଥିଲେ ତାକୁ ବି ଆମେ ଟିକେ ଭୁଲ ଭଟକା କରିଛେ, କେଉଁଠି ଦରକାର ହେଲେ ବେଶୀ କେଉଁଠି ଦରକାର ହେଲେ କମ୍ ଆମେ ସବୁ ବ୍ୟବହାର କରିଛୁ ମନ ଇଚ୍ଛା। କିଛି ଜଣ ଚାଷୀ ଭାଇ ଅଛନ୍ତି, ସେମାନେ ପୁରା ଯେଉଁ ହିସାବରେ କୁହାଯାଏ ସେଇ ହିସାବରେ କରନ୍ତି, କୃଷି ଅଧିକାରୀମାନେ ଅଛନ୍ତି ସେମାନଙ୍କ କଥା ଅନୁସାରେ କରନ୍ତି, ଆଉ କିଛି ଜଣ ମନ ଇଚ୍ଛା କରନ୍ତି। ତେଣୁ ସେଗୁଡ଼ିକ ଆଉ ଆମର ଯେଉଁ ଏଇ ଯେଉଁ ଜୈବ କୃଷି ପାଇଁ ଆମେ ଯିବା, ଜୈବ ସାର ହେଲା, ଜୈବ ଖତ ହେଲା, ଜୈବ ଫୁଙ୍ଗିସାଇଡ଼ ହେଲା, ଇନସେକ୍ଟିସାଇଡ଼ ହେଲା, ପେଷ୍ଟିସାଇଡ଼ ହେଲା, ସେଗୁଡ଼ିକ ବ୍ୟବହାର ଟିକେ ଆମକୁ ପୁରା ଜଗି ରଖିକି କରିବାକୁ ହେବ। କିଲାଗିନା ତାର ଦାମ ମଧ୍ୟ ଅଧିକା ଅଧିକା ଭଳି ଜଣା ବି ଯିବ। ତାକୁ ସହିତ ଆମକୁ ଦ୍ରବଣ ତିଆରି କରତେ ହେବ, କେତେବେଳେ ପାଣିରେ ବ୍ୟବହାର କରିବାକୁ ହେବ, ଆଉ ସେଠି କେତେ ଭାଗ ମାପଟା ଠିକ୍ ଯଦି ନ ରଖିବା ଆମର ଯଥା ଖର୍ଚ୍ଚ ବି ହେବ, ଆଉ ଆମର ଆଶାନୁରୂପ ଆମେ ଫଳ ବି ପାଇବାନି। ହଉ, ଆଲୋଚନାକୁ ଆଗେଇବା, ତେବେ ମହାପ୍ରଭୁ ଜଗନ୍ନାଥଙ୍କୁ ଟିକେ ଡାକିକି ତାପରେ ଆଗେଇବା ଆଉ।

ବର୍ତ୍ତମାନ ଆମର ଘରମାନଙ୍କରେ ପରିବାରମାନଙ୍କରେ ଯଦିଓ ପରିବାର ସାଇଜ୍ ଛୋଟ ହୋଇଯାଇଛି, ତଥାପି ବର୍ତ୍ତମାନ ଆମର ଖର୍ଚ୍ଚ ଶିକ୍ଷା ସ୍ୱାସ୍ଥ୍ୟ ଏ ଦିଗଟା ହେଉଛି ବଡ଼ ଏବଂ ଏଇ ଦିଗରେ ବେଶୀ ଖର୍ଚ୍ଚ ହେଉଛି। ତେଣୁ ବର୍ତ୍ତମାନର ଅବସ୍ଥା ଆପଣମାନେ ସବୁ ଦେଖୁଥିବେ, ଖବରକାଗଜ ହେଉ ବା ଟିଭି ମାଧ୍ୟମରେ ହେଉ ବା ସୋସିଆଲ ମିଡ଼ିଆ ଯେଉଁଟା ସାମାଜିକ ଗଣମାଧ୍ୟମ କହୁଛନ୍ତି ତା ଜରିଆରେ ହେଉ, ବର୍ତ୍ତମାନ ଦେଶର ଏବଂ ଦେଶ ବାହାରର ଖବର ଆମେ ସବୁ ଜାଣୁଛେ। ଦେଶ ଭିତରେ ବି କ'ଣ କ'ଣ ସବୁ ପରିବର୍ତ୍ତନ ହେଇଯାଇଛି ଆ ଭିତରେ ଆମେ ସବୁ ଜାଣିଲେଣି, ଏବଂ ବିଶେଷ କରି ଯେଉଁ କେତେଗୁଡ଼ିଏ ଅସୁବିଧା ଆମକୁ ଦେଖାଯିବ ଏଇ ଯେଉଁ ଆମର ମିଡ଼ିଲ ଇଷ୍ଟର ଯୁଦ୍ଧ ପାଇଁ, ତା ଭିତରେ ସାରର ଅଭାବ, ଔଷଧର ଅଭାବ, ଏଇ ଯେଉଁ କୃଷିକୁ ନେଇକି ସେଇଟା ଗୋଟେ ଅଭାବ ରହିବ। କିନ୍ତୁ ଆମର ପିଲାମାନଙ୍କୁ ଯେଉଁ ପାଠ ପଢ଼େଇବା ଆମେ, ବର୍ତ୍ତମାନ ଆପଣମାନେ ଜାଣୁଥିବେ ଯେ ସବୁବେଳେ ସବୁ ଲୋକ କହୁଛନ୍ତି ଯେ ବାହାରେ ବହୁତ ଛୁଆ ପାଠ ପଢ଼ୁ।

ପଢ଼ୁଛନ୍ତି, ବାହାରେ ମାନେ ବିଲାତରେ ଯାଇକି ପଢ଼ୁଛନ୍ତି, ଆଗରୁ ବି ପଢ଼ୁଥିଲେ, ବହୁତ ଆଗରୁ ପଢ଼ୁଥିଲେ, ଏବେ ବି ପଢ଼ୁଛନ୍ତି, ଏବଂ ସେଠି କିଛି ଶ୍ରେଣୀର ଲୋକମାନେ ପହଞ୍ଚାଇ ପାରିବେ ତାଙ୍କ ଛୁଆମାନଙ୍କୁ। ବର୍ତ୍ତମାନ କଥା ହେଉଛି କିଏ ଆମେରିକାରେ ପଢ଼ଉଛି, କିଏ ଲଣ୍ଡନରେ ପଢ଼ଉଛି, କିଏ ଅଷ୍ଟ୍ରେଲିଆରେ ପଢ଼ଉଛି, ଯେଉଁଠି ଯେମିତି ଯିଏ ଯେଉଁ ଲାଇନ୍ରେ ପାଠ ପଢ଼ିବ ଏବଂ ସେଥିରେ ଯେଉଁଠି ଭଲ ଉତ୍କର୍ଷତା ରହିଛି ସେଇ ପାଠପଢ଼ାର, ସେଇଥିରେ ସେମାନେ ଛାଡ଼ି ପାରୁଛନ୍ତି। କିନ୍ତୁ ଆମମାନଙ୍କ କଥା ତ ଅଲଗା, ଆମେ ତ ଛାଡ଼ି ତ ପାରିବାନି, କିନ୍ତୁ ଆମର ଏଇଠି ବି ବହୁତ ଘରୋଇ ଅନୁଷ୍ଠାନ ଅଛି, କିନ୍ତୁ ଘରୋଇ ଅନୁଷ୍ଠାନରେ କେଉଁଠି କିପରି ଭାବରେ ତାର ପରିଚାଳନା ଦାୟିତ୍ୱ କେମିତି ନିଆହେଉଛି ସେଇଟା ବହୁତ ବଡ଼ କଥା। କାରଣ ବହୁତ କଲେଜ ହେଇଯାଇଛି ଆମର, ସିଧା ଫାଷ୍ଟ ହ୍ୟାଣ୍ଡ ଇନଫର୍ମେସନ୍ ଆମେ ସଂଗ୍ରହ କରିଛୁ ଯେ ପରିଚାଳନା କରିବା ତ ଦୂରର କଥା, ସେମାନେ ପାଠ ବିଷୟରେ ବିଲକୁଲ ଜାଣିନାହାନ୍ତି, କିଏ ଏମିତି 6-7 ପର୍ଯ୍ୟନ୍ତ ବି ପାଠ ପଢ଼ିଛନ୍ତି ସେଇଭଳିଆ।

ବିଲକୁଲ ଜାଣି ନାହାନ୍ତି, କିଏ ଏମିତି 6-7 ପର୍ଯ୍ୟନ୍ତ ବି ପାଠ ପଢ଼ିଛନ୍ତି, ସେଇଭଳିଆ ଅଛି ତାଙ୍କର, ହୁଏତ କିଛି କରିଛନ୍ତି, କେଠି କମିଟି ଅଛି, କେଠି ଗଭର୍ଣ୍ଣିଂ ବଡି ଅଛି, କେଠି ଟ୍ରାଷ୍ଟ ଅଛି, ଏମିତି ସବୁ କିଏ କିଏ ନିଜେ ନିଜେ ଦୋକାନ ଖୋଲିଲାର କ'ଣ ଖୋଲିଦେଇଛନ୍, ନିଜେ ମାଲିକ ହେଇକି, ଆଉ ଆଫିଲିଏସନ୍ ଆପ୍ରୁଭାଲ୍ ଆମର ଭାରତବର୍ଷରେ କିଛି ଅଭାବ ନାହିଁ, ଅସୁବିଧା ନାହିଁ। ବର୍ତ୍ତମାନ ଆପଣମାନେ ଜାଣିପାରୁଥିବେ ଯେ ପ୍ରାୟ କହିବାକୁ ଗଲେ ସବୁଠି ମାନେ କାଇଦା କାନୁନ ଟିକେ ଜାଣିଥିଲେ ଆଉ ହେଇଯିବ କଥାବାର୍ତ୍ତା, ଆଉ ହେଇଯିବ ଆମର ଆପ୍ରୁଭାଲ ଆଫିଲିଏସନ୍ ଇତ୍ୟାଦି ଇତ୍ୟାଦି। କିନ୍ତୁ ଆପ୍ରୁଭାଲ ଆଉ ଆଫିଲିଏସନ୍ ଥାଇକି ସେ କଲେଜରେ ପିଲା ପାଠ ପଢ଼ି ସାରିଲା ପରେ ସାର୍ଟିଫିକେଟ୍ଟା ପାଇସାରିଲା ପରେ ଯେଉଁ ଚାକିରି ପାଇଁ ଯେଉଁ ଜିନିଷ ଦରକାର, ଅର୍ଥାତ୍ ଟିକେ ପାଠ ପଢ଼ିଥିବା ଦରକାର, ଟିକେ ସଫ୍ଟ ସ୍କିଲ୍ ଥିବା ଦରକାର, ସେଇଗୁଡ଼ାକ ସେ ପାଇପାରିବ କି ନାହିଁ। ପୂର୍ବରୁ ଯଦି ଆମେ ଠିକ୍ କରୁଛେ ଗୋଟେ ପାର୍ଟିକୁଲାର ନିର୍ଦ୍ଦିଷ୍ଟ କଲେଜକୁ, ତାହେଲେ ପୂର୍ବରୁ ପାଠ ପଢ଼ିଥିବା ପିଲା ଏବଂ ତାର ଗାର୍ଡିଆନ୍, ପିଲାମାନେ ବି ଅନେକ ସମୟରେ ବର୍ତ୍ତମାନ ଏମିତି ବି କାମରେ ଲିପ୍ତ ହେଲେଣି, କିଛି କଲେଜରେ ଏମିତି ବି ଅଛନ୍ତି, ପିଲାମାନଙ୍କୁ ବି ନିଯୁକ୍ତି କରିଦିଆ ହେଉଛି ଯେ ତୁମେ ଆଣ ପିଲା, ଆଣ ପିଲା ଆଣିକି ଆଡ଼ମିସନ୍ କରାଅ, ଆଉ ତୁମର ଭଲ ଠିକ୍ କଥା ବା ଭୁଲ ଠିକ୍ କଥା ବୁଝି ଦିଆଯିବ, ଏମିତି ସବୁ କଥା। ତେଣୁ ପିଲାମାନେ ନିଶ୍ଚିତ ଭାବରେ ମାର୍କେଟିଂ କରିଦେବେ ବା କହି ଗୋଟେ ଷ୍ଟାଫ୍ ବି ମାର୍କେଟିଂ କରିଦେବ, କିନ୍ତୁ ସେ ମାର୍କେଟିଂଟା କେତେ ଦୂର ସତ ସେଇଟା ବଡ଼ କଥା, କାରଣ ସମସ୍ତେ କହନ୍ତି ଆପଣା ଭେଣ୍ଡି ସୁନା। ତେଣୁ ସେଇ ଲାଗି ଆମେ ଜାଣିବା ଯେ ପରଖିକି ଦେଖିବା ଯେ ପ୍ରକୃତରେ ଠିକ୍ କଥା, ତ ଜଣଙ୍କୁ ବି ପଚାରିଲେ ହେବନି, ଜଣେ ଦୁଇ ଜଣଙ୍କୁ ପଚାରିଲେ ବି ହେବନି, ଟିକେ ଭଲକି ବୁଝିବାକୁ ହେବ ଯେ ପ୍ରକୃତରେ ସେ ପାଠଟାର କେତେ ଉପାଦେୟତା ଅଛି ଏବଂ ପାଠ ପଢ଼ାଉଥିବା ଲୋକମାନେ କେତେ ଦୂର କ'ଣ ଜ୍ଞାନ ଦେଇପାରୁଛନ୍ତି, ସେମାନଙ୍କର ସିଧାସଳଖ ତାଙ୍କର ପାଠ ପଢ଼ାଇବା ପାଇଁ ମନ ମାନେ ମନ ମାନସିକତା ଅଛି ନା ନାହିଁ। କାରଣ ବହୁତ ଜଣ ଖାଲି ବ୍ୟାଗ୍ ବ୍ୟାଗ୍ ଧରିକି ଆଉ ପୁରା ଦେଖାଯିବା ପୁରା ଅଧ୍ୟାପକ ପ୍ରାଧ୍ୟାପକ ଇତ୍ୟାଦି ଇତ୍ୟାଦି ପାଇଁ ବି ବହୁତ ଜଣ ସେଇଭଳିଆ ବି ଅଛନ୍ତି। ତେଣୁ ସେ ଯେଉଁ କୁହନ୍ତିନି ଯେ ଖୋଳଟା ପରିବର୍ତ୍ତନ କରିଦେଲେ ଶିଆଳଟାକୁ ବାଘ କରିଦେଇ ହେବ କି, କରିହେବନି। ତେଣୁ ବାଘର ଯେଉଁ ବଳବୀର୍ଯ୍ୟ ଥିବା ଉଚିତ ସେଇଟା ଥିଲେ ଯାଇକି ଆମେ ବାଘ କହିପାରିବା। ଠିକ୍ ସେଇଭଳିଆ ଆମେ ପାଠ ପଢ଼ାଇବା ଆଗରୁ, ଯେହେତୁ ଗୋଟେ ଆମେ ଘରୋଇ ଅନୁଷ୍ଠାନରେ ପଢ଼ାଇବା ସେଠି ଗୁଡ଼ାଏ ଖର୍ଚ୍ଚ ହୁଏ, ପଇସା ବହୁତ ଲାଗେ, ଏବଂ ଆପଣ ଜାଣିଛନ୍ତି ଯେ ଚାଷୀ ଯଦି ଥରେ ହୁଡ଼ିଲା ଗୋଟେ ଚାଷ ସିଏ ନଷ୍ଟ ହୋଇଯିବ ତାର, କିନ୍ତୁ ଗୋଟେ ଛାତ୍ର ଯଦି ବାଟ ହୁଡ଼ିଲା ତାହେଲେ ତାର ଜୀବନ ମାଟି ହେବାର ବି ସମ୍ଭାବନା ଅଛି। ଏବଂ ଅନେକାଂଶରେ ଆମେ ଦେଖୁଛୁ ଆମର ଦାୟିତ୍ୱହୀନତା କେତେ ରହୁଛି ଏବଂ ପରୀକ୍ଷା ଗୁଡ଼ାକ କେମିତି ସବୁ କରାହେଉଛି ଆମ ଭାରତବର୍ଷରେ। ତେଣୁ ବହୁତ କଥା ଚିନ୍ତା କରିବାକୁ ହେବ ବର୍ତ୍ତମାନ ଶିକ୍ଷା ଦେବା ଆଗରୁ, ଏବଂ ପିଲାଙ୍କୁ 2-3 ବର୍ଷ ହଉ 4 ବର୍ଷ ହଉ ଯେଉଁ କୋର୍ସରେ ଆମେ ଆଡ଼ମିସନ୍ କରାଇବା ସେ ତା ଆଗରୁ ଟିକେ ନିଶ୍ଚିତ ଭାବରେ ଚିନ୍ତା କରିବା ଯେ ଆମେ ଗୋଟେ ଲଙ୍ଗ୍ ଟର୍ମ କମିଟମେଣ୍ଟ ଭିତରକୁ ଯାଉଛେ, ଗୋଟେ ବଡ଼ ଏଗ୍ରିମେଣ୍ଟ ଭିତରକୁ ଯାଉଛେ। ତେଣୁ ସେ ଏଗ୍ରିମେଣ୍ଟରେ ପଶିବା ଆଗରୁ ଆମେ ନିଶ୍ଚିତ ଭାବରେ ସାବଧାନ ହେବା ଯେ ଆମେ 60,000 ହଉ 65,000 ହଉ 70,000 ହଉ 100,000 ହଉ ବା 150,000 ହଉ ଯେତେ ବି ଟଙ୍କା ଦେବା ସେଇଟା ଆମରି ଆୟ ହେଇଥିବା ଟଙ୍କା, ଆମର କଷ୍ଟ ଅର୍ଜିତ ଧନ। ଏବଂ ଆମେ ଜାଣୁଛେ ବର୍ତ୍ତମାନ ଯେଉଁ ସବୁ କିଛିର ସମସ୍ୟା, ରେଟ୍ ବି ବଢ଼ିଛି, ଗ୍ୟାସ୍ ମିଳୁନି, ତେଲ ନାହିଁ, ସବୁ ରକମ ଅସୁବିଧା ଭିତରେ ତଥାପି ଆମେ ଦେଖିପାରୁଛୁ ଯେ ଗୋଟେ ଗୋଟେ ମାନେ ନିର୍ଦ୍ଦିଷ୍ଟ ଦିଗ ରହିଛି, ସେ ଅବହେଳା ହେଇକି ଚାଲିଛି। କିନ୍ତୁ ଆମେ ଯଦି ନିଜ କ୍ଷେତ୍ରରେ ଆମ ନିଜ ପିଲାମାନଙ୍କ କ୍ଷେତ୍ରରେ ଅବହେଳା କରିବା ତାହେଲେ ଆମ ପିଲାର ଭାଗ୍ୟ ବି ଖରାପ ହେବ, ତା ସହିତ ଆମର ମଧ୍ୟ ଭାଗ୍ୟ ଖରାପ ହେବ। କାରଣ ପିଲାଟାକୁ ଆମେ ହୁଏତ ସବୁଦିନ ପାଇଁ ଦେଖି ନ ପାରିବା, କିନ୍ତୁ ଆମେ ଥିବା ପର୍ଯ୍ୟନ୍ତ ଆମେ ଦେଖିବା ଆମ ରହିଛି ଗହଣରେ ଯେତେବେଳେ ଛୁଆଟା ସିଏ ଠିକ୍ ଭାବରେ ତାର ପାଠ ଯେତିକି କରାମତି ଯେତିକି ସେଇ ହିସାବରେ ସିଏ ଠିକ୍ ପାଠ ପଢ଼ୁଛି ନା ନାହିଁ, ଠିକ୍ ଜାଗାରେ ପହଞ୍ଚିଲା ନା ନାହିଁ। କାରଣ ଆମେ ଭୁବନେଶ୍ୱରକୁ ଯିବା ପାଇଁ ଲକ୍ଷ୍ୟ ରଖିବା, ଦେପଟେ ଦେଇକି ଏପଟେ କେଉଁଝର ଯିବା ରାସ୍ତାରେ ଯାଉଥିବା ଯେଉଁ ବସ୍ଟାକୁ ଯଦି ବସେଇଦେବା ବସ୍ରେ ତାହେଲେ ଛୁଆଟା ପହଞ୍ଚି ପାରିବନି, ସେଠି ଯିବ ଯେ କେଉଁଝରରୁ ଫେର ଘୁରିକି ଯିବ କଟକ ହେଇକି, ତେଣୁ ଘୁରା ପଡ଼ିବ। ତା ମାନେ ହେଉଛି ବର୍ଷେ 2 ବର୍ଷ ନଷ୍ଟ କରିବା କି ଲାଗି ବା ଆମର ପଇସା କି ଲାଗି ନଷ୍ଟ ହେବ। ତେଣୁ ଆମେ ଭଲକି ଚିନ୍ତା କରିକି ପାଠ ପଢ଼ାଇବା। ଆଉ ଗୋଟେ ଦେଖନ୍ତୁ ହେଲ୍ଥର, ସେମିତି ବିଭିନ୍ନ ଏଇ ଯେଉଁ COVID-19 ଆସିବା ପରଠୁ କେତେ କଥା ଆପଣ ଶୁଣୁଥିବେ, ସେଇଟା ବିଲକୁଲ ରୋଗ କି ରୋଗ ନଥିଲା ଅଲଗା କଥା, କିନ୍ତୁ ଭ୍ୟାକ୍ସିନ୍ ଦିଆହେଉ ନ ଦିଆହେଉ ଲୋକ କିନ୍ତୁ ବହୁତ ଫୁକମାଛି ରକମ ମରିଲେ ଏବଂ ଲୋକମାନଙ୍କୁ ଛୁଇଁ ବି ହେଲାନି। ଆମର ଆତ୍ମୀୟ ସ୍ୱଜନ ଯେଉଁମାନେ ବି ଚାଲିଗଲେ ସେମାନଙ୍କୁ ଆମେ ଛୁଇଁ ପାରିଲୁନି, ଏବଂ ତାପରେ ପରେ ଅନେକ ପ୍ରକାର ସବୁ ଶୁଣାଯାଉଛି କଥା। ତେବେ ଆମ ହେଲ୍ଥର ଦାୟିତ୍ୱ ବି ଆମର, ଯଦିଓ ଡାକ୍ତରଙ୍କୁ ଆମେ ଗୋଟେ ବିଶ୍ୱାସ କରୁ, ସିଏ ହୋମିଓପାଥିକ ଡାକ୍ତର ହଉ, ଏଲୋପାଥିକ ଡାକ୍ତର ହଉ, କି ଆୟୁର୍ବେଦିକ ଡାକ୍ତର ହୁଅନ୍ତୁ, ଆମେ ଡାକ୍ତରଙ୍କୁ ବିଶ୍ୱାସ କରିବା, କିନ୍ତୁ ଆମ ହେଲ୍ଥର କଥା ବି ଆମକୁ ବୁଝିବାକୁ ହେବ। ଅର୍ଥାତ୍ ଆମ ହେଲ୍ଥ ଖରାପ ହେବା ଆଗରୁ ଆମେ ଟିକେ ସାବଧାନ ହେବା, ପୁଣି ଯଦି ଖରାପ ହେଲା କେଉଁ ଜିନିଷଟା ନେଲେ, କାରଣ କେତେଗୁଡ଼ା ଜିନିଷ ଅଛି
ଯେଉଁ ଜିନିଷଟା ଆମେ ଯେ ଔଷଧ ହିସାବରେ ଯଦି ବ୍ୟବହାର କରିଦେଉଛେ ତାହେଲେ ସିଏ ମରିବା ପର୍ଯ୍ୟନ୍ତ ସିଏ ଚାଲିବ ଯେମିତି।

ରକ୍ତଚାପ ର ଔଷଧ କେବେ ବି ଛାଡ଼ିବା କଥା ନୁହେଁ, ଡାକ୍ତରମାନେ ବି କହିବେ, ଏବଂ ସେଇଟା ବି ତାର ଯେଉଁ ରହିଛି ଔଷଧ ନେବା ପରେ ଯେଉଁ ନିଦାନ, ସେ ନିଦାନର ରୁଲ୍ ଅନୁସାରେ ମାନେ ନିୟମ ଅନୁସାରେ ଆମକୁ ନେବାକୁ ହେବ। ଠିକ୍ ସେମିତି ଆମର ଯେଉଁଟା କହୁଛନ୍ତି ମଧୁମେହ ରୋଗ, ଥରେ ଯଦି ଆମେ ଷ୍ଟାର୍ଟ କରିଦେଲୁ କ'ଣ ସେଇଟା, ଆମେ ବିଭିନ୍ନ ପ୍ରକାର ଔଷଧ ଖାଉଛୁ, ଏପଟେ ପୁଣି କ'ଣ ନିଆହେଉଛି, ବିଭିନ୍ନ ରକମ ଇଞ୍ଜେକ୍ସନ୍ ନିଆହେଉଛି, ଖାଇବା ଆଗରୁ ଇଞ୍ଜେକ୍ସନ୍ ନିଆହେଉଛି, ସେଇଟା ବି ଥରେ ଷ୍ଟାର୍ଟ ହେଇଗଲା ମାନେ ଚାଲିଲା, ସିଏ ପୁରା ମାନେ ମରିବା ପର୍ଯ୍ୟନ୍ତ ସେ ମାନେ ଚାଲିଲା। ତେଣୁ ହେଲ୍ଥର ବି ଆମର ନିଜ ହେଲ୍ଥର ଗାର୍ଡିଆନ୍ ଆମେ ନିଜେ, ଆମ ପରିବାରର ସଦସ୍ୟମାନଙ୍କର ସ୍ୱାସ୍ଥ୍ୟର ଗାର୍ଡିଆନ୍ ହେଉଛନ୍ତି ଆମେ ନିଜେ। ଆମେ ନିଜେ ଚିନ୍ତା କରିବା ଯେ କେଉଁଟା କଲେ ଠିକ୍ ହେବ, କାରଣ ସବୁଥିରେ ତ ପଇସା ଖର୍ଚ୍ଚ କରାହେଉଛି, ଯେଉଁଥିରେ ଔଷଧ କିଣିବା ବି ପଇସା ଖର୍ଚ୍ଚ, ଡାକ୍ତରକୁ ଦେଖାଇବା ବି ପଇସା ଖର୍ଚ୍ଚ, ତେଣୁ ପଇସା ଖର୍ଚ୍ଚ ସାଙ୍ଗରେ କିଛି କଥା ନାହିଁ, କିନ୍ତୁ ପଇସାଟା ସଦୁପଯୋଗ ହେଲା ବୋଲି ଆମେ ଜାଣିବା କେମିତି, ନା ଯଦି ଆମର କାମ ରାସ୍ତା ସବୁ ଠିକ୍ ଥାଏ ଏବଂ କିଛି ଦିନ ପରେ ରୋଗ ଭଲ ହେଇଗଲା, ଆମେ ସୁସ୍ଥ ହେଇଗଲୁ ଏବଂ ତାପରେ ସହଜ ସରଳ ଜୀବନଯାପନ ସୁସ୍ଥ ଜୀବନଯାପନ କରିପାରିଲୁ, ତେବେ ଆମର ପଇସାଟା ଆମେ ଯେଉଁ ଖର୍ଚ୍ଚ କଲୁ ସିଏ ନିଶ୍ଚିତ ଭାବରେ ସାର୍ଥକ ହେଲା ବୋଲି ଆମେ ଭାବିବୁ। ଆଉ ଗୋଟେ କଥା, ସେମିତି ଚାଷୀ ଭାଇମାନେ ଜାଣୁଥିବେ, ବର୍ଷକୁ ମାର୍ଚ୍ଚ ମାସରେ ଆମକୁ ଥରେ ଯାଇକି ଜମିର ଟିକସ ଦେବାକୁ ହୁଏ, ତେଣୁ ପ୍ରତ୍ୟେକ ବର୍ଷ ପ୍ରାୟ କହିବାକୁ ଗଲେ ମାର୍ଚ୍ଚ ମାସରେ ଆଗରୁ ତାଗିଦ କରାହେଉଥିଲା, କିନ୍ତୁ ଏବେ ତ ଅଲଗା ଟାଇପ୍ର ସିଚୁଏସନ୍ ହେଇଛି, ପ୍ରଜାମାନଙ୍କୁ ବି ବେଳେବେଳେ ରାଜା କରିଦିଆ ହେଉଛି, ଆଉ ରାଜାମାନଙ୍କୁ ବି ବେଳେବେଳେ ମାନେ ପ୍ରଜାମାନଙ୍କୁ ବି ବେଳେବେଳେ ଚିନ୍ତା ମାନେ ଭୁଲକୁ ପ୍ରାୟଶ୍ଚିତ କରତେ କରତେ ତାଙ୍କର ଦିନ ସରିଯିବ, ସେଇଭଳିଆ ପରିସ୍ଥିତି ବି ଆସୁଛି ବେଳେବେଳେ। ତେଣୁ ରେଭିନ୍ୟୁର ଯେଉଁ କାମ ସେଇଟା ଆମର ତ ପ୍ରାୟ କହିବାକୁ ଗଲେ 26 ବ୍ଲକ୍ରେ, ବହୁତ ଗୁଡ଼ା ବ୍ଲକ୍ରେ ବର୍ତ୍ତମାନ ତହସିଲ ଅଫିସ୍ ହେଇଗଲାଣି, ସବୁଠୁ ଛୁଟିଆ ଛୁଟିଆ କୋର୍ଟ ବି ଚାଲିଛି, ଏବଂ ଆମେ ଯାଇକି ତହସିଲ ଅଫିସ୍ରେ ଯାଇ RI ଅଫିସ୍ରେ ଯାଇକି ଆମ ଟିକସଟା ଯେତିକି ଦେବା କଥା, ଆମ ଘର ବାଡ଼ିର ଟିକସ ହେଲା ବା ଆମର ଜମିର ଟିକସ ହେଲା, ଆମେ ଠିକ୍ ସମୟରେ ଦେଇ ଆସିବା। ତା ତ ବହୁତ ନଗଣ୍ୟ, ବହୁତ କମ୍ ପଇସା, କିନ୍ତୁ ଆମେ ଟାଇମଲି ଦେଇକି ପାଉତିଟା ନେଇ ଆସିଥିଲେ ଆମ ପାଖରେ ଜାଣିକି ରହିଲା, ଆଉ ଆମେ ଯେମିତି ଯାଇକି ନିଜ ଜମି ବାଡ଼ିକି ଦେଖିକି ଆସୁଛେ, ଠିକ୍ ସେମିତି ଆମର ଆମର ଟିକସଟା ଦେଇ ଆସିଲା ପରେ ପାଉତି ଆଣିକି ରଖିକି ଘରେ, ବହୁତ ଜଣ ବି ଫାଇଲ ଫାଇଲ କରିକି ରଖନ୍ତି, ଇଲେକ୍ଟ୍ରି ବିଲ୍ ଦିଆହେଉଛି ତାର ଗୋଟେ ଫାଇଲ, ଆଉ ସେସ୍ ଦିଆହେଉଛି, ଟ୍ୟାକ୍ସ ଦିଆହେଉଛି ତାର ଗୋଟେ ଫାଇଲ, ଯାହା ଯେତେବେଳେ ରହୁଛି ଗୋଟେ ନିଶ୍ଚିତ ଭାବରେ ଆମେ ଫାଇଲ କରିକି ରଖିବା। ଯେମିତି ଆମେ ପ୍ରେସ୍କ୍ରିପ୍ସନ୍ ଗୁଡ଼ାକ ବି ସେମିତି, ପ୍ରେସ୍କ୍ରିପ୍ସନ୍ ଗୁଡ଼ାକ ଡାକ୍ତର ଦେଇଛନ୍ତି ତାକୁ ବି ଫାଇଲ କରିକି ରଖିବା, କାରଣ ଗୋଟେ ଛୁଆମାନଙ୍କର ଦରକାର ପଡ଼େନି, କିନ୍ତୁ ବୟସ୍କ ହେଇଗଲା ପରେ, ବିଶେଷ କରି 40 ପାର ହେଇଗଲା ପରେ କହିବାକୁ ଗଲେ ଆମକୁ ସେଗୁଡ଼ାକ ରଖିବାକୁ ହେବ, ଏବଂ ଦରକାର ପଡ଼ିଲେ ଡାକ୍ତରମାନେ ଯେତେବେଳେ ପଚାରିବେ ଆମକୁ ବିଭିନ୍ନ ପ୍ରକାର ଧାରଣା ଦେବାକୁ ହେବ ଯେ ପ୍ରକୃତରେ କଥା ବହୁତ ଦିନ କ'ଣ ହେଇଥିଲା, ଏବଂ ସେହି ଅନୁସାରେ ଆମେ ଔଷଧପତ୍ର କ'ଣ ନେଇଥିଲୁ ଏବଂ କେତେ ଦିନ ଧରିକି ନେଇଥିଲୁ ସବୁ କଥା କହିପାରିବା ପ୍ରାଞ୍ଜଳ ଭାବରେ ଡାକ୍ତରଙ୍କ ପାଖରେ। ତେଣୁ ଏହିସବୁ କଥାଗୁଡ଼ିକ ଯଦିଓ ଛୁଟିଆ, କିନ୍ତୁ ଆମେ ଅନେକ ସମୟରେ ଭୁଲିଯାଉ, ଆମକୁ ସତର୍କ କରିବା ପାଇଁ କେହି ନଥାନ୍ତି, କାରଣ ବେଳେବେଳେ ଦେଖିବେ ନିଜେ ଅନୁଭବ କରୁଥିବେ ଯେ ଆମେ ଯେତେବେଳେ ଅସୁବିଧାରେ ପଡ଼ୁନେ ଆଉ କେହି ଅସୁବିଧାରେ ପଡ଼ୁଛେ, ଆମେ ସାଙ୍ଗେ ସାଙ୍ଗେ ତାକୁ ଗୋଟେ ବୁଦ୍ଧି ଦେଇଦେଇଛେ, କିନ୍ତୁ ନିଜେ ଯେତେବେଳେ ଆମେ ଅସୁବିଧାରେ ପଡ଼ୁଛେ ସେତେବେଳେ ହଠାତ୍ ଆମକୁ ବୁଦ୍ଧିଟା ଜୁଟୁନି। ଯେମାନେ ବୁଦ୍ଧି ଦେଉଥିବେ ଦେଖିବେ ବହୁତ ବଡ଼ ବଡ଼ ଡାଇରେକ୍ସନ୍ ଦିଅନ୍ତି ବଡ଼ ବଡ଼ ଲୋକ ସବୁ, କିନ୍ତୁ ଦେଖିଲା ବେଳକୁ ନିଜ ବେଳକୁ ବୁଦ୍ଧିଟା ଆସୁନଥାଏ, ତେଣୁ ମନେ ପକାଇଦେବା କଥା। ହଉ, ଆଉ ସମୟ ତ ଅଛି, ଗୋଟେ ଝୁମର ଶୁଣିକି ଯିବା ଆଉ।

0: ବାଇନ ଭାଇ, ତାଙ୍କ ଘର ପ୍ରତାପପୁର। ଆସନ୍ତୁ, ସେ କିଭଳି ଭାବରେ ଭଜନ କୀର୍ତ୍ତନ ଏବଂ ନିଜର ଜୀବନ ଜୀବିକା ଦୀର୍ଘଦିନ ଧରି କରି ଆସିଛନ୍ତି, ତାଙ୍କ ମୁହଁରୁ ଦ୍ୱିପଦ କଥା ଶୁଣିବା।
1: ନମସ୍କାର, ମୋର ନାମ ପ୍ରହ୍ଲାଦ ଦାସ, ବାପା ନାଁ ଭଗବାନ ଦାସ, ମା ନାଁ ଉଦ୍ୟାମଣି ଦାସ, ଘର ପ୍ରତାପପୁର। ମୋର ପିଲା କାଳରୁ ମୁଁ ଏଇ କୀର୍ତ୍ତନରେ ମାତିକିରି ମୁଁ ପାଠପଢ଼ା ବି ଛାଡ଼ିଦେଲି, ଚାକିରି ବି ହେଇଥିଲା, ଚାକିରି ବି ଛାଡ଼ିଦେଲି।
0: କେତେ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି?
1: ଦ୍ୱିତୀୟ ଶ୍ରେଣୀ।
0: ବର୍ତ୍ତମାନ ବୟସ କେତେ ହବ?
1: 82 ହେଲା।
0: ବୟସର ଅପରାହ୍ନରେ ଆପଣ ପହଞ୍ଚିଛନ୍ତି। ଦ୍ୱିତୀୟ ଶ୍ରେଣୀ ପାଠ ପଢ଼ିଲା ବେଳେ ଆପଣଙ୍କର ଗାଁ ପରିସ୍ଥିତି କେମିତି ଥିଲା?
1: ସେତେବେଳେ ଯାହା ଥିଲା, ଆଉ ମାଷ୍ଟରମାନଙ୍କୁ ସବୁ ପିଲାମାନେ ଭୟ କରୁଥିଲେ, ଆଉ ଚାଟଶାଳୀରେ ପାଠ ପଢ଼ା ହେଉଥିଲା। ଖୁଇଁ ଖଣ୍ଡିରେ ସେତେବେଳେ ମୟୂର ପଙ୍ଖୁରେ କଲମରେ କାଳି ବୁଡ଼େଇକି ଲେଖା ହେଉଥିଲା। ବର୍ତ୍ତମାନ ତ ବହୁତ ଆଗେଇ ଯାଇଛି, ବିଜ୍ଞାନ ଯୁଗ, ବିଭିନ୍ନ ପ୍ରକାର ସିଷ୍ଟମ ବାହାର କରିଦେଇଛନ୍ତି, କିନ୍ତୁ ବର୍ତ୍ତମାନ ସେଗା ସବୁ ସେତେବେଳେ ନଥିଲା କିଛି ଆମ ପଢ଼ା ସମୟରେ।
0: ଆପଣଙ୍କର ସେଇ ବିଦ୍ୟାଳୟର ନାଁ କ'ଣ? ପ୍ରାଥମିକ ବିଦ୍ୟାଳୟର ନାମ
1: ପ୍ରତାପପୁର ସେ ପ୍ରାଥମିକ ବିଦ୍ୟାଳୟ।
0: ବର୍ତ୍ତମାନ ଯାହା ଅଛି ସେୟା?
1: ହଁ, ସେୟା।
0: ସେତେବେଳେ ମାଟି କାନ୍ଥ ଥିଲା ନା କେମିତି କ'ଣ ଥିଲା?
1: ନା, ଟିଣ ଘର ପକା କାନ୍ଥ, ସେ ରାଜୁଡ଼ା ସମୟରୁ ଜଗନ୍ନାଥ ମନ୍ଦିର ସାମନା କୁଲଟା, ପିଲାମାନେ ସବୁ ଆସିକିରି ପ୍ରାର୍ଥନା, ସେ ଠାକୁରଙ୍କୁ ଚାହିଁକିରି ସମସ୍ତେ ପ୍ରାର୍ଥନା କରନ୍ତି। ନିଜ ହାତରେ ସମସ୍ତେ ପିଲା ସବୁ ସ୍କୁଲ ଏରିଆକୁ ସବୁ ସଫା କରନ୍ତି, ଯେତେ ପତ୍ର ଯନ୍ତ୍ର ପଡ଼ିଥିବ ସବୁ କୁଡ଼େଇକି ସବୁ ଫିଙ୍ଗନ୍ତି, ସବୁ ସଫା ସୁତୁରା କରିକି, ତାପରେ ପ୍ରାର୍ଥନା କରିକିରି ତାପରେ ସ୍କୁଲକୁ ଘରେ ପଶିକିରି ପାଠ ପଢ଼ନ୍ତି।
0: ସେତେବେଳେ ସବୁ କି ପ୍ରାର୍ଥନା ବୋଲାଯାଉଥିଲା?
1: ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରୀ,
0: ଏଇ ପ୍ରାର୍ଥନା ଗାଉଥିଲେ।
1: ହଁ, ଆଉ ରଘୁପତି ରାଘବ ରାଜାରାମ ପତିତ ପାବନ ସୀତାରାମ।
0: ଯେତେବେଳେ ଆପଣ ଯୁବକ ହେଲେ କିସ କାମ କରିକିରି କେମିତି କ'ଣ ଆପଣଙ୍କର ବାପା ତ କହିଥିବେ ଏଇ କାମ କର ରୋଜଗାର ପାଇଁ?
1: ମୋତେ ରୋଜଗାର ପାଇଁ ଯାହା କିଛି କାମ ସେ କହୁଥାନ୍ତି, ମୁଁ ବାପାଙ୍କୁ ଲୁଚିକିରି ପଳେଇଯାଏ। କେଡ଼ି କୀର୍ତ୍ତନ ହେଲେ ସିଆଡ଼େ ପଳେଇଯାଏ, କୀର୍ତ୍ତନରେ ପଇସା ତ ମିଳେନି, ସେଥିରେ ଟଙ୍କେ ଚାଳନା ପଇସା ବି ଦେଖି ମିଳେ। 24 ପ୍ରହର, 5 ରାତ୍ର, 9 ରାତ୍ର, 8 ପ୍ରହର ଆମେ ସବୁ ଖଟି ଦିନ ରାତି, ସେଠି ଖାଇବା ପିଇବାରେ ଅସୁବିଧା, କେଠି ବି ସୁବିଧା। କିନ୍ତୁ ଆମର ଯେଉଁ କଥା ହେଇଛି, କୀର୍ତ୍ତନରେ ଆମେ କେମିତି ନାମ କରିବା, ଆମ ଠାକୁରଙ୍କ ନାମ ଯେମିତି ପ୍ରତାପପୁର ରହିବ, ଆମେ ସେ ଉଦ୍ଦେଶ୍ୟରେ ଆମେ ଖଟି। ଆଉ ଯେତେ ଦଳ ଆସନ୍ତି, ସମସ୍ତଙ୍କ ଅପେକ୍ଷା ଆମେ କେମିତି ଭଲ କରିବା, ଆମର ଉଦ୍ଦେଶ୍ୟ ଏଇଟା ଥାଏ।
0: ସେତେବେଳେ ଆପଣଙ୍କ ଦଳରେ କିଏ କିଏ ସବୁ ଥିଲେ, କେତେ ଲୋକ ଥିଲେ?
1: ଆମର 25 ଜଣ ମେମ୍ବର ଥିଲେ, ବର୍ତ୍ତମାନ ଆଉ କେହି ନାହାନ୍ତି, ଆଉ 2 ଜଣ ଅଛନ୍ତି, ମୁଁ ଅଛି, ଆଉ 2 ଜଣ ଅଛନ୍ତି।
0: ସେତେବେଳେ ସବୁ କି କି କୀର୍ତ୍ତନରେ?
1: ବାଦ୍ୟଯନ୍ତ୍ର ଆମର ଖୋଳ, ଆଉ ସୁରମାଜଳ ହେଲା ଠୁଙ୍ଗରି, ସାଇ, କନେଟ, ଦାସକାଠିଆ, ଖଞ୍ଜଣି, ନାଉତୁମ୍ବି, ସେଟା ଆନନ୍ଦ ଲହରି କୁହନ୍ତି ସେଟାକୁ, ଏଇସବୁ ଥାଏ, ଆଉ କୁବ୍ଜି ଆଉ ଝାଞ୍ଜ। ଆଉ
0: ଏଇ ଯେଉଁ କହିଲେ ଆପଣ ଅଷ୍ଟମ ପହରୀ, 24 ପହରୀ, ଏଗୁଡ଼ାକୁ କେମିତି ସମୟ ଭାଗ କରାଯାଏ?
1: ଅଷ୍ଟମ ପହରୀଟା ହେଉଛି 1 ରାତି 1 ଦିନ 24 ଘଣ୍ଟା, 16 ପହରଟା ହେଉଛି 2 ରାତି 3 ଦିନ, 24 ପହରଟା ହେଉଛି 3 ରାତି 4 ଦିନ, ଆଉ 5 ରାତ୍ର ହେଉଛି 5 ରାତି 6 ଦିନ, 9 ରାତ୍ରଟା ହେଉଛି 9 ରାତି 10 ଦିନ।
0: ଆପଣ ଯେତେବେଳେ କୀର୍ତ୍ତନ କରିବା ପାଇଁ ଯାଉଥାନ୍ତି, ଗୋଟେ ଜାଗାରେ ସାରିକିରି ଆଉ ଗୋଟେ ଜାଗା ଗଲେ, ପୁଣି ଆଉ ଗୋଟେ ଜାଗା ଯାଆନ୍ତି, ତ ଘରେ ତ ବ୍ୟସ୍ତ ହେଉଥିବେ?
1: ହଁ, ଘରେ ବ୍ୟସ୍ତ ହେଉଥାନ୍ତି, ହେଲେ ଆମର ଆଉ ଘର କଥା ମନେ ନଥାଏ। ସେତେବେଳେ ଆମେ କୀର୍ତ୍ତନରେ ମାତି ଯାଇଥାଏ ପୁରା, ମୁଁ ସବୁବେଳେ ଠାକୁରଙ୍କୁ ଡାକୁଥାଏ, ହେ ପ୍ରଭୁ ମୋର ଏ ଦେହରେ ତୁମେ ସହାୟ ହୁଅ, ତୁମ କୀର୍ତ୍ତନ ତୁମେ କର, ମୋ ଦେହକୁ ନେଇକି ତୁମେ କୀର୍ତ୍ତନ କର, ମୁଁ ଏଇଟା ରଖିଥାଏ। ଆଉ କୀର୍ତ୍ତନ ଯେଉଁ ଦଳମାନେ ସବୁ ଅନ୍ୟମାନେ କରନ୍ତି, ମୁଁ ଶୁଏନି ରାତିରେ, ମୁଁ ଚାହିଁଥାଏ ସେମାନେ କିଏ କିସ କରୁଛନ୍ତି, ଯିଏ ଯିଏ ଏମିତି କଲେ ତାଠୁ କେମିତି ମୁଁ ଅଧିକା କରିବି, ମୋ ମନ ଭିତରେ ସେ କଳ୍ପନା କରି ରଖିଥାଏ। ମୋ ଡ୍ୟୁଟି ଯେତେବେଳେ ପଡ଼େ, ସେତେବେଳେ ମୁଁ ସେଇ କାମ ସବୁ କରେ, ଦେଖାଏ, ତେଣୁ ମୁଁ ଫାଷ୍ଟ ହେଇପାରେ,
0: ବେଶ ଖୁସିର କଥା।
2: ହଉ, ସବୁଦିନ ଭଳି ଚାଷୀ ଭାଇମାନଙ୍କୁ କହିବା ଯେ ଟିକେ ମତାମତ ଦେଇକି ଆମକୁ ଦିଧାଡ଼ି ଲେଖିକି ଜଣାଇବେ, ତାଙ୍କୁ କେମିତି ଲାଗୁଛି ଆମର କାର୍ଯ୍ୟକ୍ରମ, ଆଉ କିସ ଯଦି ଆମେ ଟିକେ ପରିବର୍ତ୍ତନ କରିପାରିବା କି ନୂଆ ଦିଗରେ ଟିକେ ଆଗ୍ରହ ଦେଖେଇବା, ତାହେଲେ କାର୍ଯ୍ୟକ୍ରମ ଆଉ ଟିକେ ଭଲ ହବ ନା କି?
3: ଆଉ ଯେଉଁମାନେ ଆମକୁ ଚିଠି ଦେଉଛନ୍ତି, ସେମାନେ ନିଶ୍ଚିତ ଭାବରେ ତାଙ୍କର ନାମ, ଗାମ, ଠିକଣା ଠିକ ଭାବରେ ଲେଖିବେ, ଯାହାଫଳରେ ଆମେ ସ୍ପଷ୍ଟ ଭାବରେ ପଢ଼ିପାରିବା ଏବଂ ଆମର ଏଇ କାର୍ଯ୍ୟକ୍ରମ କେମିତି ଆଗକୁ ଆହୁରି, ଯାହାଫଳରେ କି ଆମେ କାର୍ଯ୍ୟକ୍ରମକୁ ଠିକ ଭାବରେ ଉପସ୍ଥାପନା କରିପାରିବା।
2: ଆମକୁ ଚିଠି ଲେଖିବା ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002, ଜିଲ୍ଲା ମୟୂରଭଞ୍ଜ।
3: ଆମକୁ ଶୁଣୁଥିବା ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ।
4: ନମସ୍କାର।

ଶେଷ ହେଲା ଚାଷବାସର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ଗୀତଟି ଆରତୀ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୁଆ।

ଏଥର ଗୀତଟି ଅଭିମନ୍ୟୁ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ସୌରିନ୍ ଏବଂ ନିବେଦିତା।

ଆଜିଠୁ ଇଏ ତୋ ପ୍ରେମିକା, ଆଦରରେ ରଖିବୁ। ବାବାରେ, ଆମ ଧନ୍ଦା ୱାନ୍ ୱେ ଟ୍ରାଫିକ, ଯାଇ ହୁଏ ହେଲେ ଫେରି ହୁଏନି।

ଶୋଇନୁ କି ବାବା? ଅବି ବାପାଙ୍କ କଥା ମନେ ପକାଉଛୁ ନା? ତୁ ଚାକିରି ପାଇଛୁ ଜାଣି ତୋ ବାପା ବହୁତ ଖୁସି ହଉଥିବେ। ତୁ ବି ତୋ ବାପାଙ୍କ ଭଳିଆ ମନ ଦେଇ ବିଶ୍ୱସ୍ତ ଭାବରେ କାମ କରିବୁ, ତାଙ୍କଠୁ ବି ଆହୁରି ବେଶୀ ନାଁ କରିବୁ। ହେ ଭଗବାନ, ମୋ ପୁଅକୁ ସବୁ ବିପଦରୁ ରକ୍ଷା କରିବୁ।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ବରୁଣ ମିଶ୍ର ଏବଂ ଶ୍ରଦ୍ଧା।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଓଡ଼ିଶା ଆସିବେ। ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଉପରାଷ୍ଟ୍ରପତି ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବେ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ପାଳନ ମିଶନର ଉପରାଷ୍ଟ୍ରପତି ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତ ଶେଷ କରି ଆଜି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ପହଞ୍ଚିଛନ୍ତି। ମେଲବୋର୍ଣ୍ଣରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଦୂରଗାମୀ କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ କରାଯାଇଛି। ଲୋକସେବା ଭବନରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଦ୍ୱିତୀୟ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଦେଶର ପ୍ରମୁଖ ବିମାନ ବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସମୀକ୍ଷା କରିଛନ୍ତି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଆଗାମୀ ଦିନରେ ହେବାକୁ ଥିବା ଦୁଇଦିନିଆ କର୍ମଶାଳା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସାମ୍ପ୍ରତିକ ପରିସ୍ଥିତିରେ ଇରାନ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା ଏବଂ ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026। ଆମର ଆଜିର ଶେଷ ସମାଚାର ମୁଖ୍ୟାଂଶ ରାତି 11:05।

ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନମଲ୍ଲିକା। ରଚନା ରମାପଦ ନନ୍ଦ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ତାରାକାନ୍ତ ପଣ୍ଡା। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବନମଲ୍ଲିକାର ଦଶମ ଭାଗ।

0: କୁଆଡେ ଗଲ କୁଆଡେ ଗଲ ମ ସମ୍ବିତ ସମ୍ବିତ
1: ଆରେ ମୁଁ ଏଇଠି ବାରଣ୍ଡାରେ
0: ଜାନିଅ ତମେ ତ ଉଠିବ ଏତେବେଳେ ସକାଳ 9:00 ଆସିଗଲାଣି ପରା କାମ ସାରିବ କେତେବେଳେ ଆଉ ମତେ ବୁଲେଇ ନବ କେତେବେଳେ
1: ଚା କଲାବେଳେ ମନଟା କୋଉଠି ଥିଲା କି
0: କାଇଁ କଣ ହେଲା
1: ଆଉ ଚିନି ନଥିଲା
0: ହଁ ମ ଟିକେ ବେଶୀ ହେଇଯାଇଥିବ ଚଳେଇନୁ ନା ସତରେ ମୁଁ ଟିକେ ଅନ୍ୟ ମନସ୍କ ଥିଲି
1: କଣ ଭାବୁଥିଲ ଶୁଣେ
0: ଆଚ୍ଛା ସମ୍ବିତ ଏ ଜନ୍ମରେ ମୁଁ ତମର ସ୍ତ୍ରୀ ଯଦି ମରିଯାଏ ପୁଣି ଆର ଜନ୍ମରେ କଣ ତମର ସ୍ତ୍ରୀ ହେଇ ଜନ୍ମ ହେବି
1: କେଜାଣି ବାବା ଏତେ ଗହିରିଆ ଚାଷ ତ ମୋର ନାହିଁ ମୁଁ ଏ ପୁନର୍ଜନ୍ମରେ ବିଶ୍ୱାସ କରେନି ଏ ଜନ୍ମରେ ତମେ ମୋର ଯାହା ହାଲ କଲଣି ପାହାଡ଼ ପର୍ବତ ଘୁରେଇ ଘୁରେଇ ଆଉ ଦରକାର ନାହିଁ ବାବା ଆଉ ଦରକାର ନାହିଁ ତମକୁ ଏତିକିରେ ଦଣ୍ଡବତ
0: ରୁହ ନା ଏମିତି ଫାଜିଲେମି କର ନା ଏଇ ସତରେ କଣ ତମେ ପୁନର୍ଜନ୍ମରେ ବିଶ୍ୱାସ କର
1: ନା
0: ମୁଁ କିନ୍ତୁ କରେ
1: ହଉ ତମେ ତମର କରୁଥା ମୁଁ ମୋର ନିତ୍ୟକର୍ମ ସାରେ ଆଉ ଟିକେ ପରେ ପଟ୍ଟନାୟକ ବାବୁ ମିଶ୍ର ବାବୁ ହେରିକା ଆସିକି ପହଞ୍ଚିଯିବେ ତମେ ବି ରେଡି ହେଇଯା ହଁ ଶୁଣ ନବରଙ୍ଗପୁରରୁ ରାଇଘର 90 କିଲୋମିଟର ହବ ତ ରାତିରେ ସେଇଠି ରହଣି ସେଇ ଅନୁସାରେ ପ୍ରସ୍ତୁତ ହେଇ ଚାଲ
0: ରାଇଘର ରାଇଘର କାହିଁକି ଯିବେ
1: ଆଚ୍ଛା ଲୋକ ତମେ କାଲି ପଟ୍ଟନାୟକ ବାବୁଙ୍କୁ କହିଲ ଜୀବ ବନ୍ଦୋବସ୍ତ କଲେ ସେଠିକି ଯିବ ଆଜି ପୁଣି ହଠାତ୍ ମନରେ ପରିବର୍ତ୍ତନ ଆରେ ଭାଇ ଯିବ ତ ସିଧା କୁହ ନହେଲେ ଅଯଥା କାହିଁକି ଜିପ୍ଟା ନେଇ ପଟ୍ଟନାୟକ ବାବୁ ଆସିବେ
0: ସମ୍ବି ତମେ ପରା କହୁଥିଲ ମତେ ଆଜି ଗଣ୍ଡ ଆଦିବାସୀ ଭାଇମାନଙ୍କ ପାଖକୁ ନେବାକୁ ହେଲେ ହଠାତ୍ ରାଇଘର ପ୍ରୋଗ୍ରାମ କାହିଁକି କଲ ତମ ମୁଣ୍ଡ ଆଜିକାଲି ଠିକ୍ ରହୁନି ବୋଧେ
1: ମୋ ମୁଣ୍ଡ ନୁହଁ ସ୍ୱାତି ତମ ମୁଣ୍ଡଟା ଖରାପ ହେଇଗଲାଣି ଏମିତି ବୁଲି ବୁଲି କିଏ ରାଇଘର ପରା ସେଇ ଗଣ୍ଡ ମାନଙ୍କ ଇଲାକା କାଲି ଏତେ କଥା ହେଲା ତମ ମନଟା କୋଉଠି ଥିଲା କି
0: ମା ସତେ ମୁଁ କେଡ଼େ ବୋକିଟା ମ କଥା କଣ କି ସମ୍ବିତ ସେଇ ମାଙ୍କିଡ଼ି ଆଉ ସାନ୍ତାଳ ମାନଙ୍କର ବଙ୍ଗା ହାପଳାମ ବଙ୍ଗା କଥା ଭାବୁଥିଲି ତ କେତେ ସରଳ ବିଷୟ ସେମାନଙ୍କର କହିଲା ସମ୍ବିତ ମୃତ୍ୟୁ ପରେ ମଣିଷଟି ପୁଣି ଜନ୍ମ ନବ ତାଙ୍କରି ବଂଶରେ ପିତୃପୁରୁଷଙ୍କ ପ୍ରତି କେତେ ପ୍ରଗାଢ ଭକ୍ତି ଏମାନଙ୍କର କହିଲ
1: ଥାଉ ବାବା ଲେକ୍ଚର ଦିଅନି କାମ ଶୀଘ୍ର ସାର ପହଞ୍ଚୁ ପହଞ୍ଚୁ ଅତି କମ୍ରେ ଦିନ 2 ହବ ରାଇଘରଟି ସେଠି ଖିଆପିଆ ସାରିଯିବା କୁରାବେଡ଼ା
0: ହଉ ତମେ ଆସ ମୁଁ ରେଡି ହେଇଯାଉଛି

0: ଭାରତରେ ଏମାନଙ୍କ ସଂଖ୍ୟାଗରିଷ୍ଠତା ରହିଛି। ସେଥିପାଇଁ ଏହି ଅଞ୍ଚଳ ଗୋଣ୍ଡୱାନା ରାଜ୍ୟ ରୂପେ ନବମ ଶତାବ୍ଦୀରୁ ପରିଚିତ। ଏମାନେ ଓଡ଼ିଶା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ବସବାସ କରି ରହିଛନ୍ତି। ଗୋଣ୍ଡମାନେ ରାଜ୍ୟ ଶାସନ କରୁଥିଲେ, ଭୂମିର ଅଧିକାରୀ ଥିଲେ, ତେଣୁ ସେମାନଙ୍କୁ ରାଜଗୋଣ୍ଡ କୁହାଯାଏ। ରସେଲ ଆଉ ହୀରାଲାଲଙ୍କ ମତରେ ଏମାନେ ଏକ ପ୍ରଖ୍ୟାତ ଶାସକ ଥିଲେ। ନବମ ଶତାବ୍ଦୀରୁ ପନ୍ଦରଶହ ଶତାବ୍ଦୀ ଯାଏଁ ଏମାନେ ମଧ୍ୟ ଭାରତର ଗଢ଼ାମଣ୍ଡଳ, ଚାନ୍ଦା ଓ ବସ୍ତର ତଥା ପଶ୍ଚିମ ଓଡ଼ିଶାରେ ରାଜତ୍ୱ କରିଥିଲେ। ଓଡ଼ିଶାର ପଶ୍ଚିମାଞ୍ଚଳର ସମ୍ବଲପୁରର ଅଠରଗଡ଼ ମଧ୍ୟରୁ ଦଶଟି ଗଡ଼ରେ ଗୋଣ୍ଡ ରାଜା ଓ ଜମିଦାରମାନେ ଶାସନ କରୁଥିଲେ। ଏହା ସମ୍ବଲପୁର ଇତିହାସ ପୁସ୍ତକରେ ସ୍ୱର୍ଗତ ଶିବପ୍ରସାଦ ଦାସ ଉଲ୍ଲେଖ କରିଛନ୍ତି। ଆଦିବାସୀ ରୂପେ ସାରା ଭାରତରେ ସାନ୍ତାଳ ଜାତିଙ୍କ ସଂଖ୍ୟା ସର୍ବାଧିକ, ତାପରେ ଗୋଣ୍ଡମାନଙ୍କ ସଂଖ୍ୟା ଦ୍ୱିତୀୟରେ। ଗୋଣ୍ଡମାନଙ୍କ ଦୃଢ଼ ସାମାଜିକ ସଂଗଠନ ରହିଛି। ଏମାନେ ନିଜ ଗୋତ୍ରର ଝିଅ ବିବାହ କରନ୍ତି ନାହିଁ, ହେଲେ ମାମୁଁ ଝିଅ, ଭଉଣୀ ତଥା ପିଉସୀ ଝିଅକୁ ବିବାହ କରିବା ପ୍ରଥା ରହିଛି। ଗୋଣ୍ଡମାନଙ୍କର ମୁଖ୍ୟ ଦେବତା ଲିଙ୍ଗାଦେଓ, ଜଙ୍ଗାଦେଓ ଓ ବୁଢ଼ାଦେଓ। ଏହି ତିନି ଦେବତାଙ୍କୁ ସେମାନେ ଆଦି ଦେବତା ରୂପେ ପୂଜା କରିଥାନ୍ତି। ଗୋଣ୍ଡମାନଙ୍କର ଆଦି ପୁରୁଷ ମିଥ ବା ପୁରାଣ କାହାଣୀରୁ ଜଣାପଡ଼େ ଯେ ଏମାନେ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ଓ ରାବଣବଂଶୀ ରୂପେ ପରିଚିତ।
1: ଆଚ୍ଛା ମିଶ୍ର ବାବୁ, ଏ ଗୋଣ୍ଡ ସମ୍ପ୍ରଦାୟର ଲୋକ ଓଡ଼ିଶାର କୋଉଠି କୋଉଠି ରହନ୍ତି?
0: ଓଡ଼ିଶାର ଅବିଭକ୍ତ କଳାହାଣ୍ଡିରେ ସର୍ବାଧିକ ସଂଖ୍ୟକ ଗୋଣ୍ଡ ଲୋକ ରହିଛନ୍ତି। ତା ଛଡ଼ା ନବରଙ୍ଗପୁର ଜିଲ୍ଲାର ରାଇଘର ଅଞ୍ଚଳରେ ଓ ସମ୍ବଲପୁର ଜିଲ୍ଲାର ବାରପାହାଡ଼ ଅଞ୍ଚଳରେ ମଧ୍ୟ ଅଧିକ ସଂଖ୍ୟାରେ ଗୋଣ୍ଡ ଲୋକ ବସବାସ କରନ୍ତି।
1: କୋଉ ଭାଷାରେ ଏମାନେ କଥାବାର୍ତ୍ତା କରନ୍ତି?
0: ଆଗେ ଓଡ଼ିଶାର ଗୋଣ୍ଡମାନେ ଗୋଣ୍ଡି ଭାଷା କହୁଥିଲେ, କିନ୍ତୁ ଏବେ ଆଞ୍ଚଳିକ ଓଡ଼ିଆ ଭାଷାର ବ୍ୟବହାର କରନ୍ତି। ଭାଷା ଭିତ୍ତିରୁ ଏମାନେ ଓଡ଼ିଶାରେ ଓଡ଼ିଆ ଗୋଣ୍ଡ, ଲରିଆ ଗୋଣ୍ଡ, ଭତ୍ରା ଗୋଣ୍ଡ ତଥା ମୁରିଆ ଗୋଣ୍ଡ ରୂପେ ପରିଚିତ। ଧରୁଆ ଗୋଣ୍ଡମାନେ ନବରଙ୍ଗପୁରର ରାଇଘର ଅଞ୍ଚଳରେ ଦେଖାଯାଆନ୍ତି, ଏମାନେ ଗୋଣ୍ଡି ଭାଷାର ବ୍ୟବହାର କରନ୍ତି।
2: ଜାଣସ୍ୱତୀ, ଏ ଗୋଣ୍ଡମାନେ ରାଜା ଜମିଦାର ଥିଲେ, ଭୂମି ବି ଚାଷ କରୁଥିଲେ। ତେଣୁ କଥାରେ ଅଛି, ଉଠିଲେ ଗୋଣ୍ଡ ଛତର ଟେକେ, ଛିଡ଼ିଲେ ଗୋଣ୍ଡ ପତର ବିକେ।
3: ଗଣ୍ଡ ତମର ଯୋଉ ଜାତି ଭିତରେ କେମିତି ଚଳଣି ଅଛି ଚାଷବାସ ବିଷୟରେ?
4: ଆଜ୍ଞା,
3: ଏ ବିଷୟରେ ଆମକୁ ଟିକେ କହିଲେ ହୁଅନ୍ତା
4: କି? ଗଣ୍ଡି ଭାଷାରେ ମମ ଲତେ ପାସ୍ତେ ମମ ଉଦା ପାଶିଚ ମତମାଟ ବଧମାଇନାତେ ମାଉଣ୍ଟନ ବିତାନା ଅଞ୍ଜି ବିତାନା ଟାଇମ ବି ମନ୍ତା ମମ ତ ଭଇଁସାକ୍ତେ ଗଲା ଅଞ୍ଜି ବିଦା ଅଞ୍ଜି ପାଶିଚ ମତମାଟ ଆଉର କରି ଅଞ୍ଜି ମମ ଭିତ ଗଲ ମତ ମାଟ ଲତେ ତା ଯୁକ୍ତେ ଇ ଦେଖ ତୁ ମମ ଚାଷୀ କିନ୍ତାର ମା ଚାଷୀ ଗଲା ଲୋସା ଇଲା ଦାନ୍ତର ବା କାରଣ ସେ ମମ ଆଚା ଡଙ୍ଗ ତା ଚାଷୀ କାମ କି ପାରବା
3: କ'ଣ ଆର ଅର୍ଥରେ ଟିକେ ଆମକୁ ବୁଝେଇଦେଲେ?
4: ଆଗରେ ସେତେବେଳେ ଆମେ ଯୋ ବିହନ ପିଙ୍ଗୁଥିଲୁ, ଧାନ ବୁଣୁଥିଲୁ, ଏବେ ଏଠି ଆମ ଅଞ୍ଚଳରେ ବେଶୀ ମକା ଚାଷ ହେଉନ୍ତି।
5: ଆଗରେ ଚାଷ ତ ଭଲ ହେଉନଥିଲେ ଆଜ୍ଞା, ଲୋକମାନେ ଜାଣୁନଥିଲେ ଚାଷବାସ କରିବା ପାଇଁ। ଏବେ ଲୋକଙ୍କର ଦେଖି ଦେଖିକିନା ଚାଷବାସ କରୁଛନ୍ତି, ମଣ୍ଡିଆ, ବିରି, କୁଟକି ଏ ସମସ୍ତେ ହେଉଥିଲା, ବାକି ମକା ଚାଷ କରୁନଥିଲା।
3: ଧାନ
5: ବି ସେତିକି ଚାଷ ନ କରୁଥିଲା, ସେଟା ପାଇଁ ଆମର ଲୋକମାନେ ଖାଲି ଆଗ ସାଙ୍କର କୁଲି ବୃତ୍ତି କରିକି ଖାଉଥିଲା। ଏବେ ଲୋକମାନେ ଲୋକଙ୍କୁ ଦେଖି ଦେଖିକିନା ମକା ଚାଷ

0: ହେଲା କୁରାବେଡ଼ା ଗାଁ। କେମିତି ଲାଗୁଛି?
1: ଭାରି ଭଲ ଲାଗୁଛି।
0: ରୁହ ସ୍ୱାତି, ଗାଁ ଭିତରକୁ ଯିବା ପୂର୍ବରୁ ତମେ ବର୍ତ୍ତମାନ ପ୍ରଥମେ ଶୁଣିନିଅ ଏ ଗଣ୍ଡମାନଙ୍କର ଇତିହାସ। ମିଶ୍ରବାବୁ ତ ପାଖରେ ଅଛନ୍ତି, ୟାଙ୍କରି କଥା କହୁଥିଲେ। ମହେନ୍ଦ୍ର କୁମାର ମିଶ୍ର ଗଣ୍ଡ ସମ୍ପ୍ରଦାୟ ଜୀବନଧାରା ଉପରେ ବେଶ କିଛି ଗବେଷଣା କରିଛନ୍ତି।
2: ଗଣ୍ଡମାନେ ଭାରତର ଏକ ସଂଖ୍ୟାଗରିଷ୍ଠ ଆଦିବାସୀ ଜାତି। ଏମାନେ ଦ୍ରାବିଡ଼ ଭାଷା ଗୋଷ୍ଠୀ ଅନ୍ତର୍ଗତ। ମଧ୍ୟ ଭାରତ

0: ଦେଖିଲା ଦେଖିଲା, ଏମାନଙ୍କର ତ ଚାଳ ଘର, କୋଉଠି ଗୋଟେ ଗୋଟେ ଟାଇଲ ଘର ବି ଅଛି। ଆରେ ଘର ବାରଣ୍ଡା କଳା ମାଟି, ଘର ଭିତର ବି କଳା ମାଟିରେ ଲିପା ହେଇଛି, ଆଉ ଘର ଆଗରେ କାଠ ପୋତାଇ ପାଚେରୀ ହେଇଛି। ଅନ୍ୟମାନଙ୍କ ଠାରୁ ବେଶ କିଛିଟା ଅଲଗା ଅଲଗା ଲାଗୁଛି ନୁହେଁ?
1: ଆଗରେ ଥିଲା ଆଜ୍ଞା ଖାଲି ସେ ତୁମର କକର ଯାକ ଥିଲା, ଆମେ କହୁଛି ଆମର ଭାଷାରେ କହୁଛନ୍ତି କଦର ବୋଲିକିନା, ସେ କଦରଟା ଥିଲା, ଏବେ ଏବେ ଲୋକଙ୍କୁ ଦେଖିକିନା ଜିକର।

0: ଛାଁ ଛାଇ ହେଉଛି, ତୁମର ଇଟା ପିଟା ବି ହେଉଛି, ନହେଲେ ଖାଲି ମାଟିରେ ଘର ଥିଲା, ସେଠି ଚଟ ଚଟ କରିକି ନା ଥିଲା,
1: ଏବେ ବଡ଼ ବଡ଼ ଘର ସବୁ କରିଛନ୍ତି,
0: ଏବେ ବଡ଼ ବଡ଼ ଘର କରିଛନ୍ତି।
1: ଆଚ୍ଛା, ଇ ଯୋଉ କଳା ହେଇକି ଯୋଉ ତମର ଏଇଟା ସିମେଣ୍ଟ ଭଳିଆ ଦୁଶୁଛି, ଘର ତଳେ ଲିପିଛନ୍ତି, ଏଇଟା କ'ଣ ସବୁ ଲଗେଇକି ଏମିତି ଲିପିଛନ୍ତି?
0: ସେ ଗୋବର ଦେଇକିନା, ଗୋବର ଦେଇକିନା ସେ ଭିତରେ ସେ ପହଁରାକୁ ଜରାଇକିନା, ଆମର ଭାଷାରେ କହିବେ ପହଁରା,
1: ପହଁରା ବୋଲେ କ'ଣ ସେଇଟା?
0: ସେଇଟା ଦାଣ୍ଡ ତାଙ୍କର ଇଏ କଟା
1: ଛଣ,
0: ହଁ ଛଣ, ତାଙ୍କେ ଜଳାଇକିନା ତାଙ୍କର ସାଙ୍ଗରେ ମିକ୍ସଚର କରିକିନା ସେ ଗୋବରକୁ ଲିପେ ପଛ କରିଛନ୍ତି।
1: ପାଳ କୁଟା ଆଉ ଗୋବର, ପାଳ କୁଟା ପୋଡ଼ାଇ ଦେବେ,
0: ପୋଡ଼ାଇ ଦେବେ।
1: ଆଚ୍ଛା, ସେଟାକୁ କେଉଁଥିରେ ମିଶେଇବେ?
0: ସେ ଗୋବର ମିଶାଇକିନା ତାଙ୍କୁ ଲିପିବେ,
1: ସେମିତି ଏତେ କଳା ହେଉଛି,
0: କଳା ହେଉଛି।
1: ଆଉ କ'ଣ କ'ଣ ରଙ୍ଗ ବ୍ୟବହାର ହେଉଛି?
0: ରଙ୍ଗ ସେ ମାଟି ଭିତରୁ ସେଠି ଆଣିଛନ୍ତି,
1: କ'ଣ
0: ସେ ମାଟିଟା ଆଣିଛନ୍ତି? ସେଟା ଆମେ କହିବୁ ଚୁଇ ମାଟି।
1: ତା ରଙ୍ଗ କେମିତି ଥିବ?
0: ତାଙ୍କର ଦୋପଟା ରଙ୍ଗ ହେବ ଆଜ୍ଞା, ତାଙ୍କର ରଙ୍ଗ କରିବା ପାଇଁ ହାଟରୁ ସେ ରଙ୍ଗ କିଣିକିନା ଆଣିଛନ୍ତି, ଧଳାଟା ହେଉଛି, ତୁମର କଳାଟା ହେଉଛି, ତଳେ ଖୋଲାଟା ସେ ଖାନ୍ତି ଜାଗାରେ ସେ ଧୋପଟା ହେଉଛି।
1: ଆଚ୍ଛା, ଆମେ ଦେଖୁଛୁ ସବୁ ଯେଉଁ ବାଡ଼ ଦେଇଛନ୍ତି, କାଠ ପୋତିକିରି ବାଡ଼ ଦେଇଛନ୍ତି, ଆଉ ଅନ୍ୟ ମୁର୍ଗା କି ଅନ୍ୟାନ୍ୟ ଜିନିଷ ଦେଇଥିଲେ ବାଡ଼ ହେଇପାରିବ? କାଠ ଯାହା କାହିଁକି ପୋତୁଛନ୍ତି?
0: ପଡ଼ିଛନ୍ତି ଆଜ୍ଞା, ମାନେ ସେ ତାଙ୍କର ମାନେ ଲୋକଙ୍କର କାଠ ଦେଲେ ସୁବିଧା ହେଉଛି ବୋଲି।
2: ଆଚ୍ଛା ସମ୍ବି, ଗଣ୍ଡ ମାନଙ୍କ ଭିତରେ କ'ଣ ବିଭିନ୍ନ ଗୋଷ୍ଠୀ ଅଛନ୍ତି?
3: ଏଇ ଯୋଉ ବୁଢ଼ା ମଉସା ଆସୁଛନ୍ତି ତାଙ୍କୁ ପଚାରୁନ।
2: ମଉସା, ଓଡ଼ିଶାର ଗଣ୍ଡ ମାନଙ୍କ ଭିତରେ କିଏ କିଏ ଗୋଷ୍ଠୀ ଅଛନ୍ତି?
4: ମାର୍କାମ ଆଉ ନୈତାମ ଆଉ ମାରାଇ।
1: ତମର ଜାତିର ଲୋକ ସେ ନଥିବ ତାହେଲେ ତାଙ୍କର ତମେ ଖାଇବ?
4: ନାଇଁ, ବିନା କୁଟୁମ୍ବରେ ଆମେ ଖାଇବୁ ନାହିଁ। ଅଛି ଗାଣ୍ଡା ଜାତି, ସେ ଗାଡ଼ି ଆମେ ଖାଇବୁ ନାହିଁ। ଆଉ ଲୋହରା ଅଛି, ସେ ଆଡ଼ରୁ ଚାମରା ଅଛି, ସେ ହାତ ଆମେ ଖାଇବୁ ନାହିଁ।
1: ଆଚ୍ଛା, ତମର ଦୁଇ ପ୍ରକାର ଅଛନ୍ତି
4: ଆଉ ଭକ୍ତ ଶକ୍ତ ମାନେ, କିଏ ତ ଖାଉଛ, କିଏ ତ ଖାଇବୁ ନାହିଁ, କେତେ ପ୍ରକାର ଅଛି, କିଏ ତ ନେଉଛ, ଆଉ ଗାଈ ସ୍ତ୍ରୀ ବାଲା ମାନେ କେତେ, ଆଉ ରୂପରେ ଅନ୍ୟ ପ୍ରକାର କେତେ ଜଣ ଅଛି, ସେ ଆମ ଭିତର ଲୋକ ମାନେ ଆମେ ସବୁ ଆମେ ଚାଲିଛୁ, ଆମେ ଖାଉଛୁ, ସେମାନେ ଖାଇବେ ନାହିଁ, ସେ ମାଉ ମାସୀର ଖାଇବେ ନାହିଁ,
1: ସେମାନେ ଭକ୍ତ
4: ଭକ୍ତ
1: ଆଉ ଶାକ୍ତ ବାଲା ମାନେ ଖାଇବେ
4: ଖାଇବେ, ଆମେ ଶାକ୍ତ ବାଲା ହେଉଛୁ, ସେମାନେ ଭକ୍ତ ବାଲା।
2: ଆଚ୍ଛା, ଏମାନଙ୍କ ଗାଁରେ କାହିଁ ଧାଙ୍ଗିଡ଼ି ବସା ଦେଖାଯାଉନି ତ?
3: କିଏ କହିଲା? ଆଦିବାସୀ ସମ୍ପ୍ରଦାୟ ମାନଙ୍କର ସେଇଟା ତ ହେଉଛି ମୂଳ। ଅବିବାହିତ ପ୍ରତ୍ୟେକଟି ପୁଅ ଝିଅମାନଙ୍କର ଜୀବନ ପରିଚର୍ଯ୍ୟା ଏଇଠୁ ଆରମ୍ଭ ହୁଏ।

0: ଆମ ପରି ସେମାନେ ନିଜ ଗୋତ୍ର ଭିତରେ ବାହା ହୁଅନ୍ତିନି, ବରଂ ସେମାନଙ୍କ ଭିତରେ ବାଲ୍ୟ ବିବାହ, ଯୁବତୀ ବିବାହ, ବିଧବା ବିବାହ, ଘିଚା ବିବାହ,
1: ଘିଚା ବିବାହ ତ ଅନ୍ୟ ଆଦିବାସୀ ସମ୍ପ୍ରଦାୟରେ ଅଛି।
0: ଓହୋ, ଶୁଣ ନା, ପ୍ରେମ ବିବାହ, ଯୁବକ ପାଇଁ ଯୁବତୀ ଘର ଛାଡ଼ି ପଳେଇବା, ପଇସା ଯୋଡ଼ି ବିବାହ, ଏମିତି କେତେ ବିବାହ ପ୍ରଥା ରହିଛି।
2: ତମେ କେମିତି ତମର ବିବାହ ରହୁଛି ଆମକୁ ଟିକେ କହିବ ନା, ତମର କେମିତି ବିବାହ ରହୁଛି?

0: ଆସିଲି ବାହା ହେଲେ
1: ତମେ କେମିତି ପୁଅ ଘର ତମକୁ ଯାଇକି ପସନ୍ଦ କଲେ ନା ତମେ ନିଜ ପୁଅକୁ ପସନ୍ଦ କରିକି ଆସିଲ?
2: ପୁଅ ଯାଇଛି ପସନ୍ଦ କରିବୁ।
0: ତୁମ ବାପ ଘର କଣ ଦେଇଛନ୍ତି?
2: ସୋନା ଚାନ୍ଦି ଥାରି ବଟକି ସବୁ ଦେଇଛି।
1: ଆଚ୍ଛା ତମର ବିବାହ କେମିତି କରୁଛ ଆମକୁ ଟିକେ କହିଲ।
3: ମାଙ୍ଗିବା ପାଇଁ ଯିବ ଟିକେ ସେ ଲାଇ ରୁଟି ପିଠା କରିକିନା ସେ ସମୁଦିଗାର ଯିବାଟା ସେ ଆଡ଼େ ଯିବାଟା ଟିକେ ଚାହା ପାଣି ସବୁ ଖାଇବାଟା ତାଙ୍କେ ପୁଜ ପଚାର ହେଇକିନା ସେ ଭଉଣୀକୁ ମାଙ୍ଗବାଟା। ହଁ ହଁ ବୋଲବେ ଦେବୀ ବୋଲବେ ସେ ଦେଲେ ମିଶା ତାର ପରେ ତାର ଶକ୍ତି ଅନୁସାରେ ହେଲେ ତାର ଯିବାଟା ଅଛି ଧାର ଚାଉର ସବୁ ଧରିକିନା ଯିବାର ଅଛି ସେଗା କୁଟୁମକୁ ଧରିକରି ନେବାର ଅଛି।
1: ପୂଜା ପାଠ କିଏ କରିବ ସେଟା?
3: ସେ
1: ତମର ଭିନ୍ନ କିଏ ପୂଜାରୀ ଅଛି କି?
3: ପୂଜାରୀ ଅଛି ତାଙ୍କେ କହୁଛେ ଦୋଷୀ।
1: ହେଲେ ପୁଅ ଯିବ ଝିଅ ଘରକୁ ବିବାହ?
3: ହଉ ଝିଅ ଘରକୁ ଯିବାର ଅଛି ତେଲ ହରଦି ଧରିକିନା ନେବେ ସିଆଟୁ ବାନ୍ଧିବେ
1: ପତ୍ର
3: ଥିବ କିନି ସେ ପତ୍ରରେ ସେ ଗାତି ଥିବ ପୂଜା ପାଠ କରବାଟା ସେ ନୀତି ଗତି ସେ ଦୋଷୀ ଦେବେ ସେତିକିଟା
4: ଜାଣ ସ୍ୱାତି। କଣ୍ଡମାନଙ୍କର ବିବାହ ସମୟରେ ପିଲାର ଜନ୍ମ ଝିଅର କର୍ମ ଉଭୟ ଦେଖାଯାଏ। ପ୍ରଥମେ ବରକନ୍ୟାଙ୍କ ମେଳକ ହୁଏ ଯାହାକୁ କୁହାଯାଏ ମନ୍ଦ ତର୍କା। ତାପରେ ବିବାହ ବିଷୟରେ କଥାବାର୍ତ୍ତା ହେଲେ କନ୍ୟାକୁ ବରପିତା ମାଳି ପିନ୍ଧାଏ। ତାପରେ ଆସେ ନିର୍ବନ୍ଧ ବା ମାଙ୍ଗେ। ତାପରେ ହୁଏ ଲଗନ। ଆମର ଯେମିତି ବାହାଘର ଗୋଟେ ଦିନରେ ହୁଏ ତାଙ୍କର ଲାଗେ ତିନି ଦିନ।
5: ଆମର ଦିନେ କୋଉଠି ମ? ଦୁଇ ଦିନ ପରେ ମଙ୍ଗନ ଦିନେ ବାହାଘର ଆଉ ଦିନେ ପୁଣି ଯୋଉଠି ଅଛି ତମେ ପରା କୁଆଡେ ବାହା ହେଇଛ ଖାଲି ଭେଦିରେ ବସିବାଟା ମନେ ପଡୁଛି
4: ନୁହେଁ। ହେଲା ଯେ ତାଙ୍କର ଯୋଉ ତିନି ଦିନ ପ୍ରଥମ ଦିନ ଗନସନ୍, ଦ୍ୱିତୀୟ ଦିନ ଲଗନ, ତୃତୀୟ ଦିନ ମୋଡ ଝରେନ। ଢୋଲ ମହୁରୀ ନିଶାଣ ସବୁ ବାଜେ। ବରକୁ ଆଉ କନ୍ୟାକୁ ପିଠିରେ ଲାଉ କରି ଯାହାକୁ କହନ୍ତି ପେଟଗୁନା ଯୋଗ ଖୁଣ୍ଟ ଚାରିପଟରେ ନାଚନ୍ତି।

0: କନମ କେତେ ଦେବାକୁ ପଡେ?
1: ସବୁଠୁ ବଡ଼ କଥା ହଉଛି ସ୍ୱାତି, ଯୌତୁକ ରାକ୍ଷସର ଦାଉ ଗଣ୍ଡ ସମ୍ପ୍ରଦାୟରେ ନାହିଁ।
2: ତମର ପୁଅ ତ ଯିବ ଝିଅ ଘରୁ ବିବାହ ହେବାକୁ, ହେଲେ ତମେ କିଛି ତାଙ୍କୁ ପଇସା ପତ୍ର ମାଗିବ କି ଝିଅ ଘରକୁ?
3: ନାଇଁ, ଆମେ ମାଗୁ ନାହିଁ, ଆମର ଚଳିବ ନାହିଁ, ସେଟା ପଇସା ପତ୍ର ମାଗିବ ନାହିଁ, କିଛି ନାହିଁ।
2: ଝିଅ ଆସିଲା ବେଳକୁ କଣ ନେଇକି ଆସେ?
3: ସେଟା କିଛିଟା ଦେବା ନାହିଁ, ସିଆଡ଼େ ତାର ବାପା ଦେବ ନାହିଁ, ସିଆଡ଼ୁ ସେ ଫୋର ବପର କିଛି ଦେବ ନାହିଁ, ସେଟା କାଲି ଯେତିକି ଲୋକ ଦେବେ ସେ ଖାନା ପିନା କରିଦେବେ ସେତିକିଟା।
0: ସତେ? ବାଃ, କେଡ଼େ ସୁନ୍ଦର ପ୍ରଥା ମ।

0: ଆଚ୍ଛା ସମ୍ବିତ, ପ୍ରାୟ ଆଦିବାସୀ ମାନେ ବଳି ଉପରେ ବେଶୀ ବିଶ୍ୱାସ କରନ୍ତି, କାରଣ ସାଧାରଣ କିଛି ରୋଗ ହେଲେ ବା ଦେହ ଖରାପ ହେଲେ ପୂଜା କରନ୍ତି ଆଉ ବଳି ଦିଅନ୍ତି। ମଉସା, କୋଉ ଦେବତାଙ୍କ ପାଖରେ ବଳି ଦିଅନ୍ତି?
1: ଭୀମା ଦେବତା ପାଖରେ ବଳି ଦେଉଛୁ ଆଜ୍ଞା, ରାମଣୀ ମା ପାଖରେ ବଳି ଦେଉଛୁ ଆଜ୍ଞା, ଆହୁରି ଇଂରାଜୀ ମା ଅଛି ତାଙ୍କ ପାଖରେ ବଳି ଦେଉଛୁ ଆଜ୍ଞା।
2: ହେଲେ ତମର ବଡ଼ ପର୍ବ କୋଉଟା ଭାଇ?
1: ବଡ଼ ପର୍ବ ଆଜ୍ଞା ଆମର ନୂଆ ପର୍ବ ଭାଦ୍ର ମାସେ, ବକଳା କୁକୁଡ଼ା ଯେତେ ଜିନିଷ ମଦ ପଦ ସବୁ ଯୋଗାଡ଼ କରିକିନା, ଚିଉଡ଼ା ଲାଇ ସବୁ ରେଡ଼ି କରିକିନା,
2: ଲାଇ ବୋଲେ ଲିଆ
1: ଲିଆ,
2: ଆଚ୍ଛା ଆଚ୍ଛା, ସବୁ ଯୋଗାଡ଼ କରିକି
1: ଯୋଗାଡ଼ କରିକିନା ଆଜ୍ଞା, ସେଦିନ ବେଶୀ ବାଜା ବାଜି ସବୁ ଆଜ୍ଞା, ଗୀତ ଗୋବିନ୍ଦ ସବୁ କରିକିନା, ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ରାତି ସାରା ମଧ୍ୟ ସେଦିନ ଧୁମଧାମ ଚାଲୁଛି ଆଜ୍ଞା।

0: ମଉସା, ଆପଣଙ୍କ ପରିବାରରେ କେହି ମରିଗଲେ କଣ କଣ କରିବାର ପ୍ରଥା ରହିଛି?
1: ପଢ଼ାଇବେ, ଲୋକମାନେ ପଢ଼ାଇଛନ୍ତି, ଆଉ ପତୁଆ ଲୋକ ପୋତୁଛନ୍ତି। ପୋତିକିନା ଆସିଲେ ବାଦେ ଆମେ ଗାଧା ପାଦା କରିକିନା ତେଲ ତଲା ସବୁ ଇଏ କରିକିନା ସବୁ ସରଭୁସି ଆଜ୍ଞା। ତାପରେ ଗ୍ୟାର ଦିନ ଭିତରେ ଆମର ସେ ଦୋଷ କ୍ରିୟା କରୁଛୁ। ନୀତି ମାନେ ଆମର ଡୁମା ଡୁମା ଦେବତା, ତାକୁ ଡୁମା ଦେବତାକୁ ଆମେ ସେବା କରୁଛୁ। ହେଲେ ଗୋଟେ ମାଟିଆ ଭିତରେ ପାଣି ବର୍ତ୍ତିକିନା ଗୋଟେ ବେଙ୍ଗଟା, ତାହି ଭିତରେ ବେଙ୍ଗ ରଖିକିନା ତାକୁ ବୋହିକିନା ଆଣିଛୁ ଆଜ୍ଞା। ତାକୁ ଆଣିକିନା ଭିତରେ ତାଙ୍କୁ ନେଇକିନା ଗୋଟେ ନଡ଼ିଆ ନଡ଼ି ତାକୁ ଚବାଇ
2: କୋଉଠି ରଖିବ ନେଇକି ଘର ଭିତରେ,
1: ଘର ଭିତରେ ବେଙ୍ଗ ବେଙ୍ଗ ତାକୁ ଜୀବନ ବୋଲି କହୁଛୁ ଆଜ୍ଞା। ଆମେ
0: ଦେଖୁଛ ନା ସମ୍ବିତ, ଏମାନେ ବି ପୁନର୍ଜନ୍ମରେ ବିଶ୍ୱାସ କରନ୍ତି। ଏମାନଙ୍କର ସଂସ୍କାର କେତେ ସିଦ୍ଧ କୁହ ତ, କେତେ ସୁନ୍ଦର ବୋଧ। ବ୍ୟକ୍ତି ଶରୀରର ମୃତ୍ୟୁ ହୁଏ, ଆତ୍ମାର ମୃତ୍ୟୁ ହୁଏ ନା। ସେ ଆତ୍ମା ଦେବତା ହେଉଛନ୍ତି ଡୁମା, ଯାହାଙ୍କୁ ସେମାନେ ପୁରୁଷାନୁକ୍ରମେ ପୂଜା ଦିଅନ୍ତି।
3: କଣ ଚୁପଚାପ ରହିଲ ଯେ, ଚାହିଁଛ କଣ, କଣ ହେଲା?
0: ନା ସମ୍ବିତ, ଭାବୁଥିଲି ସେମାନଙ୍କର ଏଇ ଅପୂର୍ବ ସଂସ୍କାର କଥା। କେତେ ସରଳ ନିର୍ଭୀକ ପରମ୍ପରା ସିଦ୍ଧ ତାଙ୍କର ଏ ସଂସ୍କାର, ପ୍ରଣାମ ଜଣାଇବାକୁ ଇଚ୍ଛା ହେଉଛି।
3: ଖାଲି ଗଣ୍ଡମାନଙ୍କର ନୁହେଁ ସ୍ୱାତି, ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ଗୋଷ୍ଠୀ ସମ୍ପର୍କରେ ଏମିତି ଅନେକ କଥା ଅଛି ଯାହାକୁ ଜାଣିବାକୁ ଆମେ ଏଯାଏ ପ୍ରୟାସ ବି କରିନୁ।
0: ମୋର ତ ମନେ ହୁଏ ସଂସ୍କାର ପରମ୍ପରା ପର୍ଯ୍ୟାୟରେ ସେମାନେ ଆମଠାରୁ ବହୁ ଉର୍ଦ୍ଧ୍ୱରେ। ଆମେ ଶିକ୍ଷିତ ହେଇ ଅଶିକ୍ଷିତ, ସେମାନେ ଶିକ୍ଷାର ଦୂରରେ ଥାଇବି ଜ୍ଞାନଦୀପ୍ତ।
3: ହଁ ଠିକ୍ କହିଛ, ମୁଁ ବି ବେଳେବେଳେ ସେଇ କଥା ଭାବେ। ଚାଲ ଯିବା, ମିଶ୍ର ବାବୁ ଓ ପଟ୍ଟନାୟକ ବାବୁ ବହୁବେଳୁ ଇଙ୍ଗିତ ଦେଲେଣି।
0: ଚାଲ।

0: ବନା ମଲ୍ଲିକା ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ
1: ବନା ମଲ୍ଲିକା ଶୁଣିବେ ପ୍ରତି ମାସ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ରାତି 9:30 ମିନିଟରେ
0: ଆମର ପରବର୍ତ୍ତୀ ପର୍ଯ୍ୟାୟ ଲୋଧା ସମ୍ପ୍ରଦାୟ।

ଶୁଣୁଥିଲେ କାର୍ଯ୍ୟକ୍ରମ ବନମଲ୍ଲିକାର ଦଶମ ଭାଗ। ରଚନା ରମାପଦ ନନ୍ଦ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ତାରାକାନ୍ତ ପଣ୍ଡା।

0: ଏବେ ସମୟ ହେଇଛି ବନ୍ଧୁ ଆପଣମାନଙ୍କର, ମାନେ ଆପଣମାନଙ୍କ ଚିଠି ଆଉ ଆପଣମାନଙ୍କ ଅନୁରୋଧ ଗୀତର। ଆଜିର ଗୀତରେ ସ୍ଥାନ ପାଇଛି ଡର, ରାମ ତେରି ଗଙ୍ଗା ମେଲି, 1942 ଏ ଲଭ୍ ଷ୍ଟୋରୀ ମୋହରା ଏବଂ ପ୍ୟାସା ସାବନ କଥାଚିତ୍ରର ଗୀତ।
1: ଏତେବେଳେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ହିନ୍ଦୀ ଏକକ ଚଳଚ୍ଚିତ୍ର 3 ଇଡିଅଟ୍ସର ଗୀତ।

0: ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: दुश्मन झूठे यारों का, सच्चा यार वफादारों का यारों।

ଶୁଣିଲେ ହିନ୍ଦୀ ଏକକ ଚଳଚ୍ଚିତ୍ର ଥ୍ରୀ ଇଡିଅଟ୍ସର କେତୋଟି ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶ।